ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 20 ସେକେଣ୍ଡ ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ 10 ଦିନ ଇଂରାଜୀ 2026 ଜୁଲାଇ ମାସ 1 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ସ ଯୋଗେ, ଏଫ୍ଏମ୍ ମହାନଦୀ ସମ୍ବଲପୁର 101 MHz ଯୋଗେ ଏବଂ ନ୍ୟୁଜ୍ ଓନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

0: ଏଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜିର ଭାବନା। ଉପସ୍ଥାପନା ମନୋଜ ପୂଜାରୀ।
1: ସଂଘଛଧ୍ୱଂ ସମ୍ବଦଧ୍ୱଂ ସମ୍ବୋ ମନାଂସି ଜାନତାଂ ଦେବାଭାଗଂ ୟଥା ପୂର୍ବେ ସଂଜାନାନା ଉପାସତେ। କଥାରେ ଅଛି ଏକତା ହିଁ ବଳ, ପ୍ରକୃତରେ ଏକଥା ହିଁ ସତ୍ୟ ଅଟେ। ପ୍ରକୃତରେ ନିଜେ କୌଣସି କାମ କରିବାକୁ ସଂକଳ୍ପ କଲେ ଇଚ୍ଛା ଶକ୍ତି ବଳରେ ସଫଳତା ମିଳିଥାଏ। ଗୋଟିଏ ଛୋଟ ବାଲ୍ଟିରେ ପାଣି ଥିଲେ ମଧ୍ୟ ଗୋଟିଏ ଆଙ୍ଗୁଠିରେ ଟେକି ହୁଏ ନାହିଁ, ମାତ୍ର ଚାରୋଟି ଆଙ୍ଗୁଠିକୁ ଯୋଡ଼ିଦେଲେ ପାଣି ଭର୍ତ୍ତି ଥିବା ବଡ଼ ବାଲ୍ଟି ମଧ୍ୟ ଟେକି ହୋଇଯାଏ। ଖଣ୍ଡିଏ ଲମ୍ବା କାଠିର କିଛି ଅଂଶ ଭାଙ୍ଗିଦେଇ ଆମେ ଦାନ୍ତ କାଠି ରୂପେ ବ୍ୟବହାର କରିଥାଉ, ମାତ୍ର ସେମିତି ଅନେକ ଖଣ୍ଡ କାଠି ଯଦି ଗୋଟିଏ ବିଡ଼ାରେ ବନ୍ଧା ହୋଇଥିବ ସେ ବିଡ଼ାକୁ ଭାଙ୍ଗିବା କଷ୍ଟ ହୋଇଯାଏ। ଏଥିରୁ ଜଣାପଡ଼େ ଏକତା ହିଁ ସଂଗଠନ, ଏକତା ହିଁ ଶକ୍ତି ଅଟେ। ଆମେ ପୁରୁଣା କାଳରେ ଗୋଟିଏ କାହାଣୀ ଶୁଣିଛୁ। ଜଣେ ମରଣାସନ୍ନ ବ୍ୟକ୍ତି ତାଙ୍କର ପୁଅମାନଙ୍କୁ ଡାକି ଖଣ୍ଡିଏ ଖଣ୍ଡିଏ କାଠି ଭାଙ୍ଗିବାକୁ କହିଥିଲେ ଏବଂ ତାଙ୍କ ପୁଅମାନେ ସହଜରେ କାଠିଗୁଡ଼ିକୁ ଭାଙ୍ଗି ପାରିଥିଲେ। କିନ୍ତୁ ଯେତେବେଳେ ସେ କାଠିଗୁଡ଼ିକୁ ବିଡ଼ା କରିଥିଲେ ଏବଂ ବିଡ଼ାଟିକୁ ଭାଙ୍ଗିବାକୁ କହିଥିଲେ, ସେତେବେଳେ ସେମାନେ ବିଡ଼ାଟିକୁ ଭାଙ୍ଗିବାରେ ଅସମର୍ଥ ହୋଇଥିଲେ ଏବଂ ସେହି ବ୍ୟକ୍ତି ଜଣକ ମୃତ୍ୟୁ ପୂର୍ବରୁ ପିଲାମାନଙ୍କୁ ଏକତା ହିଁ ବଳ ଏହି କଥା ଶିଖାଇବାକୁ ଚାହୁଁଥିଲେ। ଏକତା ହେଉଛି ମିଳିମିଶି ରହିବା, ପରସ୍ପରକୁ ସହଯୋଗ କରିବା, ଲକ୍ଷ୍ୟ ପାଇଁ ଏକାଠି କାମ କରିବା। ଶକ୍ତି ହେଲା ସଫଳତା ହାସଲ କରିବାର କ୍ଷମତା। ତେଣୁ ଏକତା ହିଁ ଶକ୍ତି, ଏହାର ଅର୍ଥ ହେଉଛି ଆମେ ଏକାଠି କାମ କଲେ ଆମର ଶକ୍ତି ବହୁଗୁଣିତ ହୋଇଥାଏ। ଆମ ଦେଶ ଭାରତବର୍ଷ ବହୁ ଭାଷା, ବହୁ ଧର୍ମ, ସଂସ୍କୃତି ଏବଂ ପରମ୍ପରାର ଦେଶ। ଏକତା ହିଁ ଆମ ଦେଶର ସବୁଠାରୁ ବଡ଼ ଶକ୍ତି। ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଏକତା ଭାରତକୁ ସ୍ୱାଧୀନତା ଦେଇଥିଲା। ନୀତିଦିନିଆ ଜୀବନରେ ମଧ୍ୟ ଏକତାର ଗୁରୁତ୍ୱ ଅଧିକ। ପରିବାରରେ ଏକତା ରହିଥିଲେ ସୁଖ ଶାନ୍ତି ବଢ଼େ, ଅନେକ ସମସ୍ୟାର ସମାଧାନ ହୋଇଯାଏ। ଜଣେ ଲୋକ ଯଦି ଗୋଟିଏ ଓଜନ ବୋହିପାରୁନାହିଁ, ତାଙ୍କ ସଙ୍ଗେ ଆଉ ଚାରିଜଣ ମିଶିଗଲେ ତାକୁ ସହଜରେ ବୋହି ନେଇପାରିବେ। ସଂଗଠନ ହିଁ ହେଉଛି ବଳ। ଏକତା ଯେତେ ମଜବୁତ ହୁଏ, ସଂଗଠନ ଓ ତାର ବଳ ସେତେ ମଜବୁତ ହୁଏ। ଇଂରାଜୀରେ ଗୋଟିଏ କଥା କୁହାଯାଇଛି, ୟୁନାଇଟେଡ୍ ୱି ଷ୍ଟାଣ୍ଡ, ଡିଭାଇଡ୍ ୱି ଫଲ୍। ଏହି ସଂଗଠନର ଦୁଇଟି ଦିଗ ଅଛି, ସକାରାତ୍ମକ ଏବଂ ନକାରାତ୍ମକ। ସକାରାତ୍ମକ ଦିଗଟି ହେଲା ଏକତା ଦ୍ୱାରା ସମାଜକୁ ଶୃଙ୍ଖଳିତ କରି ଜୀବନ ଧାରଣର ମାନ ବୃଦ୍ଧି କରିବା। ନକାରାତ୍ମକ ଦିଗଟି ହେଲା ଯଦି ସମାଜରେ ମଣିଷର ଜୀବନଧାରଣର ପ୍ରକ୍ରିୟା ବିରୁଦ୍ଧରେ ଯଦି ଶକ୍ତି କାମ କରେ, ତେବେ ସେପରି ଆସୁରିକ ଶକ୍ତିକୁ ସେହି ସାଂଗଠନିକ ଏକତା ଦ୍ୱାରା ବିନାଶ କରିବା। କ୍ଷୁଦ୍ର କୀଟ ଉଇ ଅଳ୍ପ ଅଳ୍ପ କରି ରଚଇ ବାଲ୍ମୀକ ଘର, ମୁହିଁ ସେହିପରି ଗଢ଼ିବି ଯତ୍ନେ ସଂଗଠନ ନିରନ୍ତର। ତେଣୁ ଆମେ ଜାତି, ଧର୍ମ, ଭାଷା କିମ୍ବା ଆଞ୍ଚଳିକ ଭେଦଭାବ ଭୁଲି ପରସ୍ପରକୁ ସମ୍ମାନ କରିବା, ସହଯୋଗ କରିବା, ଏକତାର ବାର୍ତ୍ତା ପ୍ରଚାର କରିବା। ଏକତା ହେଉଛି ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିର ମୂଳମନ୍ତ୍ର।
0: ଶୁଣିଲେ ଆଜିର ଭାବନା। ଉପସ୍ଥାପନା ଶିବାନୀ ଲାଲ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 428 ଭାଗ।

ପରୀକ୍ଷିତ ପଚାରିଲେ, କେବଳ ଦୁର୍ଯ୍ୟୋଧନ କାହିଁକି ରାଜସୂୟ ଯଜ୍ଞରୁ ଦୁଃଖ ମନରେ ଫେରିଛି? ଉତ୍ତରରେ ଶ୍ରୀ ଶୁକଦେବ କହିଛନ୍ତି, ସେ ଥିଲା ବିରାଟ ଯଜ୍ଞର କୋଷାଧ୍ୟକ୍ଷ। ଯୁଧିଷ୍ଠିରଙ୍କ ସମ୍ପତ୍ତି ଓ ସୌନ୍ଦର୍ଯ୍ୟ ଦେଖି ସେ ଈର୍ଷାନ୍ୱିତ ହୋଇଛି। ରାଜସୂୟ ଯଜ୍ଞ ଦ୍ୱାରା ମହତ୍ତ୍ୱ ପ୍ରାପ୍ତି ଯୋଗୁଁ ହୀନମନ୍ୟତା ଭୋଗିଛି। ଅଧିକନ୍ତୁ ସଭାଗୃହର ନିର୍ମାଣ କୌଶଳରେ ବିମୋହିତ ହୋଇ ଜଳଭାଗକୁ ସ୍ଥଳଭାଗ ଭାବି ତା ଭିତରେ ପଡ଼ି ଲୋକହସା ହୋଇଛି। ଈର୍ଷା, ଲଜ୍ଜା ଓ ଅପମାନରୁ ସେ ଦୁଃଖ ମନରେ ହସ୍ତିନା ଯାଇଛି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 428ତମ ଭାଗ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ବିଭିଜି ରାମଜୀ ଆଇନ 2025 ଆଇଷ୍ଟାନୁ ସାରା ଦେଶେ କାର୍ଯ୍ୟକାରୀ ହେବା। ଇ ଆଇନ ଅଧୀନତି ଗାଁ ଇଲାକାର ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଫି ଦିନ କାମ ଯୋଗାଇ ଦେବାରକେ ସରକାର ପଦକ୍ଷେପ ନେଉଛନ୍ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ବିଭିଜି ରାମଜୀ ଆଇନ ଅଧୀନତି ଫି ଆର୍ଥିକ ବଜେଟ୍ରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଇ ସମୟ ଭିତରେ କାମ ନାହିଁ ଦିଆଗଲେ ଭତ୍ତା ଦିଆଯିବା। ଇ ଆର୍ଥିକ ବଜେଟ୍ରେ ଇ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦ୍ରବ୍ୟ ଓ ସେବାକର ଆଇନ ଅଧୀନତି ଅପିଲ ଦାଖଲ କରବାର ସମୟକେ ସରକାର ବଢ଼େଇଛନ୍। ଆପେଲେଟ୍ ଟ୍ରିବ୍ୟୁନାଲ୍ଥି ଆଇବା ମାସ 31 ତାରିଖ ତକ୍ ଇ ବାବଦ ଆବେଦନ ଦାଖଲ କରାଯାଇ ପାର୍ବା। ଆଘନୁ ଏଥିଲାଗି ଶେଷ ତାରିଖ ଆଜିର ଦିନକେ ଧାରିଜ କରାଯାଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ଥି ବଢ଼ୁଥିବା ଆବେଦନକେ ନଜରଠି ରଖିକରି ସରକାର ଏ ପଦକ୍ଷେପ ନେଇଥିବାର ଜଣାପଡ଼ିଛି। ରାଜ୍ୟ ଡାଲୁଆ ଧାନଘିନା ସମୟକେ ଏବେ ଶୁକ୍ରବାର ତକ୍ ବଢ଼ାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବଛର ସରକାର 2,00,000 ମେଟ୍ରିକ୍ ଟନ୍ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରିଥିଲେ। ଏହାଦେ ତକ 18,79,000 ମେଟ୍ରିକ୍ ଟନ୍ ଧାନ ଘିନା ସରିଛି। 5 ଜିଲ୍ଲାନ ଧାନ ଘିନା ନାହିଁ ହୋଇଥିବାରୁ ଏ ସମୟକେ ବଢ଼ାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। 2027 ଫେବୃୟାରୀ ମାସନୁ 2 ଖେପ ଜନଗଣନା ମୂଲ ହେବା। ଏଥିଲାଗି ପ୍ରସ୍ତୁତି ମୂଲ ହୋଇସାରିଛି। ଆଇଷ୍ଟାନୁ 20 ଦିନିଆ ପ୍ରି ଟେଷ୍ଟ କରାଯିବା। 10,000-15,000 ଲୋକଙ୍କୁ ନେଇକରି ଇ ପ୍ରି ଟେଷ୍ଟ କରାଯିବା। ତାର ଉତ୍ତରୁ 2 ଖେପ ଲାଗି ଅଗଷ୍ଟନୁ ଅକ୍ଟୋବର ମାସ ତକ ପ୍ରଶିକ୍ଷଣ ଦିଆଯିବା। ଏଥିଲାଗି ଅତକା ଶିକ୍ଷକ ନିୟୋଜିତ ହେବେ ବୋଲି ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଇନ ଜନାଇ ଦିଆଯାଇପାରେ ଯେ ଗଲା 1 ତାରିଖନୁ ଜନଗଣନା ଲାଗି ସ୍ୱଗଣନା କାର୍ଯ୍ୟକ୍ରମ ମୂଲ ହୋଇଥିଲା। ଇତାର ସହିତ ମେ 15 ତାରିଖ ତକ୍ ପହିଲା ଖେପ ଜନଗଣନା ଶେଷ ହୋଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଇବା କାଲିଠାରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେବା। ଏହି ପରୀକ୍ଷା 10 ତାରିଖ ତକ୍ ଚାଲବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବା ବେଳେ 251 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ହେବା। ପରୀକ୍ଷା ସକାଳ 9 ବଜେନୁ ମୂଲ ହୋଇକରି

ଅଟକଳ ତିଆରି ହୋଇକରି ବିଭାଗୀୟ ମଞ୍ଜୁରୀ ମିଳିସାରିଛି। କେନ୍ଦ୍ର ସରକାର ଫି ନର୍ସିଂ କଲେଜ ଲାଗି ବଜେଟ୍ଥି 6 କୋଟି ଟଙ୍କା ରଖିଛନ୍। ଇତାର ସହିତ ରାଜ୍ୟ ସରକାର 4 କୋଟି ଟଙ୍କା ଦେବେ। ତାର ବାଦ ଅତକା ଖର୍ଚ୍ଚ ହେଲେ ସେତାକି ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ତରଫ ମିଳିଥିବା ସୂଚନା ଅନୁସାରେ ନୂଆ ନର୍ସିଂ କଲେଜ ଖୋଲିଲେ ଆଦିବାସୀ ଓ ଅପହଞ୍ଚ ଇଲାକାର ଛାତ୍ରଛାତ୍ରୀମାନେ ନର୍ସିଂ ଶିକ୍ଷା ପାଇପାରିବେ। ଡାକ୍ତରମାନଙ୍କର ସମାଜର ଲୋକଙ୍କ ଲାଗି ସେବା ଆର୍ ତ୍ୟାଗକେ ସମ୍ମାନ ଜନେଇକରି ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। 1991 ଜୁଲାଇ 1 ତାରିଖରୁ ପଶ୍ଚିମବଙ୍ଗର ନାକର ଡାକ୍ତର ଆଘର ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରାୟଙ୍କର ଜନ୍ମଦିନକେ ଜାତୀୟ ଡାକ୍ତରୀ ଦିବସ ଭାବେ ପାଳନ କରାଯାଉଛି। ମାସ୍କ ଭିତରେ ରହିକରି ନିରନ୍ତର ଲୋକଙ୍କର ସେବା କରୁଥିବା ଡାକ୍ତରମାନଙ୍କର ଯତ୍ନ ଲାଗି ଇ ବଛର ଡାକ୍ତର ଦିବସର ବାର୍ତ୍ତାଥି ଆହ୍ୱାନ ଦିଆଯାଇଛି। ସେନ୍ତା ଦେଶର ଅର୍ଥନୀତିର ସୁରକ୍ଷା ଦିଗେ ମାର୍ଗଦର୍ଶନ ଦେଉଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କର ସମ୍ମାନ ଲାଗି ଆଜି ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ପାଳନ କରାଯାଉଛି। 1949 ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନ ତରଫରୁ ଏହି ଦିବସ ପାଳନ କରାଯାଉଛି। ଢେଙ୍କାନାଳରେ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିଟି 2026-27 ଶିକ୍ଷାବର୍ଷ ଲାଗି ନାଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା 3 ତାରିଖ ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ଭଲପୁର ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ପରିସର ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ଘରଟି ଯୋଗାଯୋଗ କରିପାରିବେ। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏତାର ପ୍ରଭାବତି ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଉତ୍ତର ବଙ୍ଗୋପସାଗର ପାଖର ଦକ୍ଷିଣ ବାଂଲାଦେଶ ସମୁଦ୍ର ଖଣି ଇଲାକାନ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଆବେ ଶୁକ୍ରବାର ତକ୍ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖରପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଆବେ 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ଅତି ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।

0: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର ସଂସ୍କୃତରେ ସମ୍ବାଦ ଶୁଣନ୍ତୁ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା।

0: ଆଜି ସକାଳ 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ସାପ କାମୁଡ଼ିଲେ କ'ଣ କରିବେ, ସମ୍ପର୍କରେ କହିବେ ଡକ୍ଟର ଲକ୍ଷ୍ମୀକାନ୍ତ ଦାସ। ସକାଳ 7:30 ପରିବେଶ ପାଇଁ ବିପଦ ଜଙ୍ଗଲର ଅବକ୍ଷୟ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। କାର୍ଯ୍ୟକ୍ରମ ପରିବେଶ ସୂଚନା, ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦ୍ୟାତରା ଶୁଣିପାରିବେ ସକାଳ 7:35। 7:50 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ସୁକାନ୍ତି ପାଲ ସୁଲେଖା। 8:30 ଶୁଣିପାରିବେ ଶ୍ରୀକ୍ଷେତ୍ର ମଧ୍ୟରେ କାର୍ଯ୍ୟକ୍ରମ, ରିଲିକୁ ପ୍ରସାର କରିବେ ଆକାଶବାଣୀ କଟକ। 8:45 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ସୁରେନ୍ଦ୍ର କୁମାର ମିଶ୍ର ଏବଂ କୈଳାସ ଚନ୍ଦ୍ର ସିଂ। ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅଣ୍ଡ ଶୁଣିପାରିବେ ସକାଳ 9:00। 11:05 ଶୁଣିପାରିବେ ସମ୍ବଲପୁର ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ଆରତୀ ମିଶ୍ର, ଶଙ୍କର ପ୍ରସାଦ ମାଝୀ, ରଶ୍ମିରେଖା ମିଶ୍ର। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଚର୍କା, ଏବଂ 12:00 ଶୁଣିପାରିବେ ବାତାୟନ କାର୍ଯ୍ୟକ୍ରମ। 12:30 ପ୍ରଚାର କରିବୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। 11:05 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ପ୍ରମୋଦ କୁମାର ଏବଂ ସ୍ମିତା ତ୍ରିପାଠୀ। 11:20 ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ମିନତୀ ପାଣିଗ୍ରାହୀ, ଶ୍ରୀଧର ସେଠି, ସ୍ୱପ୍ନରାଣୀ ଦାସ, ଅନୁସୟା ରଥ ଏବଂ ଲିଙ୍ଗରାଜ ମିଶ୍ର। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ 2:45। 3:00 ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମକା ପପୁ ଝକା ଝକା। ଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆମର ପରବର୍ତ୍ତୀ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଓଡ଼ିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଜ୍ଞାନ ଅର୍ଜନ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ନ୍ୟୁ ଅଭିଷେକ ହଲ୍ରେ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ କହିଛନ୍ତି, ଅଧିକାରୀମାନେ ତୃଣମୂଳ ସ୍ତରର ବାସ୍ତବତା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ହେବା ଆବଶ୍ୟକ। ସଚେତନ ଅଧିକାରୀମାନେ ଲୋକସେବା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଲାଭ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା 9:30-11:30 ପର୍ଯ୍ୟନ୍ତ ଚାଲିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଭୋଟରମାନଙ୍କ ଆପତ୍ତି ଅଭିଯୋଗର ସମାଧାନ ନେଇ ଉପଜିଲ୍ଲାପାଳ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନିକିଆ ସାଇବର ସୁରକ୍ଷା ସମ୍ପର୍କିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଣିତ ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ପଟ୍ଟନାୟକ ସାଇବର ସୁରକ୍ଷା ବିଶ୍ୱ ପାଇଁ ସୃଷ୍ଟି କରିଥିବା ଆହ୍ୱାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକଠାରେ ଚାଲିଥିବା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ ହୋଇଯାଇଛି। ସାମ୍ବାଦିକମାନେ ସତ୍ୟ, ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ କରି ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଠକରେ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ। ଭାରତୀୟ ବାୟୁସେନା ପକ୍ଷରୁ ବାୟୁ ସୈନିକ ଅଣବୈଷୟିକ ଚିକିତ୍ସା ସହାୟକ ପାଇଁ ପୁରୁଷ ପ୍ରାର୍ଥୀଙ୍କଠାରୁ ଅନ୍ଲାଇନ୍ ଆବେଦନ ଆହ୍ୱାନ କରାଯାଉଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କର ଯୁକ୍ତ 2 ବିଜ୍ଞାନରେ ସର୍ବନିମ୍ନ 50% ନମ୍ଘର ସହ ଫାର୍ମାସୀ କାଉନ୍ସିଲ୍ର ବୈଧ ପଞ୍ଜୀକରଣ ଥିବା ଆବଶ୍ୟକ। ଅନ୍ଲାଇନ୍ ଆବେଦନ ଚଳିତ ମାସ 6-26 ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ସେପ୍ଟେମ୍ବର 22 ଓ 23 ଅନ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଜାତୀୟ ଡାକ୍ତର ଦିବସ ପାଳିତ ହେଉଛି। ସାମୂହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା ଓ ପରିଶ୍ରମ ଏବଂ ନିଃସ୍ୱାର୍ଥପର ସେବାକୁ ବିଚାରକୁ ନେଇ ଏହି ଦିବସର ମହତ୍ୱ ପ୍ରତିପାଦିତ ହୋଇଥାଏ। ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1 ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। ରାଜ୍ୟରେ ପ୍ରଥମ ଥର ପାଇଁ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 6 ରାଜ୍ୟର ଖେଳାଳିମାନେ ଅଂଶଗ୍ରହଣ କରିବେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରେଲେଗୁରି ପସାରକୁଲ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ ସାପ କାମୁଡ଼ିଲେ କ'ଣ କରିବେ, ସମ୍ପର୍କରେ କହୁଛନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ଦାସ।
2: ପ୍ରତିବର୍ଷ ଭାରତରେ ସାପ କାମୁଡ଼ାରେ ପ୍ରାୟ 20,000 ଲୋକ ପ୍ରାଣ ହରାଇଥାନ୍ତି। ଏହାର କାରଣ ମୁଖ୍ୟତଃ ସର୍ପବିଷର କୁପ୍ରଭାବ ଏବଂ ନିୟମ ମୁତାବକ ଔଷଧ ନେବାରେ ହେଳା କିମ୍ବା ଡେରି କିମ୍ବା ଔଷଧର ନ ମିଳିବାର ଅବସ୍ଥା। ଏଣୁ ସାପ କାମୁଡ଼ାର ଚିକିତ୍ସାର ନିୟମବଳୀ ଜାଣିବା ଆବଶ୍ୟକ। ସାପ କାମୁଡ଼ା ପରେ ପ୍ରଥମେ ନିର୍ଣ୍ଣୟ କରିବାକୁ ପଡ଼େ ଯେ ସେ ସାପଟି ବିଷାକ୍ତ କି ନୁହେଁ। ଏହା ସାପକୁ ଦେଖି କହିହୁଏ ଏବଂ ସର୍ପଦଂଶନ ପରେ ରୋଗୀର ଚର୍ମ ପରୀକ୍ଷା କରି ଏବଂ ରୋଗୀକୁ ମଧ୍ୟ ବିଭିନ୍ନ ପରୀକ୍ଷା କରି ଜାଣିହୁଏ। ବିଷାକ୍ତ ସାପର ଫଣା ଚୋଟ ବା ଫ୍ୟାଙ୍ଗ ମାର୍କ ଚର୍ମ ଉପରେ ଜଣାପଡ଼େ, ତାହା ଦେଖି ମଧ୍ୟ କହିହୁଏ ସାପଟି ବିଷାକ୍ତ କି ନୁହଁ। ସର୍ପଦଂଶନ ପରେ ବିଷର ପ୍ରଭାବ ପ୍ରାୟ 20 ମିନିଟ୍ ଭିତରେ ଜଣାପଡ଼େ, ଯଥା କାମୁଡ଼ା ସ୍ଥଳରେ ପୀଡ଼ା ହୁଏ, ଫୁଲିଯାଏ, ଝିମ୍ଝିମ୍ ଲାଗେ ଏବଂ ଶରୀରର ବିଭିନ୍ନ ଅଂଶରେ ଦୁର୍ବଳତା ଦେଖାଦେଇଥାଏ। ଯଦି ଏସବୁ କିଛି ଦେଖାଯାଏ ନାହିଁ ତେବେ ସାପ କାମୁଡ଼ିଲେ ବା ଦଂଶିଲେ ମଧ୍ୟ ବିଷ ଶରୀର ଭିତରେ ପ୍ରବେଶ କରିନଥାଏ ଏବଂ ବିଷର କୁପ୍ରଭାବର ଆଶା ନଥାଏ। ଯେକୌଣସି ସାପ କାମୁଡ଼ିଲା ପରେ ରୋଗୀକୁ ଆଶ୍ୱାସନା ଓ ସାନ୍ତ୍ୱନା ଦେବା ନିତାନ୍ତ ଦରକାର, କାରଣ ରୋଗୀ ଅତ୍ୟନ୍ତ ଭୟଭୀତ ହୋଇଥାଏ। ସର୍ପବିଷ ସାଧାରଣତଃ ବିଭିନ୍ନ ସୂକ୍ଷ୍ମ ଶିରାରେ ପ୍ରବାହିତ ହୁଏ, ତାହାକୁ ଲିମ୍ଫାଟିକ୍ସ କହନ୍ତି, ଏବଂ ଏହାପରେ ଏହା ରକ୍ତରେ ମିଶିଥାଏ ଏବଂ ଶରୀରର ବିଭିନ୍ନ ପ୍ରକାରର ମାରାତ୍ମକ କ୍ଷତି ଘଟାଏ, ଯାହାଦ୍ୱାରା ରୋଗୀର ପ୍ରାଣହାନିର ଆଶଙ୍କା ଥାଏ। ଏଣୁ ବିଷ ଯେପରି କାମୁଡ଼ା ସ୍ଥଳରୁ ଶରୀର ଭିତରେ ମିଶି ନଯାଏ ଏବଂ ଏହି ବିଷକୁ ବିଭିନ୍ନ ଉପାୟରେ ବାହାର କରାଯାଇପାରେ, ତାହାର ପ୍ରୟତ୍ନ କରିବା ଦରକାର। ରୋଗୀକୁ ଏକ ଉପଯୁକ୍ତ ନିରୋଳ ସ୍ଥାନରେ ଶୁଆଇ ଦେବା ଉଚିତ। ସାପ କାମୁଡ଼ିଥିବା ଅଙ୍ଗଟିକୁ ନିଶ୍ଚଳ କରି ରଖିବା ଶ୍ରେୟସ୍କର, ଏହାଦ୍ୱାରା ଏହି ଅଙ୍ଗରୁ ବିଷ ଶୋଷଣ ସୀମିତ ହୁଏ। ସ୍ପ୍ଲିଣ୍ଟିଂ ଏବଂ କ୍ରେପ୍ ବ୍ୟାଣ୍ଡେଜ୍ ଦ୍ୱାରା ଏହା କରିହୁଏ, ଏହାକୁ ପ୍ରେସର ଇମୋବିଲାଇଜେସନ୍ କୁହାଯାଏ। ଦ୍ୱିତୀୟଟି ହେଲା ଟର୍ନିକେ। ସାପ କାମୁଡ଼ିବା ସ୍ଥାନର ଟିକିଏ ଉପରେ ଏକ ଶକ୍ତ ଦଉଡ଼ି କିମ୍ବା ଲମ୍ବା କନା କିମ୍ବା ବ୍ୟାଣ୍ଡେଜ୍ ଦ୍ୱାରା ବାନ୍ଧିବା ଉଚିତ, କିନ୍ତୁ ଏହା ଅତି ଦୃଢ଼ ଭାବରେ ବାନ୍ଧିବା ଅନାବଶ୍ୟକ। ଏପରି ବାନ୍ଧିବା ଦରକାର ଯେପରି ଗୋଟିଏ ଆଙ୍ଗୁଠି ବ୍ୟାଣ୍ଡେଜ୍ ଓ ରୋଗୀର ଚର୍ମ ମଧ୍ୟରେ କଷ୍ଟରେ ପଶିପାରିବ। ଏହାଦ୍ୱାରା ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ ନାହିଁ, ଏହା କେବଳ ଲିମ୍ଫର ପ୍ରବାହକୁ ବନ୍ଦ କରିଥାଏ। କିଛି ସମୟ ପରେ ଯଦି ବାନ୍ଧିଥିବା ସ୍ଥାନର ନିମ୍ନ ଭାଗ ଫୁଲି ଉଠେ ତେବେ ତାକୁ ଘୁଞ୍ଚାଇ ଟିକିଏ ଉପରେ ବନ୍ଧାଯାଇପାରେ। ଯଦି ବିଷ ପ୍ରୟୋଗର ପ୍ରଭାବ ପରିଲକ୍ଷିତ ହୁଏ ତେବେ ରୋଗୀକୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ବିଧେୟ। ହସ୍ପିଟାଲରେ ବିଷର ଖରାପ ଗୁଣକୁ ଆଣ୍ଟିସ୍ନେକ୍ ଭେନମ୍ ASV ଇଞ୍ଜେକ୍ସନ୍ ଦ୍ୱାରା ସାଲାଇନ୍ ବୋତଲରେ ମିଶାଇ ଦିଆଯାଏ। ଏହାଛଡ଼ା ଅନ୍ୟାନ୍ୟ ଔଷଧ ମଧ୍ୟ ଦରକାର ହୁଏ। ଟିଟାନସ୍ ଟକ୍ସଏଡ୍ ଇଞ୍ଜେକ୍ସନ୍ ମଧ୍ୟ ଦିଆଯାଏ।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ ସାପ କାମୁଡ଼ିଲେ କ'ଣ କରିବେ, ଏ ସମ୍ପର୍କରେ କହିଲେ ଡାକ୍ତର ଲକ୍ଷ୍ମୀକାନ୍ତ ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ମନେ ପକାଇ ଦେଉଛୁ ଆଜି ସକାଳ 9:00 ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 1:20 ଶୁଣିପାରିବେ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ହେଲେ ମିନତୀ ପାଣିଗ୍ରାହୀ, ଶ୍ରୀଧର ସେଠୀ, ସ୍ୱପ୍ନରାଣୀ ଦାସ, ଅନୁସୂୟା ରଥ ଏବଂ ଲିଙ୍ଗରାଜ ମିଶ୍ର। କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମକାବାବୁ ଝକାଝକା ପ୍ରଚାର କରିବୁ ଦିନ 3:00। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜି ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମା ଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ T20 5 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ଆଇନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଯୋଗ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ସରକାର ଏହି ଆଇନର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ପ୍ରକାର ପ୍ରଶାସନିକ, ଆର୍ଥିକ ଏବଂ ବୈଷୟିକ ପ୍ରସ୍ତୁତି ଇତିମଧ୍ୟରେ ଶେଷ ହୋଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ବିନା ପ୍ରତିବନ୍ଧକରେ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଆର୍ଥିକ ସମ୍ବଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଟେଲିଫୋନ୍ ଯୋଗେ ଇରାନ୍ର ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ ଉପରେ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଏହି ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ସମସ୍ତ ପ୍ରସଙ୍ଗକୁ ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସ୍ଥାୟୀ ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ତଥା ନୌଚାଳନା ଓ ବାଣିଜ୍ୟ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ନିରନ୍ତର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କରିଥିବା ପ୍ରୟାସକୁ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତରେ ସ୍ଥିତ ଇରାନ୍ ଦୂତାବାସ ଦେଇଥିବା ସୂଚନା ଅନୁଯାୟୀ ଆଲୋଚନା କାଳରେ ଭାରତରେ ବ୍ରିକ୍ସ ଶକ୍ତିମନ୍ତ୍ରୀଙ୍କ ସଫଳ ବୈଠକ ଆୟୋଜନ ନେଇ ଡକ୍ଟର ପେଜେସ୍କିଆନ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବ୍ରିକ୍ସ ଭଳି ବହୁପକ୍ଷୀୟ ମଞ୍ଚ ମାଧ୍ୟମରେ ଇରାନ୍ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଓ ସମ୍ପର୍କ ଅଧିକ ବ୍ୟାପକ ହେବ ବୋଲି ଇରାନ୍ ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଆଲୋଚନା କାଳରେ ଭାରତ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ନେଇ ମାର୍ଗ ଉନ୍ମୁକ୍ତ କରିବାରେ ଇରାନ୍ର ଅଙ୍ଗୀକାରବଦ୍ଧତା ଉପରେ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଆଲୋକପାତ କରିଛନ୍ତି। ପଶ୍ଚିମ ଏସିଆରେ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମା ଶୁଳ୍କକୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଛାଡ଼ ସମୟସୀମା ଗତକାଲି ପର୍ଯ୍ୟନ୍ତ ସୀମିତ ରହିଥିଲା। ଘରୋଇ ବଜାରରେ ପେଟ୍ରୋକେମିକାଲ୍ସ ଉତ୍ପାଦର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମା ଶୁଳ୍କ ଛାଡ଼ ହୋଇଥିବା ଉତ୍ପାଦଗୁଡ଼ିକର ତାଲିକା ପୂର୍ବରୁ ସରକାର ଘୋଷଣା କରିସାରିଛନ୍ତି। ଦେଶର ଉତ୍ପାଦନ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରସାୟନିକ କ୍ଷେତ୍ର, ଅଟୋମୋଟିଭ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ର ଏହାଦ୍ୱାରା ସୁଫଳ ପାଇବେ ବୋଲି ଆଶା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାମ୍ମୁ କାଶ୍ମୀରରେ ପ୍ରାୟ 55,000 ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ ରହଣି ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆସନ୍ତାକାଲି ଜାମ୍ମୁ ଭଗବତୀନଗର ବେସ୍ କ୍ୟାମ୍ପରୁ ବାହାରିବେ। ଆମ ଜାମ୍ମୁ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ତଥା ଉପରାଜ୍ୟପାଳ ମନୋଜ ସିହ୍ନା ଭୋର 4:00 ପ୍ରଥମ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। 57 ଦିନିଆ ଏହି ତୀର୍ଥଯାତ୍ରା ଆସନ୍ତା ଶୁକ୍ରବାରଠାରୁ ଅନନ୍ତନାଗର ପାରମ୍ପରିକ ନନୱାନ ପହଲଗାମ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜିଠାରୁ ଜୟପୁରଠାରେ ଆରମ୍ଭ ହେବ। ରାଜସ୍ଥାନର ଆନ୍ତର୍ଜାତିକ କେନ୍ଦ୍ରଠାରେ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ରାଜସ୍ଥାନ ସରକାରଙ୍କ ଦ୍ୱାରା ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ଚାଳିତ ଏବଂ ସୁରକ୍ଷିତ ଡିଜିଟାଲ୍ ପ୍ରଶାସନ ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ସମ୍ମିଳନୀ ଅବସରରେ ଜାତୀୟ ଇ ଗଭର୍ଣ୍ଣାନ୍ସ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୋଟ 2,700 ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗ ଆଧାରରେ ସମ୍ମିଳନୀ ଅବସରରେ ସ୍ୱତନ୍ତ୍ର ଆଲୋଚନା ବୈଠକମାନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜାଞ୍ଜିବରର ବିକାଶରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ତାଞ୍ଜାନିଆ ରାଷ୍ଟ୍ରପତି ହୁସେନ ଅଲ୍ଲି ୱିନ୍ୱି ଉଚ୍ଚ ପ୍ରଶଂସା କରିଛନ୍ତି। ତାଞ୍ଜାନିଆରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ବିଶ୍ୱଦୀପ ଦେ ଗତକାଲି ଷ୍ଟେଟ୍ ହାଉସ୍ଠାରେ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ସାକ୍ଷାତ କରିଥିଲେ। ଉଚ୍ଚାୟୁକ୍ତ ଶ୍ରୀ ଦେଙ୍କୁ ରାଷ୍ଟ୍ରପତି ସ୍ୱାଗତ କରିବା ସହ ଆଇଆଇଟି ମାଡ୍ରାସ୍ ମାଧ୍ୟମରେ ଜାଞ୍ଜିବରରେ ନିବେଶ, ବୃତ୍ତିଗତ ତାଲିମ ଏବଂ ନବସୃଜନ ପଦକ୍ଷେପକୁ ଶ୍ରୀ ହୁସେନ ଅଲ୍ଲି ଉଚ୍ଚ ପ୍ରଶଂସା କରିଛନ୍ତି। ଚଳିତ ମାସରେ ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ଉଚ୍ଚାୟୁକ୍ତ ଶ୍ରୀ ଦେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5 ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭରସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଆୟରଲାଣ୍ଡଠାରୁ 2-0 ଟି20 ସିରିଜ୍ ହାରିବା ପରେ ଲୟକୁ ଫେରିବାକୁ ଭାରତୀୟ ଦଳ ପାଇଁ ଏହା ଏକ ସୁଯୋଗ ବୋଲି ବିବେଚନା କରାଯାଉଛି। ଦ୍ୱିତୀୟ ଟି20 ମ୍ୟାଚ୍ ଶନିବାର ଦିନ ମାଞ୍ଚେଷ୍ଟରଠାରେ, ତୃତୀୟ ମ୍ୟାଚ୍ ଆସନ୍ତା 7 ନଟିଂହମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ସାଉଥାମ୍ପଟନ୍ଠାରେ ଖେଳାଯିବ। ଏହି ଗସ୍ତ ଅବସରରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ 3 ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସକାଳେ ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ସ୍ୱିଡେନ୍କୁ 3-0 ଗୋଲ୍ରେ ପରାସ୍ତ କରିଛି। ଏଥିସହ ଫ୍ରାନ୍ସ ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ନରୱେ ଆଇଭରି କୋଷ୍ଟକୁ 2-1 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ୍ 16 ପର୍ଯ୍ୟାୟ ମ୍ୟାଚ୍ରେ ନରୱେ ବ୍ରାଜିଲ୍ ବିପକ୍ଷରେ ଖେଳିବ। ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆଜି ମେକ୍ସିକୋ ଏବଂ ଇକ୍ୱେଡର ମଧ୍ୟରେ ମ୍ୟାଚ୍ ହେବାକୁ ଥିବାବେଳେ ଇଂଲଣ୍ଡ ଓ କଙ୍ଗୋ ପରସ୍କରକୁ ଭେଟିବେ। ମରକୋ, ପାରାଗୁଏ, ବ୍ରାଜିଲ୍ ଏବଂ କାନାଡା ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବକୁ ଆସନ୍ତା 2 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ ଏବଂ ଉତ୍ତରାଖଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକୁ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜି ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ୍ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଟି20 5 ଟିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
4: ବେବି କର୍ନ ଚାଷ ମେକା ଚାଷ ବାଗି ବେବି କର୍ନର ଚାଷ ଆମର ରାଜ୍ୟ ବଛର ସାରା କରାଯାଇପାରସି। ହେଲେ ବେବି କର୍ନ ବଢ଼ବାର ଫି ଅବସ୍ଥାନୁ ପାଖାପାଖି ତାତି 25 ଡିଗ୍ରୀ ସେଲସିୟସ ହେବାର କଥା। ମେକା ଚାଷ ବାଗି ବେବି କର୍ନର ଚାଷ ବାଲିଆ ମାଠାନୁ ମୂଲ କରିକିରି ମଟାଲ ମାଠ ତକ ସବୁ ପ୍ରକାରର ମାଟି କରାଯାଇପାରବା। ଇତାର ଭଲ କିସମ ମାନେ ହେଲା ହାଇବ୍ରିଡ୍ କିସମ ଥି VL42 MRH114 MEH133। କମ୍ପୋଜିଟ୍ କିସମ ହେଲା ଇୟର୍ଲି କମ୍ପୋଜିଟ୍। ମେକା ଚାଷ ହିସାବରେ ଯଦି ଦେଖମା ବୋଇଲେ ବେବି କର୍ନ ଚାଷ କରବାର ଲାଗି ଅଧିକା କିଛି ମାତ୍ରାଥି ବିହନ ଦରକାର ହେସି। ଇତାର ଚାଷ କରବାର ଲାଗି ଫି ଏକରକେ 10-12 କେଜି ବିହନ ଦରକାର ହେସି। ଆଗରୁ ମଞ୍ଜିକେ ଭିଟାଭେକ୍ସ ପାୱାର ବାଟିଆ ଫି କେଜି ବିହନକେ 3 ଗ୍ରାମ ଦେଇକିରି ବିଶୋଧନ କରବାର କଥା। ଫି ଏକରକେ ପାଖାପାଖି 40,000-45,000 ଗଛ ରହିବାର କଥା। ଆମ ରାଜ୍ୟ ବେବି କର୍ନ ଖରାଦିନକେ ଛାଡ଼ିକିରି ସବୁ ସମୟଥି କରାଯାଇପାରସି। ମେକା ଚାଷ ବାଗିରେ ଇତାର ଚାଷଟା କରାଯାଏସି ଆର୍ ବୁନବାର ଆଗରୁ ଜମିକି 2-3 ଥର ଭଲସେ କଲ୍ଟିଭେଟର ବାଟିଆ ଚାଷ କରାଯାଏସି। ଫି ଥର ଚାଷ କଲା ଉତରୁ ଜମିକି ଫସଫସିଆ ଆର୍ ଓଦା ରଖବାର ଲାଗି ମଇ ଦେବାର କଥା। ବେବି କର୍ନ ଲଗାଲା ବେଲେ ଗଛ ଗଛକି 20 ସେଣ୍ଟିମିଟର ଆର୍ ଧାଡ଼ିକେ ଧାଡ଼ି 45 ସେଣ୍ଟିମିଟର ରହିବାର କଥା। ଖତ ସାର ଫି ଏକରକେ ପାଖାପାଖି 60 କେଜି ଯବକ୍ଷାରଜାନ, 24 କେଜି ଫସ୍ଫରସ ଆର୍ 16 କେଜି ପଟାସ ସାର ଦରକାର ହେସି। ମଞ୍ଜି ତୁବ୍ବାର ବେଲେ ସବୁ ଫସ୍ଫରସ ଆର୍ ପଟାସ ସହିତ 3/3 ଭାଗେ ଯବକ୍ଷାରଜାନ ସାର ଧାଡ଼ିଥି ବୁନନ୍। ବୁନବାର 20-25 ଦିନ ଥିଥରେ ଆର୍ 40 ଦିନ ଥିଥରେ ବାକି ଯବକ୍ଷାରଜାନ ସାରକେ ସମାନ 2 ଭାଗ ଥି କରିକିରି 2 ଥର ଦଉନ୍। ଶେଷ ଥର ଚାଷ କରବାର ସମୟଥି ଫି ଏକରକେ ପାଖାପାଖି 10 ଟନ୍ ସଢ଼ା ଗୋବର ଖତ ମିଶାବାର କଥା। ତେହେରୁ ତାର ପର ଯତ୍ନ ବେବି କର୍ନର ଅମଲ କରବାର ଲାଗି ସବୁଠାନୁ ମୁଖିଆ କାମ ହେଉଛେ ଚଅଁରକେ ଭାଙ୍ଗବାରଟା। ଗଛେ କୋବ ଆସବାର ଆଗରୁ ଚଅଁରକେ ଭାଙ୍ଗି ଦେବାର କଥା। ଚଅଁରକେ ଭାଙ୍ଗିଲେ କାଣାସି ଅଧିକା ମେକା ଢଣା ହେସି ଆର୍ ଏତାର ମାନ ଗଲେ ବଢ଼ସି। ତାହେରୁ ପାନ ମଡ଼ା ଶୀତ ଦିନେ ଚାଷ କରୁଥିଲେ ଫସଲ ଥି 8-10 ଦିନ ଅନ୍ତର ଥି ପାନ ମଡ଼ା ଯାଏସି ଆର୍ ବର୍ଷା ଦିନେ ତ ବନେ ଦିନ ତକ ଯଦି ବର୍ଷା ନାଇଁ ହେଉଛେ ବୋଇଲେ ଯାଇକିରି ଦରକାର ହେଲେ ପାନ ମଡ଼ାବାର କଥା। ତାହେରୁ ଅମଲ ବେବି କର୍ନର ଚଅଁର ବାହାରିବାର 2-3 ଦିନ ଭିତରେ ମେକା ତୁଲବାର କଥା ଆର୍ ଫି ଗଛ 3-4 ମେକା ଫି 3 ଦିନ ଅନ୍ତର ଥି ତୁଲାଯାଏସି। ଫି ଏକରକେ ପାଖାପାଖି 6-8 କ୍ୱିଣ୍ଟାଲ ବେବି କର୍ନ ଅମଲ ହେସି। ଆର୍ ଜାନବାର କଥା ଯେ ମେକାର ଚଅଁର ଧରବାର 1-4 ଦିନ ଭିତରେ ଧଣାଟା କଅଁଳିଆ ଥିସି ଯାହାକି କି ତରକାରୀ କି ସାଲାଡ଼ ହିସାବେ ବ୍ୟବହାର କରାଯାଏସି ଆର୍ ଇ ମେକାକେ ବେବି କର୍ନ କୁହାଯାଏସି। ଫି 100 ଗ୍ରାମ ତଟକା ବେବି କର୍ନ ଥି ଜଳୀୟ ଅଂଶ 99.1%, ସ୍ନେହସାର 0.2%, ପୁଷ୍ଟିସାର 1.9%, ଶ୍ୱେତସାର 8.2%, ଆର୍ ଅଲଗା ଧାତବ ଜିନିଷ୍ମାନେ ଥିସି। ଇଟା ସୁଆଦିଆ ହେସି ଆର୍ ସେଥିର୍ଲାଗି ବଡ଼ ବଡ଼ ହୋଟେଲ୍ମାନଙ୍କୁ ଇତାର ଚାହିଦା ବହୁତ ହିସାବରେ ରହିସି। ଆର୍ ଇତାକେ ଛାଡ଼ିକିରି ପଶୁମାନଙ୍କର ଖାଇବାର ଲାଗି ଗଲେ ଇତାର ଶାଗୁଆ ପତରମାନେ ବ୍ୟବହାର କରାଯାଏସି। ସେନ୍ତା ଆମର ଚାଷୀ ଭାଇ ଭଉଣୀମାନେ ଜାନବାର ଲାଗି ଯେନ୍ମାନେ ବାଇଗନ୍ ଚାଷ କରୁଛନ୍, ବାଇଗନ୍ ଚାଷ ଥି ଫଲ ପଚା ଆର୍ ପତର ପୁଡ଼ା ରୋଗ ହେବାର ଡର ଥିସି। ଇଟା ହେଉଛେ ଗୋଟିଏ କବକ ଜନିତ ରୋଗ ଆର୍ ଇତାର ଆକ୍ରମଣ ହେଲେ କାଣ୍ଡ ଥି ଡାହି ଥି ଗାଢ଼ା ବାଦାମୀ ରଙ୍ଗ, ପତର ଥି ଅଣ୍ଡା ଆକୃତିର ବାଦାମୀ ଦାଗ ଆର୍ ଫଲ ଥି ନରମ ଆର୍ ପାଇଞ୍ଚିଆ ଚକଡ଼ା ଚକଡ଼ା ଦାଗ ଦେଖବାରକେ ମିଲ୍ସି ଆର୍ ତାର ଉତରୁ ସେ ଜାଗାମାନେ ସଢ଼ି ଯାଏସି। ଇତାର ପରିଚାଳନା କରବାର ଲାଗି ବାର ବାର ବାଇଗନ ଜାତିଆ ଫସଲ ଚାଷ ନାଇଁ କରିକିରି ଗୋଟେ ଜାଗାନ ଫସଲ ପର୍ଯ୍ୟାୟ ବାଟିଆ କରବାର କଥା। ଫସଲର କ୍ଷେତକେ ସଫା ସୁତୁରା କରବାର କଥା ଆର୍ ମଞ୍ଜି ଗଲେ ବିଶୋଧନ କରବାର କଥା। ଏଥିର କାରଣସି ଇ ରୋଗ ଟିକେ କମାଯାଇ ପାରବା ଆର୍ ଇତାର ଦମନ କରବାର ଲାଗି କାର୍ବେଣ୍ଡାଇଜିମ
5: 400 ଗ୍ରାମ ନହେଲେ ଟେବୁକୋନାଜୋଲ 200 ଗ୍ରାମ 200 ଲିଟର ପାଣିରେ ମିଶାଇକରି ଫସଲ ଝିଟିଲେ ଇ ରୋଗର ଦମନ କରାଯାଇପାରବା।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନା। ଆଜି ଏଥିରେ ଶୁଣନ୍ତୁ ପରିବେଶ ପାଇଁ ବିପଦ ଜଙ୍ଗଲ ଅବକ୍ଷୟ। ଏ ସମ୍ପର୍କରେ କହୁଛନ୍ତି ଡକ୍ଟର ସମାପିକା ଦାସ।
6: ମାନବ ସଭ୍ୟତାର ଆରମ୍ଭ ଅରଣ୍ୟରୁ ହୋଇଛି ଏକଥା ସମସ୍ତେ ଜାଣନ୍ତି। ଆଦିମ ମଣିଷର ପ୍ରଥମ ଆବିଷ୍କାର ଥିଲା ନିଆଁ। ସେ ନିଆଁ ଦ୍ୱାରା ସୁବିଧାରେ ଖାଇବା ସହ ଜୀବଜନ୍ତୁଙ୍କ ଠାରୁ ନିଜକୁ ସୁରକ୍ଷିତ କରିପାରୁଥିଲା। ଧୀରେ ଧୀରେ ହଜାର ହଜାର ବର୍ଷ ଧରି କ୍ରମ ପରିବର୍ତ୍ତନ ଘଟିଲା। ମଣିଷର ମସ୍ତିଷ୍କରେ ଏତେ ଅଭିବୃଦ୍ଧି ଘଟିଲା ଯେ ସେ ନିଜକୁ ସାମାଜିକ ଆର୍ଥିକ ଦିଗରେ ସ୍ୱାବଲମ୍ବୀ କରେଇଲା। ମନୁଷ୍ୟର ବୈଷୟିକ ଓ ବୈଜ୍ଞାନିକ ଜ୍ଞାନର ଅଭିବୃଦ୍ଧି ପରିପ୍ରକାଶ ହେଲା କୃଷି ବିପ୍ଳବ ଓ ଶିଳ୍ପ ବିପ୍ଳବ। ଆମାଜନ ଜଙ୍ଗଲ ବା ଆମାଜନ ରେନ୍ଫରେଷ୍ଟ ବିଶ୍ୱର ସବୁଠୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ। ଏହି ଜଙ୍ଗଲ ବିଶ୍ୱର ପ୍ରାୟ 20% ଅମ୍ଳଜାନ ଉତ୍ପାଦନ କରେ, ଯାହା ମଣିଷ ଓ ପଶୁପକ୍ଷୀ ବଞ୍ଚିବା ପାଇଁ ଅତ୍ୟନ୍ତ ଜରୁରୀ। ଏହି ଜଙ୍ଗଲ ପ୍ରଚୁର ପରିମାଣର କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରି ବିଶ୍ୱତାପନ, ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନରୁ ରୋକିବାରେ ସାହାଯ୍ୟ କରିଥାଏ। ଏଠି ଦେଖାଯାଉଥିବା ଗଛ କ୍ୟାନ୍ସର ଭଳି ରୋଗକୁ ଭଲ କରିବାର କ୍ଷମତା ରଖେ। ଏହି ଜଙ୍ଗଲ ବାଷ୍ପୀଭବନ ଦ୍ୱାରା ବର୍ଷା କରାଇବାରେ ସାହାଯ୍ୟ କରେ ଏବଂ ଆଖପାଖ ଅଞ୍ଚଳର ପାଣିପାଗକୁ ସନ୍ତୁଳିତ କରେ। ବ୍ୟାପକ ବୃକ୍ଷ ଛେଦନ ଏବଂ ନିଆଁ ଲାଗିଯିବା କାରଣରୁ ଏହି ଜଙ୍ଗଲ ଧୀରେ ଧୀରେ ଧ୍ୱଂସ ହେବାରେ ଲାଗିଛି। ଏହି ଜଙ୍ଗଲରେ ଦୁନିଆର ପ୍ରାୟ 10% ଜୈବ ବିବିଧତା ରହିଛି। ଜଙ୍ଗଲ ଧ୍ୱଂସ ଯୋଗୁଁ ଅନେକ ଦୁର୍ଲଭ ପ୍ରଜାତିର ଗଛ ଓ ପଶୁପକ୍ଷୀ ଲୋପ ପାଇବାରେ ଲାଗିଛନ୍ତି। ବୈଜ୍ଞାନିକଙ୍କ ମତରେ ଆମାଜନର ପ୍ରାୟ 20% ଅଞ୍ଚଳ ପୂର୍ବରୁ ଧ୍ୱଂସ ହୋଇସାରିଲାଣି ଏବଂ 6% ଅତି ନିମ୍ନମାନର ହୋଇସାରିଛି, ଯାହା ଏକ ବିପଦଜନକ ସ୍ଥିତି ବା ଟିପିଙ୍ଗ ପଏଣ୍ଟ ସୃଷ୍ଟି କରୁଛି। 2011 ଆନ୍ତର୍ଜାତିକ ଅରଣ୍ୟ ବର୍ଷ ପାଳନ ଅବସରରେ ପ୍ରସଙ୍ଗ ରଖାଯାଇଥିଲା ଜନସାଧାରଣଙ୍କ ପାଇଁ ଜଙ୍ଗଲ। ଏହା ଥିଲା ଜଙ୍ଗଲର ସଷ୍ଟେନେବଲ୍ ମ୍ୟାନେଜମେଣ୍ଟ, କନଜରଭେସନ୍ ଏବଂ ଅଭିବୃଦ୍ଧି ନିମନ୍ତେ ବିଶ୍ୱବାସୀଙ୍କ କିପରି ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ ଭୂମିକା ରହିବ ସେ ବିଷୟରେ ଏକ ଆଲୋଚନା କରାଯାଇଥିଲା। ଏହି ଜଙ୍ଗଲ ମଣିଷ ସମାଜ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ, ଜୀବଜନ୍ତୁ, ପଶୁପକ୍ଷୀ ତଥା କୀଟପତଙ୍ଗମାନଙ୍କୁ ଉପଯୁକ୍ତ ଆବାସସ୍ଥଳୀ, ଆବଶ୍ୟକ ବର୍ଷା, ସ୍ଥିର ଜଳବାୟୁ ଏବଂ ଜୈବ ବିବିଧତା ସମ୍ପନ୍ନ ଏକ ସୁନ୍ଦର ପରିବେଶ ଯୋଗାଇଥାଏ। ବିଭିନ୍ନ ଔଷଧୀୟ ଗଛ, ନିର୍ମଳ ଜଳ ଓ ବିଶୁଦ୍ଧ ବାୟୁ ଅର୍ଥାତ୍ ଜଳଚକ୍ର ଓ ବାୟୁଚକ୍ର ସୁପରିଚାଳନାର ଆଧାର ମଧ୍ୟ ଏହି ଜଙ୍ଗଲ। ମୃତ୍ତିକା ସଂରକ୍ଷଣରେ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି, କାରଣ ଗଛର ଚେର ମାଟିକୁ ଦୃଢ଼ ଭାବରେ ବାନ୍ଧି ରଖେ, ଯାହାଦ୍ୱାରା ମାଟି ଧୋଇ ହୋଇଯିବା ଆଶଙ୍କା କମ୍ ଥାଏ। 2015 ମିଳିତ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ 17 ସଷ୍ଟେନେବଲ୍ ଡେଭଲପ୍ମେଣ୍ଟ ଗୋଲ୍ର ବିକାଶ ଲକ୍ଷ୍ୟରେ ମୂଳ କେନ୍ଦ୍ରବିନ୍ଦୁ ଥିଲା ଜଙ୍ଗଲ। ଏଥିରେ ଲକ୍ଷ୍ୟ 15 ହେଉଛି ଭୂପୃଷ୍ଠରେ ଜୀବନ, ଯାହାର ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ସୁରକ୍ଷା, ସଂରକ୍ଷଣ ତଥା ପୋଷଣୀୟ ପରିଚାଳନା। 2030 ସୁଦ୍ଧା ଜୈବ ବିବିଧତା ହ୍ରାସ ଓ ଜଙ୍ଗଲ ଅବକ୍ଷୟ ରୋକିପାରିଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଜଙ୍ଗଲ ହାନିର ଏକାଧିକ କାରଣ ଥିଲେ ମଧ୍ୟ ପ୍ରମୁଖ କାରଣ ହେଉଛି ଜଙ୍ଗଲ ନିଆଁ। ଏହି ଜଙ୍ଗଲ ନିଆଁ ବିଶେଷ କରି ଖରାଦିନେ ଲାଗିଥାଏ। ଏହାର କାରଣ ହେଉଛି ଖରାଦିନେ ଗରମ ପବନ ଏବଂ କମ୍ ଆର୍ଦ୍ରତା କାରଣରୁ ଜଙ୍ଗଲର ଶୁଖିଲା ପତ୍ର ଓ କାଠି ଶୀଘ୍ର ନିଆଁ ଧରିଥାଏ। ଶୁଖିଲା ବାଉଁଶ ବା ଗଛର ଡାଳ ମଧ୍ୟରେ ପବନରୁ ଘର୍ଷଣ ହୋଇ ନିଆଁ ସୃଷ୍ଟି ହୁଏ। କୃତ୍ରିମ କାରଣ ମଧ୍ୟରେ ମହୁଲ ସଂଗ୍ରହ ସମୟରେ ତଳେ ଥିବା ଶୁଖିଲା ପତ୍ରକୁ ସଫା କରିବା ପାଇଁ ନିଆଁ ଲଗାଯାଇଥାଏ, ଯାହା ବେଳେବେଳେ ବଡ଼ ରୂପ ଧାରଣ କରିଥାଏ। ପୋଡ଼ୁ ଚାଷ ହେଉ କିମ୍ବା ଚାରଣଭୂମି କରିବା ପାଇଁ ମଧ୍ୟ ଜଙ୍ଗଲରେ ନିଆଁ ଲଗାଯାଇଥାଏ। ଏହି ନିଆଁକୁ ନିୟନ୍ତ୍ରଣ କରିବାକୁ ହେଲେ ବ୍ୟକ୍ତିଗତ ସ୍ତରରେ ବ୍ୟାପକ ସଚେତନତା ଆବଶ୍ୟକ। ଜଙ୍ଗଲରେ ଥିବା ବୃକ୍ଷଲତାର ଡାଳ ପତ୍ର ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବିଶୋଷଣ କରି ବହୁତ ଦିନ ପର୍ଯ୍ୟନ୍ତ ଧାରଣ କରି ରଖିପାରୁଥିବାରୁ ଏହାକୁ ଅଙ୍ଗାରକ କୁଣ୍ଡ କୁହାଯାଏ। ସମୁଦ୍ର ଓ ଜଙ୍ଗଲ ଏହି ଦୁଇଟି ଅଙ୍ଗାରକ କୁଣ୍ଡ ବାୟୁମଣ୍ଡଳରୁ ପ୍ରାୟ 50% ଅଙ୍ଗାରକାମ୍ଳ ବିଶୋଷଣ କରିଥାନ୍ତି। ଜଙ୍ଗଲରେ ନିଆଁ ଲାଗିଲେ ଏହି ଗଚ୍ଛିତ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ପୁନଃ ନିର୍ଗତ ହୋଇ ବିଶ୍ୱ ତାପନରେ ସହାୟକ ହୋଇଥାଏ। ବିଶ୍ୱ ସମ୍ବଳ ସଂସ୍ଥାର ତଥ୍ୟ ମୁତାବକ ପୃଥିବୀର ଜଙ୍ଗଲ ସମ୍ପଦ ମୋଟ 760 କୋଟି ମେଟ୍ରିକ୍ ଟନ୍ ଅଙ୍ଗାରକାମ୍ଳ ଶୋଷଣ କରିଥାଏ। ଜଙ୍ଗଲ ସମ୍ପଦର ଅବକ୍ଷୟ ଘଟି ଏହି ତାପମାତ୍ରା ବଢ଼ି ଚାଲିଲେ ଭବିଷ୍ୟତରେ ମାନବ ସମାଜର ସ୍ଥିତି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବ।
1: ଶୁଣିଲେ ପରିବେଶ ସୂଚନା। ଯେଥିରେ ଶୁଣିଲେ ପରିବେଶ ପାଇଁ ବିପଦ, ଜଙ୍ଗଲ ଅବକ୍ଷୟ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁର ଗୀତର ବିଶେଷ କାର୍ଯ୍ୟକ୍ରମ ଉଦ୍ୟାନ୍ତରା। ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଶୁଣନ୍ତୁ ଶିଳ୍ପୀ ରୀନା ଦାସ।

ଶେଷ ହେଲା ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦ୍ୟାତର। ଶିଳ୍ପୀମାନେ ଥିଲେ ରୀନା ଦାସ ଏବଂ ଧନେଶ୍ୱର ଦାସ। ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ, ଶିଳ୍ପୀ ସୁକାନ୍ତି ପାଲ, ଗୀତ ରଚନା ନନ୍ଦକିଶୋର ସିଂ।

0: ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମୈଁ ମୁନୀଷ ଶର୍ମା।

ଶ୍ରୀଜଗନ୍ନାଥ ନୀଳାଚଳ ଧାମରେ ସେବାକାରୀମାନଙ୍କ ସହିତ ସେବ୍ୟ ସେବକ ରୂପରେ ବିଦ୍ୟମାନ ହୋଇଛନ୍ତି। ମହାପ୍ରଭୁଙ୍କର ସବୁ ପ୍ରକାରର ସେବାରେ ମୁଖ୍ୟତଃ ଦାସ୍ୟଭାବ ପ୍ରକଟିତ। ସେବାକାରୀମାନଙ୍କର ଏକମାତ୍ର ଚରମ ଅଭିଳାଷ ହେଉଛି ପୁରୁଷୋତ୍ତମଙ୍କର ସେବା ସୁଯୋଗ ପ୍ରାପ୍ତି। ସେବାକାରୀ ଶ୍ରୀଜଗନ୍ନାଥଙ୍କର ଶ୍ରୀଚରଣ ସେବା ବ୍ୟତୀତ ଆଉ କିଛି ଆଶା କରେ ନାହିଁ। ଭକ୍ତ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମ ଜନ୍ମାନ୍ତରର ଦାସ।

0: ଶ୍ରୀଜଗନ୍ନାଥଙ୍କର ଦୈତାପତି ନିଯୋଗ ଏକ ଶ୍ରେଷ୍ଠ ନିଯୋଗ। ଶ୍ରୀ ଚୈତନ୍ୟ ଚରିତାମୃତର ଶ୍ରୀଲ ପ୍ରଭୁପାଦଙ୍କର ଟୀକା ଅନୁସାରେ ଦୈତା ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କ କୃପା ଲାଭ କରିଛନ୍ତି, ଏମାନେ ଶବର ରାଜା ବିଶ୍ୱାବସୁଙ୍କ ବଂଶଧର। ଏମାନଙ୍କ ସେବା ବିଧି ନିର୍ଦ୍ଦେଶିତ। ଏହି ଦୈତାମାନଙ୍କର ପରିଚୟ ଏବଂ ବିଧି ଦ୍ୱାରା ନିର୍ଦ୍ଦେଶିତ ସେବା ସମ୍ପର୍କରେ ସୂଚନା ଦେବା ପାଇଁ ଆମ ସହିତ ଆଜି ଉପସ୍ଥିତ ଅଛନ୍ତି ଶ୍ରୀ ଦୁର୍ଗା ଦାସ ମହାପାତ୍ର।
1: ଦୈତାମାନେ ହେଲେ ବିଭିନ୍ନ ପୁରାଣ ଗ୍ରନ୍ଥ ଧର୍ମଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଏମାନେ ବିଶ୍ୱାବସୁଙ୍କର ବଂଶଧର। କୁହାଯାଏ ଐତିହାସିକ ଗ୍ରନ୍ଥରୁ ଐତିହାସିକ ପ୍ରମାଣରୁ ଜଣାଯାଏ ଯେତେବେଳେ ରକ୍ତବାହୁର ଆକ୍ରମଣ ସମୟରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ସୋନପୁରର ଗୋପାଳିଠାରେ ପାତାଳି କରାଯାଇଥିଲା ଏବଂ ଯଯାତି ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଦେଶ ପାଇ ଜଗନ୍ନାଥଙ୍କର ବିଗ୍ରହଙ୍କୁ ଖୋଜି ପୁନର୍ବାର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ ସେ ସମୟରେ ବିରିବନ୍ଧରୁ ଦୈତାମାନଙ୍କୁ ଏବଂ ରତନପୁରରୁ ପତିମାନଙ୍କୁ ଆଣି ଜଗନ୍ନାଥଙ୍କ ସେବାରେ ନିୟୋଜିତ କରିଥିଲେ। ଏଥିରୁ ଜଣାଯାଏ ଜଗନ୍ନାଥ ଯେତେବେଳେ ସ୍ଥାନାନ୍ତରିତ ହୋଇଥିଲେ ଏମାନେ ମଧ୍ୟ ଜଗନ୍ନାଥଙ୍କ ସହିତ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଜଗନ୍ନାଥଙ୍କ ସହିତ ଥିଲେ।
0: ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ବିଶ୍ୱାବସୁ ବ୍ରହ୍ମାଙ୍କୁ ତିନୋଟି ବର ପ୍ରାର୍ଥନା କରିଥିଲେ। ସେହି ତିନୋଟି ବର ପ୍ରାର୍ଥନା ମଧ୍ୟରୁ ତୃତୀୟ ବରଟି ନିବେଦନ କରି ସେ କହିଥିଲେ, କନ୍ଦରାଧୀଶ ନୀଳମାଧବଙ୍କର ଭାବସେବାରେ ଆମେ କୌଳିକ ବିଧିରେ ପୂଜା କରିବୁ। ବର୍ଷର ଏଗାର ମାସ ବୈଦିକ ବିଧିରେ ପ୍ରଭୁଙ୍କ ପୂଜା ଉପାସନା କରାଯାଉ। ମାତ୍ର ଆଷାଢ଼ ମାସରେ ମୋର ଆତ୍ମଜମାନେ ସାର୍ବଭୌମ ସେବା କରିବେ। ବିଶ୍ୱାବସୁଙ୍କର ବର ପ୍ରାର୍ଥନା ସ୍ୱୀକୃତ ହୋଇଥିଲା। ତେଣୁ ଦୈତାମାନେ ପହଣ୍ଡି ବିଜେ ସାଙ୍ଗକୁ ନବକଳେବର, ଅଣସର ଓ ମହାଅଣସର ସମୟର ସମସ୍ତ ଗୋପନୀୟ ସେବା ସମ୍ପାଦନ କରିଥାନ୍ତି।
1: ଶ୍ରୀମନ୍ଦିରର ସତ୍ୱଲିପି ଅନୁଯାୟୀ ଦୈତା ସେବା ଏକୋଇଶ ଭାଗରେ ବର୍ଣ୍ଣିତ। ସତ୍ୱଲିପିର ଏକୋଇଶ ପାର୍ଟରେ ବର୍ଣ୍ଣନା କରାଯାଇଅଛି ଦୈତାମାନଙ୍କର ସେବା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହୋଇଥାଏ। ଏହି ସମୟ ମଧ୍ୟରେ ଏମାନେ ଶ୍ରୀଜଗନ୍ନାଥଙ୍କର ସମସ୍ତ ସେବା କାର୍ଯ୍ୟ କରିଥାନ୍ତି। ଏହା ବଂଶାନୁକ୍ରମିକ ସେବା, ଗୋଷ୍ଠୀଗତ ସେବା, ଶାଢ଼ୀବନ୍ଧାର ଆବଶ୍ୟକତା ପଡ଼େ ନାହିଁ। ଜଣେ ଛୁଆ ଜନ୍ମ ହେବାର ଏକୋଇଶ ଦିନ ପରେ ଅଣସରରେ ଠାକୁରମାନେ ଥିବା ସମୟରେ ଦର୍ଶନ କଲା ପରେ ଭାଗାରି ପଦବାଚ୍ୟ ହୋଇ ସେବକ ରୂପେ ଦୈତା ରୂପେ ଗଣ୍ୟ ହୋଇଥାନ୍ତି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ସନ୍ଧ୍ୟାରେ ବରସିଂହାର ଭୋଗ ସରିଲା ପରେ ଦୈତାମାନେ ବାହୁଟି କଣ୍ଟ କରିଥାନ୍ତି ଏବଂ ଚତୁର୍ଦ୍ଦଶୀ ଦିନ ଚାରମାଳ ବନ୍ଧା ସରିଲା ପରେ ଠାକୁରଙ୍କୁ ସ୍ନାନବେଦୀକୁ ନେବା ପାଇଁ ସେନାପଟା ଲାଗି କରିଥାନ୍ତି। ସେନାପଟା ଲାଗି ସରିଲା ପରେ ଠାକୁରଙ୍କର ମଙ୍ଗଳା ଆରତୀ ଇତ୍ୟାଦି ଅନ୍ୟାନ୍ୟ ନୀତି ସରିଥାଏ ଏବଂ ସ୍ନାନ ପୂର୍ଣ୍ଣିମା ଦିନ ପ୍ରାତଃକାଳରୁ ଦୈତାପତିମାନେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଏବଂ ସତ୍ୱଲିପି ଅନୁଯାୟୀ ପହଣ୍ଡି ଦୈତାପତିମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ। ଅନ୍ୟମାନେ ସାହାଯ୍ୟ କରୁଥିଲେ ମଧ୍ୟ ପହଣ୍ଡି ଏମାନଙ୍କର ମୁଖ୍ୟ ଦାୟିତ୍ୱ।

ଶକ୍ତି ଅବକାଶ ଜଳ ଲାଗି ଇତ୍ୟାଦି ନୀତି ସମ୍ପାଦିତ ହୋଇଥାଏ। ତାପରେ ଗଜପତି ଆସି ରାଜନୀତି ଏବଂ ଛେରାପହଁରା କରିଥାନ୍ତି। ତାପରେ ଯେତେବେଳେ ହାତୀବେଶ କରାଯାଏ, ହାତୀବେଶରେ ପାଳିଆ ପୁଷ୍ପାଳକମାନଙ୍କ ସହିତ ଦଇତାମାନେ ମିଶି ଶ୍ରୀଜୀଉମାନଙ୍କର ହାତୀବେଶ ସମ୍ପାଦନ କରିଥାନ୍ତି। ହାତୀବେଶ ସରିବା ପରେ ସକାଳ ଧୂପ ଭୋଗ ହୋଇଥାଏ। ଭୋଗ ପରେ ଜନସାଧାରଣଙ୍କର ସାରଣମାଳା ଦର୍ଶନ ହୁଏ। ଦର୍ଶନ ସରିଲା ପରେ ପୁନର୍ବାର ବନ୍ଦାପନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଇ ଜଗନ୍ନାଥଙ୍କର ବାହୁଡ଼ା ପହଣ୍ଡି ବିଜେ ଅନବସର ଘରକୁ କରାଯାଇଥାଏ। ଏବଂ ଅନବସର ଘରେ ପହଞ୍ଚିଲା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ଦେହରେ ଲାଗିଥିବା ସୁନାର ରାହୁରେଖା ଏବଂ ଚିତାକୁ ମୈଲମ କରି ଶ୍ରୀମନ୍ଦିରର ପ୍ରଶାସନ ଅଧିକାରୀମାନଙ୍କୁ ଏବଂ ଭଣ୍ଡାର ନିକାପଙ୍କୁ ହସ୍ତାନ୍ତରିତ କରିଥାନ୍ତି। ଏହା ପରଠାରୁ ଅନବସର ନୀତି ଆରମ୍ଭ ହୋଇଥାଏ। ଅନବସର ସମୟରେ ତାଟିଦିଅମାନଙ୍କର ଧୀପର ଧୂପ ସରିଲା ପରେ ଦକ୍ଷିଣ ଦ୍ୱାର ବା ଅନବସର ଦ୍ୱାର ଖୋଲିଥାଏ। ଦୈତାପତିମାନେ ଗୋଟିଏ ବସ୍ତ୍ର, ଧଳା ବସ୍ତ୍ର, ଗୋଟିଏ ଗାମଛା ପରିଧାନ କରି ଗୋଡ଼ ହାତ ଧୋଇ ଅନବସର ଗୃହକୁ ପ୍ରବେଶ କରିଥାନ୍ତି। ସେଠି ଠାକୁରମାନଙ୍କୁ ତୁଳସୀ କିମ୍ବା ନାଲି ଫୁଲ ବ୍ୟବହାର କରାଯାଏ ନାହିଁ, କେବଳ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ଏବଂ ଛେନା ସର ଏବଂ ଶୁଖିଲା ଖାଦ୍ୟ ଫଳ ମୂଳ ଇତ୍ୟାଦି ଭୋଗ କରାଯାଇଥାଏ। ସେ ଭୋଗରେ ପତି ମହାପାତ୍ରଙ୍କ ସହିତ ମିଶି ଦଇତାମାନେ ଭୋଗରେ ସାହାଯ୍ୟ କରିଥାନ୍ତି। ଏହା ବ୍ୟତୀତ ଅନବସର ସମୟରେ କେତେକ ଗୁପ୍ତ ନୀତି ସମ୍ପାଦିତ ହୋଇଥାଏ। ତିଥି ଅନୁସାରେ କେତେକ ନୀତି ସମ୍ପାଦିତ ହୋଇଥାଏ, ଯେଉଁଗୁଡ଼ାକ ଓଦା ଲୁଗା ଯେଉଁ ସେନାପଟା ଲାଗି କରାଯାଇଥାଏ ଶ୍ରୀଜୀଉମାନଙ୍କୁ, ସେଗୁଡ଼ିକ ସ୍ନାନବେଦୀରେ ଗାଧୋଇବା ପରେ ସମ୍ପୂର୍ଣ୍ଣ ଭାବରେ ଭିଜି ଯାଇଥାଏ। ତେଣୁ ତାକୁ ଅନବସରର ନିର୍ଦ୍ଦିଷ୍ଟ ଦିନରେ ଆମେ ଶ୍ରୀଜୀଉଙ୍କ ଦେହରୁ ସେଗୁଡ଼ିକ କାଢ଼ି ଦେଇଥାଉ। ତାପରେ ତା ପରଦିନ ଶ୍ରୀଜୀଉଙ୍କର ଯେଉଁ ସବୁ ବର୍ଷଯାକ ଚନ୍ଦନ ଇତ୍ୟାଦି ଦେହରେ ଲାଗି କରାଯାଇଥାଏ, ତାକୁ ଆମେ ତା ପରଦିନ ଶ୍ରୀଜୀଉଙ୍କ ଦେହରୁ କାଢ଼ି ଦେଇଥାଉ। ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ନବମୀ ପର୍ଯ୍ୟନ୍ତ ଆମେ ଠାକୁରଙ୍କ ଦେହରେ ଓଷ ଲାଗି କରିଥାଉ। ଦ୍ୱିପର ଧୂପ ସରିଲା ପରେ ଯେତେବେଳେ ଏପଟେ ତାଟି ଖୋଲେ, ଏପଟେ ଚକଟା ଭୋଗ ସରେ, ଅନ୍ୟାନ୍ୟ ଦିଅଙ୍କର ସେବା କାର୍ଯ୍ୟ କରିସାରିଲା ପରେ ପାଣି ପକାଇ ଦିଅଙ୍କରୁ ଲୁଗା ପିନ୍ଧେଇ ଫୁଲ ପିନ୍ଧେଇ ସାରିଲା ପରେ କର୍ପୂର ଇତ୍ୟାଦି ଲାଗିକରି ଆମେ ଚକଟା ଭୋଗ କରିଥାଉ। ଚକଟା ଭୋଗ ସରିଲା ପରେ ସେଇଠି ଆମେ ପ୍ରସାଦକୁ ସେଇଠି ଗ୍ରହଣ କରୁ। ଅନବସର ଗୃହରେ ସମସ୍ତ କାର୍ଯ୍ୟ ସରିଲା ପରେ ଚତୁର୍ଦ୍ଦଶୀ ରାତିରେ କିମ୍ବା ନେତ୍ରୋତ୍ସବ ଯେଉଁଦିନ ହୁଏ, ନବଯୌବନ ଦର୍ଶନ ଯେଉଁଦିନ ହୁଏ, ପ୍ରାତଃ କାଳରୁ ଚକା ଅପସର କରି ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ସମ୍ପାଦିତ ହୋଇଥାଏ।

0: ତାପରେ ଦୈତାପତି ସର୍ବାଙ୍ଗ ଅନୁଷ୍ଠିତ ହୋଇଥାଏ ନବଯୌବନ ଦିନ। ଯଦି ନବଯୌବନରେ ଉଭା ନଥାଏ ତେବେ ରାତିରେ ସମସ୍ତ ନୀତି ସରିଲା ପରେ ବାହୁଟି କଣ୍ଟ କରାଯାଇ ପୁନର୍ବାର ସେନାପଟା ଲାଗି କରାଯାଏ ଏବଂ ତାପରେ ସିଗୁଣ୍ଟିଆ ଦିନ ଖେଚେଡ଼ି ଭୋଗ ସରିଲା ପରେ ପହଣ୍ଡି ଦୈତାପତିମାନେ କରିଥାନ୍ତି। ପହଣ୍ଡି ସରିଲା ପରେ ରଥ ଉପରେ ଶ୍ରୀ ବିଗ୍ରହମାନେ ବସିଲା ପରେ ସୋଲୋ ଚିତା ବାରଗ୍ରାହୀ ସେବକ ଲାଗି କରନ୍ତି ଏବଂ ଅନ୍ୟ ଦୈତାମାନେ ମଧ୍ୟ ସେଠି ବାରଗ୍ରାହୀଙ୍କୁ ସାହାଯ୍ୟ କରିଥାନ୍ତି। ଯେତେବେଳେ ଗଜପତି ଛେରାପହଁରା କରିବାକୁ ଆସିଥାନ୍ତି ସେତେବେଳେ ଗଜପତିଙ୍କୁ ମାଳ ପ୍ରସାଦ ବାରଗ୍ରାହୀ ସେବକ ଅର୍ପଣ କରିଥାନ୍ତି। ତାହା ଛଡ଼ା ରଥ ଶୋଧ ଦାୟିତ୍ୱ ମଧ୍ୟ ଦୈତାପତିମାନଙ୍କର। ମୋଟାମୋଟି ଭାବରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀରଙ୍ଗର ରକ୍ଷା ଦାୟିତ୍ୱ ଦୈତାପତିମାନଙ୍କର ଅଟେ।
1: ଅଣସର ସେବା ସହିତ ଦୈତା ସେବକମାନେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ସେବା ମଧ୍ୟ କରିଥାନ୍ତି। ଯେମିତି ଦୈନିକ ନୃସିଂହଙ୍କ ସେବା, ବଡ଼ସିଂହାର ସମୟର ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତି ସେବା, ବର୍ଷ ତମାମ ସବୁ ପର୍ବପର୍ବାଣି ବନ୍ଦାପନା, ଚନ୍ଦନ, ସର୍ବାଙ୍ଗ ମଙ୍ଗଳାର୍ପଣ ସେବା, ଶ୍ରୀମନ୍ଦିରରୁ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ପୁନଶ୍ଚ ରଥକୁ ଏବଂ ରଥରୁ ନୀଳାଦ୍ରି ବିଜେ, ଏ ସମ୍ପର୍କରେ ଶ୍ରୀ ଦାସ ମହାପାତ୍ର କୁହନ୍ତି।
0: ବର୍ଷ ସାରା ଚକ୍ରବୁଲା ଏକାଦଶୀ, ଚକ୍ରବୁଲା ଏକାଦଶୀରେ ଦୈତାପତିମାନଙ୍କର ଭୂମିକା ଅଛି। ତା ଛଡ଼ା ରାହୁରେଖା ଲାଗି, ଚିତା ଲାଗି ଏବଂ ପଇତା ଲାଗି ଏବଂ ଖସାପଟା ଲାଗି ଏଥିରେ ମଧ୍ୟ ଦୈତାପତିମାନେ ବର୍ଷର ଅନ୍ୟ ସମୟରେ କାର୍ଯ୍ୟ କରିଥାନ୍ତି। ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ନବକଳେବର ସମୟରେ, ଯେଉଁଟାକି ବନଜାଗ ଯାତ୍ରା ବୋଲି କୁହାଯାଏ। ବନଜାଗ ଯାତ୍ରାରେ ଦୈତାପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଘରୁ ଜଣେ ଜଣେ ସେମାନେ ସମସ୍ତେ ବନଜାଗ ଯାତ୍ରାରେ ଯାଇଥାନ୍ତି। ଦଶମୀ ଠାରୁ ରାମନବମୀ ପରଦିନ ଠାରୁ ବନଜାଗ ଯାତ୍ରା ଆରମ୍ଭ ହୋଇ ସାବିତ୍ରୀ ଅମାବାସ୍ୟା ଦିନ ସମସ୍ତ ଦାରୁ ନିର୍ଦ୍ଦିଷ୍ଟ ଦିନ ଶ୍ରୀମନ୍ଦିରରେ ପହଞ୍ଚି ଯାଇଥାଏ। ଦାରୁ ବିଗ୍ରହ ନିର୍ମାଣ କରିବାରେ ଦୈତାପତିମାନଙ୍କର ପ୍ରମୁଖ ଭୂମିକା ଥାଏ। ଦାରୁ ବିଗ୍ରହ ନିର୍ମାଣ କରିସାରିଲା ପରେ ଯେଉଁ 45 ଦିନ ମହା ଅନବସର ହୁଏ ସେଥିରେ ଦାରୁ ବିଗ୍ରହକୁ ପୂର୍ଣ୍ଣାଙ୍ଗ କରିବାରେ ମଧ୍ୟ ଦୈତାପତିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ।

0: ଲକ୍ଷ୍ମଣ ପଣ୍ଡାଙ୍କ ସଂକଳିତ ସତ୍ଵଲିପି 1955ରେ ଦଇତା ସେବା ସମ୍ବନ୍ଧରେ ବର୍ଣ୍ଣିତ ଅଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ବଡ଼ସିଂହାର ଭୋଗ ପରେ ବାହୁଟ କଣ୍ଟିବା, ଚତୁର୍ଦ୍ଦଶୀ ଦିନ ପାଛପାଟି କାଟିବା, ସେବା ପଟା ଲାଗି ରସି କଷିକୁଳା ମୈଲମ କରିବା, ସ୍ନାନବେଦୀକୁ ପହଣ୍ଡି ବିଜେ କରାଇବା, ହାତୀବେଶ କରିବା, ସ୍ନାନବେଦୀରୁ ବାହୁଡ଼ା ପହଣ୍ଡି ବିଜେ କରାଇବା, ରାହୁରେଖା ଚିତା ମୈଲମ କରିବା ଓ ଅଣସର ଘରେ ନବଯୌବନ ପର୍ଯ୍ୟନ୍ତ ସକଳ ନୀତି କରିବା ଏହାଙ୍କ ସେବା ଅଟେ। ନେତ୍ରୋତ୍ସବ ଦିନ ସର୍ବାଙ୍ଗ ବନ୍ଦାପନା, ସେଦିନ ରାତ୍ର ବାହୁଟ କଣ୍ଟ, ସେନାପଟା ଲାଗି ଓ ରଥକୁ ପହଣ୍ଡି ବିଜେ କରାଇବେ। ପହଣ୍ଡି ଏମାନଙ୍କ ଦାୟିତ୍ୱ, ଶ୍ରୀଅଙ୍ଗର ସମସ୍ତ ଦାୟିତ୍ୱ ନିଅନ୍ତି। ଅନ୍ୟ ସେବକମାନେ ଡୋର ଧରିପାରିଲେ ମଧ୍ୟ ପହଣ୍ଡି ଏମାନଙ୍କ ଦାୟିତ୍ୱ। ରଥରେ ରୁନ୍ଧା କରନ୍ତି, ବେଶ କରନ୍ତି, ଅଳଙ୍କାର ଲାଗି କରନ୍ତି, ଚିତା ଲାଗି କରନ୍ତି ଓ ରଥ ଶୋଧ କରନ୍ତି। ରଥ ଦାୟିତ୍ୱରେ ରହନ୍ତି, ଗୁଣ୍ଡିଚା ଘରକୁ ପହଣ୍ଡି କରାନ୍ତି, ସେଠାରେ ସିଂହାସନ ବିଜେ କରାଇ ରୁନ୍ଧା କରନ୍ତି। ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା କରନ୍ତି, ବାହୁଡ଼ାକୁ ମଧ୍ୟ ଶ୍ରୀଗୁଣ୍ଡିଚା ଭଳିଆ ସେବା କରନ୍ତି। ଲକ୍ଷ୍ମୀନାରାୟଣ ଭେଟ ସମୟରେ ମହାପ୍ରଭୁ ବାଡ଼ ଦାଡ଼ ଗ୍ରହୀ ମାଳଚୂଳ ମୈଲମ କରି ରାଜାଙ୍କୁ ପ୍ରସାଦ ଦିଅନ୍ତି। ଏକାଦଶୀ ଦିନ ପଶୁପାଳ ସହ ସୁନାବେଶ କରାନ୍ତି, ନୀଳାଦ୍ରି ବିଜେ ସମୟରେ ବଚନିକା କରନ୍ତି, ରୁକ୍ମିଣୀଙ୍କ ସହ ଜଗନ୍ନାଥଙ୍କ ଗଇଁଠାଳ ଫିଟା ନୀତି କରନ୍ତି। ଚକ୍ରବୁଲା ଏକାଦଶୀ ଦିନ ସୁବର୍ଣ୍ଣ ଚକ୍ରକୁ ଶ୍ରୀଅଙ୍ଗ ଲାଗି କରାନ୍ତି ଓ ନଗର ଭ୍ରମଣ କରାନ୍ତି, ଚିତାଲାଗିରେ ଚିତାଲାଗି କରାନ୍ତି, ଗମ୍ହା ପୂର୍ଣ୍ଣିମା ଦେଇ ସୁଦର୍ଶନ ବିଜେ ଇତ୍ୟାଦି ନୀତି ବଢ଼ାନ୍ତି। ମାର୍କଣ୍ଡ କୂଳରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି। ରେଖା ପଞ୍ଚମୀ ଦିନ ତିନି ବାଡ଼ରେ ରାହୁରେଖା ଲାଗି କରନ୍ତି, ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣମୀରେ ସୁଦର୍ଶନ ବିଜେ କରନ୍ତି, ଖସାପଢ଼ା ଲାଗି ଓ ପଇତା ଲାଗି କରନ୍ତି। ବଡ଼ ଗ୍ରହମାନେ ଓ ରାଜାଙ୍କ ଅନୁମତି ଅନୁସାରେ ମଧୁଦାସ ଓ ରାମଦାସ ପ୍ରସାଦ ବିଜେ କରନ୍ତି। ଏହା ବାଦ ନୀତିବର୍ଣ୍ଣିତ ସକଳ କାମ କରନ୍ତି, ଅଣସରରେ ପଣାଭୋଗ ଯୋଗାନ୍ତି।
1: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବଂଶଧର ଭାବରେ ଦଇତାମାନଙ୍କର ସ୍ୱକୀୟ ସମ୍ମାନ ଓ ଆଧ୍ୟାତ୍ମିକ ମର୍ଯ୍ୟାଦା ସମଗ୍ର ଭାରତ ବର୍ଷରେ ପ୍ରତିଷ୍ଠିତ। ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ ଏମାନଙ୍କର ଚିନ୍ତା ଓ ଚେତନା ଅନନ୍ୟ ସାଧାରଣ। ଜଗନ୍ନାଥଙ୍କର ରଥଯାତ୍ରା ସହିତ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତିର ସାଫଲ୍ୟ ଏହି ଦଇତାପତି ସେବାୟତମାନଙ୍କର ଐକ୍ୟ ସେବାନିବିଷ୍ଟ ନିଷ୍ଠା ଯୋଗୁଁ ହିଁ ସମ୍ଭବ ହୋଇଥାଏ। ତେଣୁ କୃଷ୍ଣଦାସ କବିରାଜ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାରେ କହିଛନ୍ତି, ବଳିଷ୍ଠ ଦଇତାଗଣ ଜେନ ମତ ହାତୀ, ଜଗନ୍ନାଥ ବିଜୟ କରାୟ କରି ହାତା ହାତୀ, କତକ ଦଇତା କରେ ସ୍କନ୍ଧ ଆଲମ୍ବନ, କତକ ଦଇତା ଧରେ ଶ୍ରୀପଦ୍ମ ଚରଣ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ଦୈତା ସେବା। ଆଲୋଚକ ଥିଲେ ଦୁର୍ଗାଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଶୁଣନ୍ତୁ ଶିଳ୍ପୀ ସୁରେନ୍ଦ୍ର କୁମାର ମିଶ୍ର, ଗୀତ ରଚନା ଭ୍ରମରବର ଛୋଟରାୟ।

0: କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107525 IFSC କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ସୁରେନ୍ଦ୍ର କୁମାର ମିଶ୍ରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ରଚନା କୃତିବାସ ନାୟକ।

ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ଥିଲେ ସୁରେନ୍ଦ୍ର କୁମାର ମିଶ୍ର ଏବଂ କୈଳାସ ଚନ୍ଦ୍ର ସିଟ୍। ଗୀତଗୁଡ଼ିକୁ ରଚନା କରିଥିଲେ ଭ୍ରମରବର ଛାଟୋଇ, କୃତିବାସ ନାୟକ ଏବଂ ପରଶୁରାମ ନାଥ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ମାନସ ରଞ୍ଜନ ମିଶ୍ର, ବୈଷୟିକ ସହଯୋଗିତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଏବଂ ଆଶିଷ କୁମାର ସାହୁ।

0: ହ୍ୟାଲୋ।
1: ହଁ ସାର୍ ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ କେ।
1: ହଁ ଧନ୍ୟବାଦ ସାର୍। ମୁଇଁ ରାଧାକାନ୍ତ ବାବୁ କହୁଛେ ସାର୍, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାଲପାଲିରୁ।
0: ଆଉ ରାଧାକାନ୍ତ ବାବୁ କେନ୍ତା ଅଛନ୍?
1: ମୁଇଁ ତ ଭଲ ସାର୍, ଆପଣ କେନ୍ତା ଅଛନ୍?
0: ଆପଣ କେନ୍ତା? ଆମେ ତ ବହୁତ ବଢିଆ ଆଜ୍ଞା। ଆଉ କେନ୍ତା କେନ୍ତା ପାନ ପର ପଡ଼ଲାନ କି ନି?
1: ହଁ ସାର୍, ଏଇଟା ତ ପାନ ତ 3-15 ବର୍ଷା ହଉଛି, କଣ୍ଟିନ୍ୟୁ ବର୍ଷୁଛି ତାହେଲେ ଏଇଟା।
0: ଆଚ୍ଛା, ବର୍ଷୁଛି ତାହେଲେ?
1: ହଁ ବର୍ଷୁଛି ତାହେଲେ ସାର୍, ଏଇଟା ବହୁତ ଜୋର ବର୍ଷୁଛି।
0: ସୁବିଧା ହବା ପାଣି ଟିକେ ପଡ଼ିଲା, ତାପରେ ପଲ୍ହା ପୁଲି ଲାଗି ସବୁ ବ୍ୟବସ୍ଥା ହେଇ ପାରବା କି
1: ନିଜେ?
0: ଗୀତ ଶୁଣମା କୁ কথা দেইতিলে ইয়ে মার।
1: হ্যাঁ
0: আচ্ছা ঠিক আছে। আর কানা কানা বাকি হালচাল কেনা কেনা কোন?
1: হ্যাঁ বাকি হালচাল সব ঠিক আছে স্যার।
0: যা বি হো
1: মানে সব গুটে জিনিস আপনাকে পত্রাই বলতেলি।
0: হ্যাঁ গা কোন
1: ই সেন আমাজন ইরা জন চিঠি পত্র মান জন কার্যক্রম মান জন ইমেল জন সেন্ড করি সেটির অ্যাড্রেস দিয়ে তুমি বসার ইটা মই
0: air.dutyroom@gmail.com করবে বলে হবা।
1: হ্যাঁ ঠিক
0: আছে স্যার। হ্যাঁ ধন্যবাদ। ঠিক আছে বলে কেন গীত
1: ବଢିଆ
0: ସୁନ୍ଦର ଗୀତଟେ ବାଛିଛନ୍ ଆଜ୍ଞା। ସବୁ ମା ମାନଙ୍କୁ ଡେଡିକେଟ୍ କରିଦେବା ନିକା? ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନିହାତି ଭାବେ ମାନେ ମାର ପନତ ଧରିକିରି ହିଁ ଆମେ ଆଗ୍କେ ବଢ଼ସୁଁ, ଚାଲି ଶିଖ୍ସୁଁ। ମାନେ କହିବାର୍ ଲାଗି ହେଲେ ଗୋଟେ ଛୁଆର ପହେଲା ଗୁରୁ ହଉଛନ୍ ମା। ମାଙ୍କର ନୁ ହିଁ ଛୁଆ ଚାଲବାର୍ ଶିଖ୍ସି, ତାଙ୍କର ନୁ କଥା କହିବାର୍ ଶିଖ୍ସି, ତାଙ୍କର ସାଙ୍ଗେ ଅଲି ଅର୍ଦଲି ସବୁ କରିଥିସି ନିକେ ଆଜ୍ଞା। ଆଜ୍ଞା, ତ ଆଜି ସୁନ୍ଦର ଗୀତଟେ ଯେନ୍ ବାଛିଛନ୍ ସେ ଗୀତଟା ମା ମାନଙ୍କୁ ଡେଡିକେଟ୍ କରିଦେମା। ଆଉ ତାର ସାଙ୍ଗେ ସାଙ୍ଗେ ଆଉ କାହା କାହାକେ ଡେଡିକେଟ୍ କରିବେ କୁ? ବହୁତ ବହୁତ ଧନ୍ୟବାଦ ଆଜ୍ଞା। ସମସ୍ତଙ୍କୁ ଡେଡିକେଟ୍ କରିଦେମା। ଆଉ ସୁନ୍ଦର ଗୀତଟେ ବାଛିଛନ୍, ସେ ଗୀତଟା ଶୁଣମା ଆଜ୍ଞା। ଆମକୁ ଫୋନ୍ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ନମସ୍କାର, ଆକାଶବାଣୀ ସମ୍ବଲପୁର ହେଲୋ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜ୍ଞା ମିଶ୍ର ବାବୁ, ଆପଣଙ୍କୁ ବହୁତ ବହୁତ ବହୁତ ସ୍ୱାଗତ ଆଜ୍ଞା ଆଜିର କାର୍ଯ୍ୟକ୍ରମ। କେନ୍ତା ଅଛ? ଯାହା ବି ହଉ ଆଜ୍ଞା, ମାନେ ହେଥିଲାଗି କହିଲି ପରେ ବହୁତ ବହୁତ ସ୍ୱାଗତ। ଆପଣ ସବୁବେଳେ ଚିନ୍ତା କରୁଛନ୍, ଚେଷ୍ଟା କରୁଛନ୍ କଥା ହେମା କଥା ହେମା ବୋଲିକିରି, କଥା ହେଇ ନାଇଁ ହୁଏ ଆର ଆଜି ଗୋଟେ ସୁଯୋଗ ମିଳିଗଲା କି ବୋଲେ ବଡ଼ା ଖୁସି ଲାଗଲା। ଆଜ୍ଞା
1: ଆଜ୍ଞା ବହୁତ ଖୁସି ଲାଗଲା। ଆଜ୍ଞା ଆପଣଙ୍କୁ ସବୁବେଳେ ଖୋଜୁଥିଲୁ ଆଜ୍ଞା, ମନେ ମନେ କାହିଁ କାହିଁ ପଲାସନ ଲିଖି ଜାନେ
0: ନାଇଁ। ଆଜ୍ଞା ଆପଣଙ୍କର ମନ ଭିତରେ ଥିସି ହେ ତରାପୁଟିଆ କେନ୍ କୁନାନ ଜାଗାଟେ କରିକିରି ବସିଥିସି ଆଜ୍ଞା, କାହିଁ ନାଇଁ ଯେ ବୋଲେ କୋନ ଆଜ କେନ୍ ଗୀତ ସିନେମା କୋନ
1: ଆଜ୍ଞା ମମତା ଫିଲ୍ମର ରେ ମିତ ଆ ସଂଘାତ ଏଇଟା ମିଲ୍ବା,
0: ଚେଷ୍ଟା କରମୁ ଆଜ୍ଞା ଖୋଜବାର ଲାଗି। ଆଉ କେନ୍ତା କେନ୍ତା ଚାଲିଛେ ଆପଣଙ୍କର କୀର୍ତ୍ତନ ଫିର୍ତ୍ତନ କେନ୍ତା ଚାଲିଛେ କହୁନ ଟିକେ।
1: ଠିକ ଚାଲିଛେ ଆଜ୍ଞା, ଏଇଟା ଆମର ତିନ ଦିନ ଗୋଟେ ଚଣ୍ଡୀ ପାଠ ଥିଲା, ଏଇଟା ସତେଇଶ ଅଣତିରିଶ ଏଇଟା ଝାସୁଆନେ ଥିଲା, ଏଇଟା କରିକିରି ଏଇଟା ଆସୁନ ଆଉ ଏଇଟା ଫେର ଆଜି ଗୋଟେ ବାହାଘର କରିଯିବାର ଅଛି, ଏଇଟା 12 ବଜେ ବାହାରମୁ।
0: ବାହାଘର କରିଯିବି ଏଇଟା?
1: ହଁ କରିଯିବି।
0: ମାନେ ପିଲା ଘର ଆଡୁ କି ଟୁକେଲ ଘର ଆଡୁ?
1: ପିଲା ଘର ଆଡୁ ଆଜ୍ଞା, ଏଇଟା ଆମର 65 କିଲୋମିଟର ଇନେ ସେ ସବ ଜାଗା ଆଖି ଆଜ୍ଞା କରୁ।
0: ମାନେ ଇଆଡେ ପିଲା ବିହା ବେଲେ ବରାତ ନାଚି ଡେଗିକିରି ପହଞ୍ଚିଲା ବେଲେ 4 ବାଜିବ, ବିହା ସରିଲା ବେଲେ 8 ବାଜିବ।
1: ଆମକେ ତ ନେଇଯିବି ଆଜ୍ଞା, ସେନେ ସେନେ ବସେଇ ଦେବେ, ସେଟା ସେ ନଚା ଡେଗା କରବେ। ଆଉ ସେ ଆଜିକାଲି ବିହାର ସେ ଯେତେବେଳେ 6-7 ବଜାଲେ ବାମନ ଜଲ୍ଦି କର,
0: ମାନେ ଇଆଡେ ନଚା ଡେଗା କମ ନା ହୁଏ କିନ୍ତୁ ସିଆଡେ ବିହାଟା ସର୍ଟକଟ ସାରିଦେ ବୋଲି। ଇଟା ଗୋଟେ ଆଜିକାଲି ନୂଆ ଯୁଗ ଆଜ୍ଞା, ଜେନ୍ଜି ଜମାନା ଚାଲିଲା ନ, ସମସ୍ତଙ୍କର ଚିନ୍ତାଧାରା ଅଲଗା ହେଲା ନ। ଆଉ ଆଗ କାଣା ହଉଥିଲା କି ପହିଲା ତା ମାନେ ପୁରୋହିତ କେ ନେଇକିରି ତାର ଗୋଟେ ବ୍ୟବସ୍ଥା କରୁଥିଲେ, ଇହା ଦିନେ ଇହା ଦିନେ କେନ୍ତି କିରି ଡିଜେ ବାଜବା ଆର କେନ୍ତି କିରି ମାନେ ବ୍ୟାଣ୍ଡ ବାଜବା ତାର ଚିନ୍ତା ପହିଲା ଏନେକା
1: ପୁରା ଆଜ୍ଞା ସେତିକି ବେଶୀ କରିଛେ ଆଜ୍ଞା। ହଁ କଥା କହୁଛେ ବାମନ କେ ଦକିଆ ଦେବାର ଲାଗି ବି ବହୁତ ଇଏ
0: ନାଇଁ ଆଜ୍ଞା, ହେଟା ପରେ ମାନେ ଆଜିକାଲି ଦୁନିଆଟା ହେନ୍ତା ଚାଲିଲା ନ କିନି ଆଜ୍ଞା, ମାନେ ଇଆଡେ ବାକିଟା ଥାଉ ନା ତ ମାନେ ତାମ ଝାମତି ଏକ ନମ୍ବର ହେଇଥିବାର କଥା
1: ଆଜ୍ଞା ପୁରା ପୁରି ଆଜ୍ଞା।
0: ଠିକ ଠିକ ବୋଲେ ଆଜି କାକାକେ ଡେଡିକେଟ କରମା ଗୀତ ଆଜ୍ଞା କୁହନ
1: ଆଜ୍ଞା। ଆପଣଙ୍କୁ ପହିଲା ଆଜ୍ଞା, ଆପଣ ପହିଲା ମାନେ ଆଜି ଫିର ଆସିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ,
0: ବହୁତ ବହୁତ ଧନ୍ୟବାଦ ଆଜ୍ଞା ମତେ ଡେଡିକେଟ କଲେ ବୋଲିକିରି।
1: ଆଉ ତାପରେ ମୋର ମାମୁ ଗୋଟେ ଅଛନ୍ ସୁବନ ସାହୁ, ଇଟା ସବୁ ଆଜ୍ଞା ଆପଣ ମାନଙ୍କର ଦାନ ଆଜ୍ଞା। ଦେଖୁନ ଆକାଶବାଣୀ ଗୋଟେ ଏନ୍ତା ମାଧ୍ୟମ ଅଛି ଆଜ୍ଞା, ଯେ ଗୋଟେ ଆମକେ ଗୋଟେ ସମ୍ପର୍କ ଥି ବହୁତ ବାନ୍ଧିଛି ଆଜ୍ଞା। ମୁଇଁ ଏତିକି ବରଷ ଆପଣ ମାନଙ୍କ ସହ କଥା ଲାଗିଲି ଆଜ୍ଞା, କେବେ ବି ଏନ୍ କରି, କିନ୍ତୁ ମୋର ମାମୁ ଯେନ୍ ସୁବନ ସାହୁ କହୁଥିଲେ ପହଣ୍ଡି ବିଜେପୁର, ତାପରେ କେନ୍ କେନ୍ ନମ୍ବର ପାଇକରି ମତେ କଣ୍ଟାକ୍ଟ କରିକରି ଫେର ଏନ୍ତା ରିଲେସନ ହେଲା ଯେ ମୋର ଗୋଟେ ଏନ୍ତା ମାମୁ ଲାଗବେ ତାଙ୍କର ଗାଁର, ବୋଲେ ମୁଇଁ ତମକେ ମାମୁ କହିବି କହିଲି, ଆଉ ସେ ତାପରେ ସେଟା ଗ୍ରହଣ ବି କଲା, ବାକି ଆମ ସମ୍ପର୍କ ବି ବହୁତ ବଢିଆ ଅଛି।
0: ନାଇଁ ବାକି ମଜା ଜିନିଷ ଗୋଟେ ଆଜ୍ଞା, ଆମର ସବୁ ଶ୍ରୋତାଙ୍କର ମାମୁ ହେଇଗଲେ ନ ଆପଣ ଯେ ଖାଲି ସୁବଲ ଭାଇ ନାଇଁ
1: ମାନେ ବି ଅଛନ୍
0: ଆଜ୍ଞା
1: ଆଜ୍ଞା, ସୁବଲ ସାହୁ ପହଣ୍ଡି ବିଜେପୁର ସେଟା ମୋର ମାମୁ ଆନ, ତାପରେ ହେଇଗଲେ ଉପେନ୍ଦ୍ର ସୁନା, ସେନ ହେଇଗଲେ ଆମର ଗୋବିନ୍ଦ ମେହେର ବାନହର, ଚିତ୍ରସେନ ସବର ଜଗନ୍ନାଥପୁର, ତାପରେ କରମସାନୀ ସାହୁ ଚିରଙ୍ଗାମୁନି ବିଜେପୁର, ତାପରେ ନାଗୁ ପାତ୍ର କଲାହାଣ୍ଡି, ପଙ୍କଜ ମିଶ୍ର ଜୟପୁର, ପରମାନନ୍ଦ କିଷାନ କେନ୍ଦୁଡିହି, ଭକ୍ତ ଚରଣ ବୋହି କେନ୍ଦୁଘାଟି, ତାପରେ ମୁରଲୀ ପ୍ରସାଦ କର, ଏଇଟା ଗୋଟେ ମୋର ଦାଦା ମୋର ଶ୍ୱଶୁରଘର ଗାଁର, ଆଜା ମୁରଲୀ ମେହର ବରଡୋଲ, ତାପରେ ଆସିଗଲେ ରାଧାକାନ୍ତ ଭୋଇ ଜାଲପାଲି ବିଜେପୁର, ଏଇଟା ମୋର ଭାଇ ଲୋକନାଥ ସାହୁ ଭାଲୁବାହାଲ ବିଜେପୁର, ସସ୍ମିତା ସାହୁ ବନପାଲି, ତାପରେ ମୁଇଁ ବିହାରୀଲାଲ ଭୋଇ ବଲାଙ୍ଗୀର, ତାପରେ ମୋର ମିସେସ କେ ଛାଡି ଦଉଛେ ଦୀପାଞ୍ଜଳି ମିଶ୍ର, ସ୍ୱର୍ଣ୍ଣ ପ୍ରଭାକର କଣ୍ଟାପାଲି, ହରେଶ ପରୁଆ, ଆଉ ଯେତିକି ବି ଶ୍ରୋତା ସମସ୍ତଙ୍କୁ ଟିକେ ଡେଡିକେଟ କରିଦେବି ଆଜ୍ଞା। ଆଉ ଆପଣ ସେ କଥା ଲାଗି ବହୁତ ବହୁତ ଧନ୍ୟବାଦ ହେଲା, ସମସ୍ତଙ୍କର ଚଲା ପଥରେ ପୁଷ୍ପ ବୃଷ୍ଟି ହଉ ଆଜ୍ଞା, ଭଗବାନ ସମସ୍ତଙ୍କର ଧନ ଜନ ଗୋପଲକ୍ଷ୍ମୀ ଉତ୍ତର ବୃଦ୍ଧି କରନ୍ତୁ ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ, କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ଶ୍ରୋତାଙ୍କୁ ଆଶୀର୍ବାଦ ଟିକେ ଟିକେ ଦେଇଦେଲେ ସମକୀର ସମୟ ନିଜେ ନିଜେ ଟିକେ ଟିକେ ଅରୁଆ ଚାଉଳ ଜିଟି ହେଇଦେବାର କଥା ନାଇଁ। ହେବା ଆଜ୍ଞା ସମସ୍ତଙ୍କର ଆମେ ଯେତେ ସୁନ୍ଦର ଆପଣ ମନାସି ଦେଲେ ନ ଯେତେ ସୁନ୍ଦର ଭଲ ପାଇବାଟା ଦେଲେ ନ ଯେନ୍ ସୁନ୍ଦର ଆଶୀର୍ବାଦ କରିଦେଲେ ନ ସମସ୍ତଙ୍କର ମଙ୍ଗଲ ହେବା ଆଉ ଆପଣଙ୍କୁ ଫୋନ କରିଦେଲେ ବହୁତ ବହୁତ ଧନ୍ୟବାଦ ଶୁଣିବା ଆଜ୍ଞା ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା
1: ଠିକ୍ ଅଛି ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା ନମସ୍କାର।

0: ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ କେ।
1: ନମସ୍କାର ଆଜ୍ଞା,
0: କେନ୍ତା ଅଛନ୍ ଆଜ୍ଞା?
1: ଭଲ ଅଛୁଁ।
0: ଆଉ କହୁନ୍ କେନ୍ତା କେନ୍ତା ଅଛନ୍, ଆପଣଙ୍କର ପରିଚୟଟା ଆମର ଶ୍ରୋତା ମାନଙ୍କୁ ଟିକେ ଜଣେଇ ଦମା।
1: ପ୍ରଶାନ୍ତ କୁମାର ଖୁମାରୀ କହୁଛି ଆଜ୍ଞା।
0: ପ୍ରଶାନ୍ତ ବାବୁ କେନ୍ତା ଅଛନ୍?
1: ଭଲ ଅଛୁ ଆଜ୍ଞା। ଆଜି ତ ରାତି 3:30 ଜୋର ଯେନ୍ତା ପ୍ରବଳ ବର୍ଷନ ହେନ୍ତା
0: ଯାହା ହଉ ଆଜ୍ଞା, ମାନେ ଥଣ୍ଡାଟା ଫାଟବା, ଆମର ଭଲ ଲାଗବା, ଗରମଟା କମବା, ମାଟିର
1: କାଲି ସନ୍ଧ୍ୟାରେ ଯେତିକି ଗରମ ହଉଥିଲା ଆଜି ବର୍ଷାଟା ବହୁତ। 4:00 ନୁ ଅନର୍ଗଳ ତାମାନେ 3:30 ରୁ 5:30 ତ 2 ଘଣ୍ଟା ପୁରା ପ୍ରବଳ ବର୍ଷା, ଇହାଦେ କମ କମ ହଉଛେ
0: ଆଜ୍ଞା। ଯାହା ବି ହଉ ମାନେ ଗୋଟେ ମାଟିର ବାସ୍ନାଟେ ଆସୁଥିବାର ବଢିଆ ଲାଗୁଥିବ ଆଜ୍ଞା। ରାସ୍ତା ଘାଟ ତ ସବୁ କଂକ୍ରିଟ ହେଇଯାଇଥିବା, ଘର ଦ୍ୱାର ତ ସବୁ ହେଇଗଲା ନା? ଆଉ
1: ସବୁ ଘର, ହଁ ସବୁ ଘର। ଆମର ଗାଁରେ ଗୋଟେ ପ୍ରୋବ୍ଲେମ ଥିଲା ଯେନ୍ତା କି ସଲ୍ଭ ହେଇଛେ, ଯେ ପ୍ରତି ବର୍ଷ ଘରପୋଡି ହଉଥିଲା,
0: ହଁ,
1: କିନ୍ତୁ ସବୁ ପକ୍କା ଘର କଂକ୍ରିଟ ହେଇଗଲେ ଆଉ ସେ ଜିନିଷଟା କମିଗଲା ପୁରା।
0: ନାଇଁ ହେଟା ବି ସତ କଥା ଆଜ୍ଞା। ଆଉ ନିହାତି ପକ୍କା ଘର ହେଲା ବେଲକେ କାଣା କି ମାନେ ଲୋକଙ୍କର ଲାଗି ସେଫ୍ଟି ବି ରହିସି, ସବୁ ସୁବିଧା ବି ଆଏ ହେଲେ ବି ବାକି ଗୁଟେ ଆଜ୍ଞା, ବାକି ଗୁଟେ ଜିନିଷ ଆଜ୍ଞା, ଯେ ନାଗର ମାଟି ଘରେ ଯେନ୍ତା ଛୁଆ ଛୁଏ ଛୁଇଁ ମାଟି ଲିପି କରି ଘରଟାକେ ଯେନ୍ତା ସୁନ୍ଦର କରୁଥିଲେ,
1: ଆମର କିନ୍ତୁ 2 ବଖରା ମାଟି ଘର ଅଛେ
0: ଆଜ୍ଞା। ବଢିଆ, ଭାଗ୍ୟବାନ ନା ନାଇଁ ଆପଣ ମାନେ। ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ଆଜିକାଲି ଘଟଲା ନ ଆଜ୍ଞା, ଲୋକ ତାମାନେ ବାହାରକେ ସେ ଆମର କ୍ୟାମ୍ପ ହାଉସ୍ ମାନକେ ରହିଯାଉଛନ୍, ସେନୁ ମାଟି ଘରେ ରହିବାର ଲାଗି ବହୁତ ଉତ୍ସାହ ହଉଛନ୍, ଖୁସି ଲାଗୁଛେ ସେଟା। ଆଉ ଆମେ ଯେ ଏକ୍ଜିଷ୍ଟ ଆରମ୍ଭ ନୁ ମାଟି ଘରେ ରହି ଆଉଥିଲା, ସେ ଜିନିଷ ଆମେ ନିଜେ ଭୁଲି ଯାଉଛୁ,
1: ନିଜେ ଭୁଲି ଯାଉଛୁ।
0: ଆଉ କେନ୍ ଗୀତଟା କହିଲେ ଆଜ୍ଞା ବନ୍ଧୁ ମହାନ୍ତିର?
1: ଦିଅ ମେଲାଣି ନଜା ସଜନୀ ଗୀତଟା।
0: ଆଜ୍ଞା ଠିକ୍ ଅଛେ, ନଜା ସଜନୀ ଶୁନ୍ମା। ଆଉ କାକାକେ ଡେଡିକେଟ୍ କର୍ମା ଆଜ୍ଞା?
1: ଡେଡିକେଟ୍ ତ କର୍ମା, ଏଟା ସ୍ପେଶାଲ କର୍ମା। ଆମର ଯାଇଥିଲି ସକାଳୁ ବୁଲି ଗଲେ ଆମର ଗୋପାଳ ବେହେରା ଗୀତଟା କର୍ମା କର୍ବ ବୋଲି ଥିଲେ।
0: ଆଚ୍ଛା।

0: ବୋଲେ ଲାଗିଗଲା ବୋଲୁନ୍।
1: ହଁ ଲାଗିଗଲା ବେଲେ ତାହାକ ଆଉ ଆମର ମ୍ୟାଡ଼ାମ୍ ଅଛନ୍ ପୁଷ୍ପାଞ୍ଜଳି କୁମାରୀ
0: ଆଜ୍ଞା
1: ଓ ଅଭିଳାଷ ଅଭିଜିତ ଆଉ ଆମର ପଟେଲ ପାନ ଦୋକାନର ଯେତିକି ଶ୍ରୋତା ଅଛନ୍ ଯୁଗଲ ପଟେଲ ଜିତେନ୍ଦ୍ର ପଟେଲ ଗୋବିନ୍ଦ ପଟେଲ ଆଉ ସ୍ପେଶିଆଲି ସ୍ୱର୍ଣ୍ଣ ପ୍ରଭାକର କେ କର୍ମା
0: ଆଜ୍ଞା
1: ସେଠି ଇହାଡ଼େ କାନ୍ଦି ହେଇଯାଇଛନ୍ ନା ଲାଗ୍ବାର ଯେ
0: ସେ ଉପରେ ଚେଷ୍ଟା କରୁଛନ୍ ଆଜ୍ଞା ନାଇଁ ଲାଗବାର କାଁ କର୍ମା କହୁନ।
1: ଆଉ ଆମର ଗୋଲକ ପ୍ରଧାନ
0: ଆଜ୍ଞା
1: ଲୋକନାଥ ପ୍ରଧାନ ଲୋକନାଥ ସାହୁ ଦୋଳଗୋବିନ୍ଦ ମିଶ୍ର ଆଜ୍ଞା ଆମର ସୁବଲ ସାହୁ
0: ଆଜ୍ଞା
1: ତାପରେ ଆମର ଅଛନ୍ ପଞ୍ଚାନନ ପଞ୍ଚ ବିହାର ରବୀନ୍ଦ୍ରନାଥ ମେହେର ରୋହିଣୀ ମେହେର ତାପରେ ସତ୍ୟଭାମା ମେହେର ଲିଙ୍ଗରାଜ ମେହେର ଉପେନ୍ଦ୍ର ସୁନା ଏସବୁ ଡେଲିଗେଟ କର୍ମା
0: ଆଜ୍ଞା
1: ଅଛନ୍ ଭାଇ ଭାଉଜ ଅଛନ୍ କମିଲା ସେଠ ଆଉ ରାମଚନ୍ଦ୍ର ସେଠ ସମକୁ ଡେଲିଗେଟ କରିଦେମା
0: ଆଜ୍ଞା ଠିକ୍ ଅଛେ
1: ଯାହାକୁ ପାସରି ହେଇଗଲା ବି ସମକୁ
0: ଆଜ୍ଞା ଯେତକି ଲୋକ ଶୁଣୁଛନ୍ ସମସ୍ତଙ୍କୁ ଡେଡିକେଟ୍ କରିଦେମା ଯାହାର ନାଁ ଧରଲା ତାଙ୍କୁ ବି
1: ସ୍ପେଶିଆଲ ଡେଲିଗେଟ ଆମର ଟେକ୍ନିକାଲ ଟିମ୍ ଯେନ୍ ଅଛନ୍ ତାହାକୁ
0: ଆଜ୍ଞା ଠିକ୍ ଅଛେ। ଆମର ଟେକ୍ନିକାଲ ଟିମ୍ରେ ଆଜି ଆମର ସାଙ୍ଗେ ଅଛନ୍ ପ୍ରକାଶ ଚନ୍ଦ୍ର ଛତ୍ରୀ ଆଉ ଆଶିଷ କୁମାର ସାହୁ ଆଜ୍ଞା ତାଙ୍କୁ ବି ଡେଡିକେଟ୍ କରିଦେମା ଆଜ୍ଞା ଆଜ୍ଞା ଆଜ୍ଞା ତ ସେମାନଙ୍କୁ ବି ଡେଡିକେଟ୍ କରିକିରି ସବୁ ଶ୍ରୋତାମାନଙ୍କୁ ଡେଡିକେଟ୍ କରିଦେମା ଆଉ ଶୁଣମା ଆଜ୍ଞା ନଜା ସଜନୀ ଗୀତଟା।
1: ଜୁହାର ଆଜ୍ଞା
0: ଜୁହାର ଆଜ୍ଞା ଜୁହାର।

0: ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା ଉପେନ ବାବୁ, କେନ୍ତା ଅଛନ୍? ପାନ୍ ପୁନା ପଡିଛେ ଆଜ୍ଞା, ଯା ହଉ ଯା ବି ହଉ, ବାକି ପରିଚୟଟା ନୁହେଁ କହୁ ଯେ କହିଦେମା ଆଜ୍ଞା। ମୁଇଁ ତ
1: କଥା
0: ଆଜ୍ଞା ଆଜ୍ଞା, ନାଇଁ ନାଇଁ ମୁଇଁ ତ କହିଦେଲି ଉପେନ ବାବୁ ବୋଲିଦେଲି ଯେ, ବାକି ଆମ ଶ୍ରୋତା ମାନେ ଆଜ୍ଞା ଆଜ୍ଞା ଠିକ୍ ହେ ବେଲେ, ଯାହା ବି ଆପଣଙ୍କର ଟିକେ ଚିନ୍ତା ଥିଲା ପାନ୍ ପୁଗା କେନ୍ତା ହେବା ବୋଲିକିରି, ମହାପୁରୁ ସେଟା ଶୁଣିଲେ ଆଜ୍ଞା ଆପଣଙ୍କ ଚିନ୍ତାଟା। ହଁ ଆଜ୍ଞା, ବର୍ଷା ଟିକେ ହେବା ବେଲେ କେନ ଚାଷ ଟିକେ ପାଇମା, ଆଉ ପଲାଘାରି ବ୍ୟବସ୍ଥା କଲେ ନ କି କେନ୍ତା କେନ୍ ଧାନ ପକେଇଛନ୍? ଯମୁନା ପକେଇଛନ୍, ଯମୁନାଟା ବଡ଼ ଧାନ ନାଇଁ ଆଜ୍ଞା। ପାଖାପାଖି ଏକଡ଼େ ଦି କେତେ ଆମର ବିହନ ଲାଗ୍ସି ଆଜ୍ଞା? କୋଡ଼ିଏ ପଚିଶ ଏକଡ଼େ ହେଇଯାଇସି ନି? ଠିକ୍ ହେ, ଆଉ କେତେ ଦିନ ପଲ୍ହା ରଖିକିରି ତାରପରେ ସେଟାକେ ଯୋଗାଯୋଗ ବ୍ୟବସ୍ଥା କରସନ୍? ଠିକ୍ ଠିକ୍ ଅଛି ଆଜ୍ଞା। ବୋଲେ ଆଜି କଣ କେନ୍ ଗୀତ ଶୁଣମା ଆଜ୍ଞା?
1: ଆଜି ଗୀତ ଶୁଣମା, ଗୀତଟା ହେଲା ନୃତ୍ୟ ରେ ନୃତ୍ୟ ତତେ ଖୋଜୁଛି ମୁଁ ଗୀତ।
0: ଆଚ୍ଛା,
1: ସଙ୍ଗୀତ ସୁରେ ସୁରେ ସଜେଇ ମୁଁ ତତେ ବୋଲି ଗୋଟେ ଗୀତ ଅଛି, ଓଡ଼ିଆ ଫିଲ୍ମ ଗୋଟେ ଗୀତ ପ୍ରିୟ ଲାଗେ
0: ଆଜ୍ଞା। ଗୀତ ତ
1: ଆମର ଭଲ ଲୋକ ଆଉ ଗୀତଟା ପସନ୍ଦ କଲେ ତ
0: ଠିକ୍ ଠିକ୍ ଅଛି ଆଜ୍ଞା।
1: ଟାଇମ୍ ନେଲା ଘରେ ତ ଆଜ୍ଞା,
0: ଚେଷ୍ଟା କର୍ମା। ବର୍ଷା ହେଲା କେନ୍ ଆଡ଼କେ ଯିବେ ବୋଲୁନ୍ ନାଇଁ ଆଜ୍ଞା? ଆଉ କେନ୍ତା କେନ୍ତା ଚାଲିଛେ କହୁନ୍? ବାକି ସବୁ ଠିକ୍ ଠାକ୍ ଚାଲିଛେ? ମାନେ ଇଆଡ଼େ ସମସ୍ତଙ୍କର ଚେଷ୍ଟା ଚାଲିଛେ, ସିଆଡ଼େ ପାଗ ଇଏ ଅଛେ ବୋଲେ ନାଇଁ ନମ୍ବର ଠିକ୍ ସେ ଲାଗି ନାଇଁ ପାରବାର ଏନ୍ତା ଅବସ୍ଥା ହଉଛେ ଆଉ। ଆଉ କଣ କେନ୍ତା ଚାଲିଛେ ବାକି? ବେଲେ ପଲ୍ହା କେତେ ଏକର ଲାଗି ରୁଇଲେ ନ? କେତେ ଏକର ଲାଗି? ଆଜ୍ଞା, ନାଇଁ ଏଇଟା କେନାଲ ପାଇଁ ତ 15 ତାରିଖ ଆଡ଼କେ ହେବା କାଇଁ ନାଇଁ? ମାନେ ପଲ୍ହା କେତେ ପକେଇଛନ୍ ବୋଲଛନ୍? ଠିକ୍ ଅଛି ଆଜ୍ଞା, ଆଉ ଗୀତଟା ଶୁନ୍ମା, କାକାକେ ଡେଡିକେଟ୍ କର୍ମା କୁନ୍? ସମସ୍ତଙ୍କୁ ଡେଡିକେଟ୍ କରିଦେମା ଆଜ୍ଞା, ଯେତିକି ଲୋକର ନାଁ ସୁର ପଡ଼ିଲା ସମସ୍ତଙ୍କୁ ଡେଡିକେଟ୍ କରିଦେମା। ଆଜ୍ଞା ଆଜ୍ଞା, ଯାହା ବି ହଉ ଯେନ୍ ମାନଙ୍କ ନାଁ ଡେଡିକେଟ୍ କଲା କଲା ଆଜ୍ଞା, ଯେନ୍ ମାନେ ନାଁ ସୋର୍ କରି ନାଇଁ ପାରିଲା ସେମାନଙ୍କୁ ବି ଡେଡିକେଟ୍ କରିଦେମା ଆଜ୍ଞା। ଠିକ୍ ଅଛି ଆଜ୍ଞା, ଆମକୁ ଫୋନ୍ କଲେ ଧନ୍ୟବାଦ, ଆପଣଙ୍କର ପସନ୍ଦର ଗୀତଟା ଶୁଣିବେ ଆଜ୍ଞା। ନମସ୍କାର ଆଜ୍ଞା, ନମସ୍କାର।

0: ଆଚ୍ଛା ଠିକ୍ ଅଛେ। ଆଉ କା କା କେ ଇଏ କର୍ମା ଆଜ୍ଞା?
1: ଢେର୍କେ ତ କର୍ମା ଆଜ୍ଞା, ବହୁତ ଭାଇ ମାନେ ଅଛନ୍, ବହୁତ ସଦା ବୁଆ ମାନେ ବି ଅଛନ୍
0: ଆଜ୍ଞା।
1: ଆମ ପହିଲା ତ ଆମ ମନୋଜ ପଟେଲ କଲ୍ କରୁଛେ ତାହାକୁ ଢେର୍କେ ରେ, ତାପରେ ଆମ ଯଶୋବନ୍ତ ଭାଇ, ଉପେନ୍ଦ୍ର ସୁନା, ତେହିରାମ ଦୀପ, ଶଙ୍କର ମେହେର, ଦେବରାଜ ମେହେର, ରବୀନ୍ଦ୍ରନାଥ ମେହେର, ସତ୍ୟଭାମା ମେହେର, ଲିଙ୍ଗରାଜ ମେହେର, ଆଉ ଆମର ଅଛନ୍ ଚିତ ହୋସେନ ସବର, ନାଗୁ ପାତ୍ର, ହରେଶ ବରୁଆ, ଏଟା ବହୁତ ଶ୍ରଦ୍ଧା ଅଛୁ ଆଜ୍ଞା। ଆଉ ଢେର୍କେ ରେ ଆପଣ ତ ସମସ୍ତ କର୍ମକର୍ତ୍ତା ତଥା ସବୁ
0: ଆଜ୍ଞା, ସମସ୍ତଙ୍କୁ ଡେଡିକେଟ୍ କରିଦେମା, ଆର୍ ଶୁନ୍ମା ଗୀତ୍ଟା। ଆଜ୍ଞା
1: ଜୁହାର୍ ଆଜ୍ଞା,
0: ଜୁହାର୍ ଆଜ୍ଞା, ଜୁହାର୍।

0: हेलो।
1: जय सीताराम आज्ञा। जय सीताराम
0: जय सीताराम आज्ञा। मेहराव केंदा अच आज्ञा
1: आज्ञा। भल अच्छे आज्ञा। रवींद्रनाथ महेश
0: आज्ञा
1: भला कटा भेड़न ब्लॉक बरगढ़ जिला नु कहू छे आज्ञा।
0: आज्ञा आपण को नाम नो परिचयटा होचे जय सीताराम आज्ञा।
1: आज्ञा आज्ञा
0: आ केंदा अच आज्ञा। दीपा केंदा अच
1: भल अच्छे आज्ञा। 3 बजे रु बरसा लागी जे एतकी बेल तक नाय माने नाय छड़वार के बरसु जे आज्ञा।
0: ଆଜ୍ଞା ବହୁତ ବଢିଆ ହେ ସିଆଡ଼େ ମାନେ ଏଇଟା ଭେଡ଼ାନ ବ୍ଲକ ନ ଖାଲି ବର୍ଷା ହଉଛେ ବାଗିର ଲାଗୁଛେ ବରଗଡ଼ ଜିଲ୍ଲା।
1: ଆଜ୍ଞା ଯାହା ହଉ ଟିକେ ଗରମ ରୁ ଆଶ୍ୱସ୍ତି ମିଳିଲା ଆଜ୍ଞା।
0: ହଁ ଆଜ୍ଞା ଯେ ଫେର କାଲକେ ଫେର ଗୁଲଗୁଲାବ ଆଜ୍ଞା ମହାପୁରୁ ତ ଅଣସର ଘରକେ
1: ଗଲେ। ହଁ ଆଜ୍ଞା ଏଇଟା ତ ମହାପୁରୁ ବନାଲି ଏଇଟା
0: ହଁ
1: ଆମର ସେ ଅଣସର ଘରେ ରହିବେ ଆମର ଯେ ସମ୍ବଲପୁରୀ ଭାଷାରେ ମହାପୁରୁ ମୁହମାରି ହେଇକିରି ପଡ଼ସନ୍ ଝାଲ ନାଚସନ୍ ବୋଲିକିରି କହେସନ୍।
0: ଆଜ୍ଞା ଆଜ୍ଞା
1: ଏଇଟା ତ ରେଟ୍ ଗୁଲଗୁଲି ହେବା ଆଜ୍ଞା।
0: ହେବା ଆଜ୍ଞା ବାକି ଯାହା ବି ହଉ ପାଣି ଟିକେ ପଡିଗଲା ଯେ ଚାଷର କାମ ତୁତି ହେଇପାରବା ହେଟା ଗୋଟେ ବଡ କଥା।
1: ହଁ ଆଜ୍ଞା ପଲାପୁଲି ମାନେ ପଡି ପାରବା। ଆଉ ଗୋଟେ କଥା ଆଜ୍ଞା ଯାହା ହଉ ସବୁ ବର୍ଷ ପୁରୀ ରଥଯାତ୍ରା କେ ଯାଇଛି ଏ ବର୍ଷ ବି ଟିକେ ଦିନ ହେଲାନ ଦେଢ଼ ମାସ ହେଲାନ।
0: ଆଜ୍ଞା
1: ଏଥର ରଥଯାତ୍ରା କେ ବର୍ଷା ହଉଥିବା ବାଗି ଲାଗୁଛି ଆଜ୍ଞା। ଯାହା ବି ହଉ ଯାଇକିରି ଦର୍ଶନ ଟି କରମା।
0: ଆଜ୍ଞା ଆଜ୍ଞା ଭାଗ୍ୟବାନ ଆଜ୍ଞା ଯାଇ ପାରୁଛନ୍ ବଡ କଥା ହେ ମାନେ।
1: ହଁ ଆଜ୍ଞା ହାତ ଗୋଡ ଚଲୁଥିବାର ତ ଯାଉଥାଉ ବୋଲିକିରି ଟିକେ ମାନସିକ ଅଛେ ଆମର ନୂଆ କଲେବର ରୁ ଯାଉଛୁ ନୂଆ କଲେବର ତ ପହଞ୍ଚି ପାରତା ଆଜ୍ଞା ବୋଲିକିରି।
0: ଆଜ୍ଞା ନିଶ୍ଚୟ ହେବା ଜିନିଷଟେ ମୁଢେଇଛନ୍ ଯେତେବେଳେ ନିହାତି ହେବା ମହାପୁରୁ ସେଥିର ଲାଗି ସାଙ୍ଗେ ରହିବେ ଆପଣଙ୍କର। ଆଉ ଆଜି କେନ୍ ଗୀତ ଶୁଣମା କହୁନ୍।
1: ହଁ ଆଜ୍ଞା ଆଜି ଶୁଣମା ତକୋଇ ଫିଲ୍ମ ର ଗୀତ ଟି ଶୁଣମା।
0: ଆଜ୍ଞା କେନ୍ଟା କହୁନ୍।
1: ଏ ମାଉସୀ ଆଲୋ ମାଉସୀ ତୋ ମାତାଜୀ ତୋ ମାତାଜୀ ତୋର ବାବା ଜି କାହିଁ ଲୋ ଏ ଗୀତଟା ଶୁଣମା ଆଜ୍ଞା।
0: ଆଜ୍ଞା ଠିକ ଅଛେ।
1: ଆମର ଅମିତ ପ୍ରସାଦ ଲୁହା ମହେଶ୍ୱର ସେଠ ଆନନ୍ଦ ମେହେର ଚୈତନ୍ୟ ପଟେଲ ଦେବରାଜ ମେହେର ଚିଚିନ୍ଦା ସୁବଲ ସାହୁ ନାରାୟଣ ମେହେର ଜୟଗୋପାଳ ବେହେରା ଜଗନ୍ନାଥ ସାହୁ ସୁରାମ ସାହୁ ପୁଷ୍ପାଞ୍ଜଳି ଖମାରୀ ପ୍ରଶାନ୍ତ ଖମାରୀ ଲିଙ୍ଗରାଜ ମେହେର ସତ୍ୟଭାମା ମେହେର ଆମର ରୋହିଣୀ ମେହେର ନାଗୁ ପାତ୍ର ରଶ୍ମି ରଞ୍ଜନ ମେଣ୍ଡିଲି ଲକ୍ଷ୍ମୀନାରାୟଣ ବାଗ ଚିତ୍ରସେନ ସବର ସ୍ୱର୍ଣ୍ଣପ୍ରଭା କର ଉପେନ୍ଦ୍ର ସୁନା ପଞ୍ଚାନନ ପଞ୍ଜବିହାର ସେବାରାମ ମେହର ମୁରଲୀ ମେହର ଦେବରାଜ ମେହର ଯଶବନ୍ତ ପାଇ ମୁରଲୀ ପ୍ରସାଦ କର ଆଉ ହରେଶ ପରୁଆ ଆପଣ ମୁଇଁ ମୋର ନାତି ନାତିନୀ ମାନେ ସବୁ ଶୁଣମା ଆଜ୍ଞା।
0: ଆଜ୍ଞା ଆଜ୍ଞା ସମସ୍ତଙ୍କୁ ମିଶେଇକିରି ଶୁଣମା ଯାହା ବି ହଉ ଏତକି ଲୋକର ନାଁ ସୋର କରିପାରୁଛନ୍ ବଡ କଥା ଆଜ୍ଞା।
1: ହଁ ଆଜ୍ଞା ଆମେ ସବୁବେଳେ ଫୋନରେ ଏଇଟା କଥାବାର୍ତ୍ତା ଚାଲିଛେ କି ଆମର ଏଇ ରେଡ଼ିଓ କ୍ଲବ ପରିବାରର।
0: ଆଜ୍ଞା ହେଟା ହେଇ ଜିନିଷଟା ଆଜ୍ଞା ଗୋଟେ ସମ୍ପର୍କଟା ହଉଛେ ମାନେ ସେଟା ବଡ କଥା ହେ ଯେ ସମସ୍ତେ ମିଶିକିରି ଅଛନ୍ ସେଟା ବଡ କଥା ଆଜ୍ଞା। ନିହାତି ଭାବେ ମାନେ ରେଡିଓଟା ଗୋଟେ ସମ୍ପର୍କ ସୃଷ୍ଟି କରିଦେଇଛି ସେଟା ଗୋଟେ ବଡ ଜିନିଷ। ଏହା ଯେ ଆମର ସେ ଗୋବିନ୍ଦ ଆଜ୍ଞା ବି ଫୋନ କରିଥିଲେ ସେ ବୋଲେ ଆଜ୍ଞା ସବକିରର ମାମୁ ହେଇଗଲି ନ ମୁଇ ବୋଲିକିରି। ଯାହା ବି ହଉ ମାନେ ସମସ୍ତେ ସମସ୍ତଙ୍କର ସାଙ୍ଗେ ମିଶିକିରି ଅଛନ୍ ବୋଲେ ସେ
1: ପ୍ରଶାନ୍ତ ଖମାରୀ ଜୁଏ ଆଉ ପୁଷ୍ପାଞ୍ଜଳି ଖମାରୀ ଆମର ମିଜି।
0: ଆଜ୍ଞା ଆଜ୍ଞା ମାନେ ତାଙ୍କର ସାଙ୍ଗେ ଗୋଟେ ରିଲେସନ ହେଇଗଲା ବୋଲୁ।
1: ହଁ ମୋର ଝିଅ ନାଁ ବି ପୁଷ୍ପାଞ୍ଜଳି ଆଉ ଆମର ମିଜି ନାଁ ବି ପୁଷ୍ପାଞ୍ଜଳି।
0: ହଁ ଯାହା ବି ହଉ ମାନେ ଗୋଟେ ହେଟା କହିଲି ପୁରା ଆଜ୍ଞା ମାନେ ଆକାଶବାଣୀ ମାଧ୍ୟମ ତ ଗୋଟେ ସମ୍ପର୍କ ସେତୁ ବାନ୍ଧି ହେଇଯାଉଛେ ସେଟା ଗୋଟେ ବଢେଇଟେ କଥା ହେ। ଆମେ ଯେନ୍ କହେସୁ ତାହେଲେ ଆକାଶବାଣୀ ଗୋଟେ ପରିବାର ହେ ବୋଲିକିରି ସେହି ପରିବାର ଭିତରକେ ତାର ମାନେ ଆମେ ଗୋଟେ ମିଶି ଯାଉଛୁ ସେ ହେଟା ଗୋଟେ ବଡ କଥା ହେ।
1: ଆଜ୍ଞା ନିରାଟ ସତ କଥା ଆଜ୍ଞା।
0: ଠିକ ଅଛି ଆଜ୍ଞା ଆମକୁ ଫୋନ କରିଥିଲେ ଧନ୍ୟବାଦ। ଶୁଣମା ଆଜ୍ଞା ତ ଅପ କଥା ଚିତ୍ରରେ
1: ଆଜ୍ଞା ରହିଲି ଆଜ୍ଞା। ଜୟ ସୀତାରାମ।
0: ଜୟ ସୀତାରାମ ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ। ହ୍ୟାଲୋ, ଅନୁରୋଧ କି? ଆଜ୍ଞା
1: ନମସ୍କାର। ଆଜ୍ଞା
0: ନମସ୍କାର। ଆଜ୍ଞା
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବରମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ।
0: ନାରାୟଣ ବାବୁ, ଆପଣଙ୍କୁ ସୁସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ। କେମିତି ଅଛନ୍ତି?
1: ଧନ୍ୟବାଦ ଆଜ୍ଞା, ବହୁତ ବଢ଼ିଆ ଅଛି। ଗାଁ ପଟେ ଆମର ତ ବର୍ଷା ହେଉଛି ବର୍ତ୍ତମାନ, ଭଲ ଅଛି। ଆପଣ ଭଲ ଅଛନ୍ତି?
0: ଆଜ୍ଞା ଏକଦମ ବଢ଼ିଆ ଅଛି। ତାହେଲେ ତ ବର୍ଷା ଆସିଲା ମାନେ ଆପଣଙ୍କର ବେପାର କେମିତି କରିବା ଏବେ?
1: ଆଇସ୍କ୍ରିମ ବେପାର ଆଣିକି ବନ୍ଦ ରହିବ, ତାପରେ ମୋର କପଡ଼ା ବେପାର କରେ ମୁଁ।
0: ଆଚ୍ଛା,
1: ଆମର ସବୁ ଲୁଗାପଟା, ଶାଢ଼ୀ, ସାୟା, ବ୍ଲାଉଜ, ଛୋଟ ପିଲାଙ୍କ ଡ୍ରେସ୍, ୟାକୁ ଆରମ୍ଭ କରିବା ଆଉ।
0: ମାନେ କେତେ ମାସ ଇଏ ବେପାର, କେତେ ମାସ ସେ ବେପାର ହେଇଥାଏ?
1: ଆଜ୍ଞା ଆଇସ୍କ୍ରିମ ବେପାରଟା ହୁଏ ମୋର ଫେବୃଆରୀରୁ ଜୁନ ଲାଷ୍ଟ ଯାଏଁ ହୁଏ, ଆମର ଅଧେ ଯାଏଁ ହୁଏ।
0: ଆଜ୍ଞା ଆଜ୍ଞା।
1: ତାପରେ ବର୍ଷା ଶୀତ ଦିନେ ଟିକେ ଅଲଗା ବେପାର କରେ, ଲୁଗାପଟା ବେପାର କରେ, ନହେଲେ ଆମର ମିକ୍ସଚର ବେପାର କରେ ଦୋକାନରୁ ନେଇକି, ମିକ୍ସଚର କମ୍ପାନୀରୁ ନେଇକି ଦୋକାନରେ ଦିଏ, ଏମିତି ଲୋକଙ୍କୁ ଟିକେ ମିକ୍ସଚର
0: ଆଚ୍ଛା ଆଚ୍ଛା
1: ବେପାର ହୁଏ।
0: ମାନେ ସମୟ ଜାଣିକି ବେପାର ବି ଚେଞ୍ଜ କରି ଦିଆଯାଏ ନାହିଁ କି?
1: ଆଜ୍ଞା
0: ନିହାତି ଭାବେ। ଆଉ ସେଇ ଜିନିଷ ହବା ବି ଦରକାର, କାରଣ ଆଇସ୍କ୍ରିମର ଚାହିଦା ସବୁଦିନେ ତ ନଥିବ, ସେଥିପାଇଁ ଅନ୍ୟ ଦିନ ରୋଜଗାର ପାଇଁ ତ ଅନ୍ୟ ପନ୍ଥା ଆମକୁ ଗ୍ରହଣ କରିବାକୁ ପଡ଼ିବ ନାହିଁ କି?
1: ଆଚ୍ଛା
0: ଆଚ୍ଛା, ତାହେଲେ ଆଜି କୋଉ ଗୀତ ଶୁଣିବା କୁହନ୍ତୁ।

0: ଆଜ୍ଞା, ଆମେ ମେଘକୁ କହିବୁ ଆପଣଙ୍କୁ ସମ୍ବଲପୁର ଦେଶରେ ଛାଡି ଦେବା ପାଇଁ।
1: ଖାସ ବନ୍ଧୁ ଉପେନ୍ଦ୍ର ସୁନା, ହରେଶ ପରୁଆ, ସବରାମ ମେହର, ସୁବଳ ସାହୁ, ସୁବଳ ଭୋଇ, ଆଉ ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଆକାଶବାଣୀ ସମ୍ବଲପୁରରୁ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ
0: ଆଜ୍ଞା ନିଶ୍ଚିତ ଭାବେ ସମସ୍ତଙ୍କୁ ଡେଡିକେଟ୍ କରିଦେବା। ଆପଣ ସୁନ୍ଦର ଗୀତଟିଏ ବାଛିଛନ୍ତି ନା, ନେଇ ଯାରେ ମେଘ ମତେ। ତ ଏବେ ଆମ ବରଗଡ଼ ଅଞ୍ଚଳରେ ବର୍ଷା ପ୍ରବଳ ହେଉଛି, ତ ମେଘ ମାଧ୍ୟମରେ ଆମେ ଆପଣଙ୍କୁ ଆଣି ଆସୁଛୁ ଆଜ୍ଞା, ଆମ ବରଗଡ଼ ଜିଲ୍ଲାର ଆମ ସମସ୍ତଙ୍କ ଶ୍ରୋତାଙ୍କ ପାଖକୁ।
1: ଆଜ୍ଞା
0: ନମସ୍କାର ଆଜ୍ଞା, ଆମକୁ ଫୋନ୍ କରିଥିଲେ, ଏମିତି ଫୋନ୍ କରନ୍ତୁ, ଯୋଡ଼ି ହେଇକି ରୁହନ୍ତୁ। ନମସ୍କାର ଆଜ୍ଞା।

ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଉପସ୍ଥାପନା ମାନସ ରଞ୍ଜନ ମିଶ୍ର, ବୈଷୟିକ ସହଯୋଗିତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଏବଂ ଆଶିଷ କୁମାର ସାହୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି।

0: ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ୟାଜନାର ଗୀତଟା ଶୁଣନ୍, କଥାଚିତ୍ର ତପୁଇ। ଗୀତଟାକେ ଗାଇଛନ୍ ଗୀତା ପଟ୍ଟନାୟକ ତୃପ୍ତି ଦାସ, ଗୀତଟାକେ ଲେଖିଛନ୍ ଆଉ ସଙ୍ଗୀତ ସଜେଇଛନ୍ ଅକ୍ଷୟ ମହାନ୍ତି।

ଆଜିର ସେସେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଭୁଲ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜିକା ଏଥି ମତ୍ ସିନେମାର ଗୀତମାନକେ ଶୁଣନ୍ ଗୀତ ଲେଖିଛନ୍ ହିତିନ ରାଇକ୍ୱର ସଙ୍ଗୀତ ଦେଇଛନ୍ ସଂସ୍ଦୀପ ଚୋଟା କାର୍ଯ୍ୟକ୍ରମର ପହଲା ଗୀତଟା ଶୁଣନ୍ ଗାଇଛନ୍ ସୁନିଧି ଚୌହାନ ଆର୍ ସୋନୁ ନିଗମ ଗୀତିକାର ହିତିନ ରାଇକ୍ୱର

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ ଠିକଣା ଶିକ୍ଷାଗତ ଯୋଗ୍ୟତା ବୟସ ଜାତି ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର

0: ତାରିଖ ଦର୍ଶାଇବି। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 06632410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଗୋଟେ ହିନ୍ଦୀ ସିନେମା ଗୀତ ଆର୍ କାର୍ଯ୍ୟକ୍ରମ ଥି ଆଜକା ମସ୍ତ ସିନେମା ଆର୍ ଗୀତ ମାନକେ ଶୁଣୁଛନ୍। ଏ ଗୀତକେ ଗାଇଛନ୍ ସୁନିଧି ଚୌହାନ, ସଙ୍ଗୀତ ଦେଇଛନ୍ ସନ୍ଦୀପ ଚୌଟା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର

ଇନୁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଗୀତମାନଙ୍କେ ଗାଇଥିଲେ ଆରତୀ ମିଶ୍ର, ଶଙ୍କର ପ୍ରସାଦ ମାଝି ଆର୍ ରଶ୍ମିରେଖା ମିଶ୍ର। ଗୀତମାନଙ୍କେ ଲେଖିଥିଲେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରମୋଦ କୁମାର ମିଶ୍ର, ଲିଙ୍ଗରାଜ ଚିନ୍ଦା, ଧରଣୀଧର ପଟେଲ ଆର୍ ମୋହନ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ଧୂମ୍ରପାନ ବେଳେ ବିଡ଼ି ସିଗାରେଟ୍ କି କେନ୍ସି ଧୂଆଁ କି ତମାଖୁ ବ୍ୟବହାରର କୁପରିଣାମ ବାବଦେ ଜାନବାର କେତେଟା କଥା ହେଲା। ତମାଖୁ ବ୍ୟବହାର ଲାଗି ସୌରଯନ୍ତ୍ର ଫୁସ୍ଫୁସ୍ ମୂତ୍ରାଶୟ ଆଦିଥି କର୍କଟ ରୋଗ ହେଇଥିସି। ହୃଦଘାତ ଯକ୍ଷ୍ମା ଫୁସ୍ଫୁସ୍ ରୋଗର କାରଣ ଆଏ ଇ ତମାଖୁ। ନପୁଂସକତା ପ୍ରଜନନ ଶକ୍ତି କମ୍ବାର ଓ ଅବେଲା ବାର୍ଦ୍ଧକ୍ୟ ଦେଖାଦେସି ଇ ତମାଖୁ ବ୍ୟବହାର ଲାଗି। ଗର୍ଭାବସ୍ଥାତି ତମାଖୁ ବ୍ୟବହାର କଲେ ଛୁଆ ସମୟ ଆଗରୁ ଜନ୍ମ ହେଇଥିସି ଆର୍ କମ୍ ଓଜନର ହେସି। ଶୁଣୁନି ଇହାଦେ ସିନେମା କଲେଜ ଗାର୍ଲର ଏହି ଗୀତଟା କଣ୍ଠଦାନ କରିଛନ୍ ଅନୁରାଧା ପଡ଼ୱାଲ ଆର୍ ସୁରେଶ ୱାଡେକର, ଗୀତିକାର ଇନ୍ଦିୱାର, ସଙ୍ଗୀତକାର ବାବୁଲ ବୋଷ।

ଧୂମ୍ରପାନ କରୁଥିବା ଲୋକର ପାଶେ ଚଳପ୍ରଚଳ ହେଉଥିବା ଲୋକମାନେ ଯେନ୍ମାନେ ଧୂମ୍ରପାନ ନାଇଁ କରନ୍, ସେମାନେ ଗଲେ ପରୋକ୍ଷ ଧୂମ୍ରପାନ ଦ୍ୱାରା ହୃଦଘାତ ଆର୍ ଫୁସ୍ଫୁସ୍ କ୍ୟାନ୍ସର୍ ଥି ଆକ୍ରାନ୍ତ ହେବାର ସମ୍ଭାବନା ଅତ୍କା ଥିସି। ପରୋକ୍ଷ ଧୂମ୍ରପାନ ଦ୍ୱାରା ଛୁଆମାନଙ୍କର ଆଜ୍ମା ଶ୍ୱାସନାଳୀଥି ବନେ ଅସୁସ୍ଥତା ଆର୍ କେତ୍ନି କେତେ ରୋଗ ଦେଖାଦେସି। ଇହାଦେ ଅନୁରାଧା ପଡ଼ୱାଲ, କୁମାର ସାନୁ ଆର୍ ସାଥୀଙ୍କର କଣ୍ଠତୁ ସିନେମା ବାହାର ଆନେ ତକ୍ର ଇ ଗୀତଟା ଶୁଣୁନ୍। ଗୀତ ଲେଖିଛନ୍ ଇବ୍ରାହିମ ଆସିକ, ସଙ୍ଗୀତ ସଜେଇଛନ୍ ରାଜେଶ ରୋଶନ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN 00005

0: 001 ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 06632410961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ଶେଷ ଗୀତଟା ଶୁଣନ୍। ସିନେମା ବିଷ୍ଣୁ ଦେବା, ଲେଖିଛନ୍ ଅଞ୍ଜନ, ଗୀତକେ ଗାଇଛନ୍ ମହମ୍ମଦ ଅଜିଜ ଆର୍ ଅନୁରାଧା ପଡ଼ୱାଲ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତା ବନ୍ଧୁ, ଆପଣମାନେ ଜାଣନ୍ତି ଡାକ୍ତର ବା ଚିକିତ୍ସକଙ୍କୁ ଆମେମାନେ ଦ୍ୱିତୀୟ ଈଶ୍ୱର ବୋଲି କହିଥାଉ। କାରଣ ଆମ ଦେହ ଅସୁସ୍ଥ ହେଲେ ସେମାନେ ନିଜର ଚିକିତ୍ସା ବଳରେ ଆମକୁ ସୁସ୍ଥ କରିଥାନ୍ତି ଏବଂ ନୂତନ ଜୀବନ ପ୍ରଦାନ ମଧ୍ୟ କରିଥାନ୍ତି। ସେଥିପାଇଁ ଜୁଲାଇ ମାସର ଏକ ତାରିଖକୁ ନ୍ୟାସନାଲ୍ ଡକ୍ଟର୍ସ ଡେ ଭାବରେ ପାଳନ କରାଯାଇଥାଏ। ଏ ସମ୍ପର୍କରେ ଆଗକୁ କଥା ହେବା। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଫାଇଟ୍ କ୍ଲବ୍ର ଏହି ଗୀତଟି। ଗାଇଛନ୍ତି ଶାନ୍ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ନୀଳେଶ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

କିମ୍ବଦନ୍ତୀ ଚିକିତ୍ସକ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟକୁ ନେଇ ଜୁଲାଇ ମାସ 1 ତାରିଖରେ ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥାଏ। 1961 ମସିହା ଫେବୃଆରୀ ମାସ 4 ତାରିଖରେ ଡକ୍ଟର ରାୟଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରବର୍ତ୍ତୀ ଗୀତଟିର କଥାଚିତ୍ର ଆକ୍ସନ୍ ରିପ୍ଲାଏ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ଗୀତିକାର ଇରସାଦ କାମିଲ, ସଙ୍ଗୀତ ପ୍ରୀତମ।

ଜୀବନରେ ଡାକ୍ତରଙ୍କ ମହତ୍ତ୍ୱକୁ ଚିହ୍ନିତ କରିବା ପାଇଁ ଜୁଲାଇ ମାସର ଏକ ତାରିଖରେ ଭାରତରେ ଡାକ୍ତର ଦିବସ ପାଳନ କରାଯାଇଥାଏ। ଏହି ଦିନଟି ମେଡିକାଲ ଶିଳ୍ପ ଏବଂ ଏହାର ଅଗ୍ରଗତିକୁ ସ୍ମରଣ କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ। ଡାକ୍ତରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଦାୟିତ୍ୱକୁ ଚିହ୍ନିବା ଓ ପ୍ରଶଂସା କରିବା ପାଇଁ ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥାଏ। ଏହି ସଚେତନତା ଅଭିଯାନର ବାର୍ଷିକ ଉତ୍ସବ ସାଧାରଣ ଲୋକଙ୍କୁ ଡାକ୍ତରଙ୍କ ଦ୍ୱାରା ଦିଆଯାଉଥିବା ଭୂମିକା, ଗୁରୁତ୍ୱ ଏବଂ ମୂଲ୍ୟବାନ ଯତ୍ନ ବିଷୟରେ ସଚେତନ ହେବାକୁ ସାହାଯ୍ୟ କରେ। ଏଥର ସାପିତ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସମୀରଙ୍କ ଗୀତ ରଚନାରୁ ଗାଇଛନ୍ତି ଶ୍ରେୟା ଘୋଷାଲ, ସଙ୍ଗୀତ ନିର୍ଦ୍ଦେଶନା ଚିରନ୍ତନ ଭଟ୍ଟ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନଙ୍କ ପାଇଁ ଏଥର ନା ଘର କେ ନା ଘାଟ କେ କଥାଚିତ୍ରର ଏହି ଗୀତଟି ମୁଦସର ଅଜିଜ୍ଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ନିରଜ ଶ୍ରୀଧର, ସଙ୍ଗୀତ ଲଳିତ ପଣ୍ଡିତ।

ବର୍ଷ ବର୍ଷ ଧରି ସରକାରୀ ତଥା ଅଣସ୍ୱାସ୍ଥ୍ୟ ସେବା ସଂଗଠନ ଦ୍ୱାରା ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥାଏ। ଡାକ୍ତରଙ୍କ ଅବଦାନ ସହିତ ପରିଚିତ ହେବା ପାଇଁ ସାରା ଦେଶରେ ପରାମର୍ଶ କର୍ମଶାଳା, ମାଗଣା ଡାକ୍ତରୀ ଚେକଅପ୍ କ୍ୟାମ୍ପ, ପରୀକ୍ଷା ଶିବିର ମଧ୍ୟ ଆୟୋଜନ କରାଯାଇଥାଏ। ବିଦ୍ୟାଳୟ ଏବଂ କଲେଜ ସ୍ତରରେ କାର୍ଯ୍ୟକଳାପ ମଧ୍ୟ ଆୟୋଜିତ ହୋଇଥାଏ, ଯାହାଦ୍ୱାରା ଯୁବକ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ବୃତ୍ତି ନେବାକୁ ଉତ୍ସାହିତ କରାଯାଏ। ରୋଗୀମାନେ ଅଭିବାଦନ କାର୍ଡ, ଉପହାର ପୁଷ୍ପ ଇତ୍ୟାଦି ବଣ୍ଟନ କରି ସେମାନଙ୍କର ଡାକ୍ତରମାନଙ୍କୁ ଅଭିବାଦନ ମଧ୍ୟ ଜଣାଇଥାନ୍ତି। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଇନ୍ତେହା କଥାଚିତ୍ରର। କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ପ୍ରବୀଣ ଭରଦ୍ୱାଜ। ସଙ୍ଗୀତ ନିର୍ଦ୍ଦେଶନା ଅନ୍ନୁ ମଲ୍ଲିକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7-6।

0: 8001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 06632410961। ସୂଚନାଟି ଏତିକିରେ ଶେଷ ହେଲା।
1: ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଏଥର କଣ୍ଠଶିଳ୍ପୀ ସ୍ମିତା ତ୍ରିପାଠୀ, ଗୀତ ରଚନା ମହେନ୍ଦ୍ର ପ୍ରଧାନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ପ୍ରମୋଦ କୁମାର ଏବଂ ସ୍ମିତା ତ୍ରିପାଠୀ। ଗୀତ ରଚନା ମହେନ୍ଦ୍ର ପ୍ରଧାନ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ପ୍ରମୋଦ କୁମାର ଏବଂ ସ୍ମିତା ତ୍ରିପାଠୀ। ଗୀତଗୁଡ଼ିକୁ ରଚନା କରିଥିଲେ ମହେନ୍ଦ୍ର ପ୍ରଧାନ, ସଙ୍ଗୀତ ସଂଯୋଜନା ଜି ନାରାୟଣ ରାଓ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଛନ୍ଦ, କଣ୍ଠଶିଳ୍ପୀ ମିନତୀ ପାଣିଗ୍ରାହୀ, ଗୀତ ରଚନା ଭକ୍ତଚରଣ ଦାସ।

ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମରେ ଏଥର କଣ୍ଠଶିଳ୍ପୀ ସ୍ୱପ୍ନରାଣୀ ଦାସ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଓଡ଼ିଶୀ ବନମାଳୀଙ୍କ ରଚନାରୁ।

ଏଥର କଣ୍ଠଶିଳ୍ପୀ ଅନୁସୂୟା ରଥ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଚମ୍ପୁ, ଗୀତିକାର କବି ସୂର୍ଯ୍ୟ ବଳଦେବ ରଥ।

0: ଶେଷ ହେଲା ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଛାନ୍ଦ, ଓଡ଼ିଶୀ ଏବଂ ଚମ୍ପୁ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ମିନତୀ ପାଣିଗ୍ରାହୀ, ଶ୍ରୀଧର ସେଠୀ, ସ୍ୱପ୍ନରାଣୀ ଦାସ, ଅନୁସୂୟା ରଥ ଏବଂ ଲିଙ୍ଗରାଜ ମିଶ୍ର। ଗୀତଗୁଡ଼ିକୁ ରଚନା କରିଥିଲେ ଭକ୍ତଚରଣ ଦାସ, ଜଗନ୍ନାଥ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବନମାଳୀ ଏବଂ କବି ସୂର୍ଯ୍ୟ ବଳଦେବ ରଥ। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ, ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି, କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜିଠାରୁ କାର୍ଯ୍ୟକାରୀ ହେଲା ଭିଭିଜି ରାମଜୀ ଆଇନ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଡାକ୍ତରଙ୍କର ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଆନ୍ତର୍ଜାତିକ T20 କ୍ରିକେଟ ସିରିଜ ଆଜିଠୁ ଆରମ୍ଭ। ୨୦୪୭ ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କାର୍ଯ୍ୟ କରିବା ସହ ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଯୁବବର୍ଗଙ୍କ ଶକ୍ତି, ଦକ୍ଷତା ଏବଂ ପ୍ରତିବଦ୍ଧତା ଏକ ସମାବେଶୀ ତଥା ସମୃଦ୍ଧ ରାଷ୍ଟ୍ର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ। ସ୍ନାତକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଛନ୍ତି, ଛାତ୍ରୀମାନେ ପଦକ ହାସଲରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ମହିଳାଙ୍କର ବୃଦ୍ଧି ପାଉଥିବା ଆକାଂକ୍ଷା ଏବଂ ଦୃଢ଼ ନିଷ୍ଠାକୁ ଏହା ପ୍ରତିଫଳନ କରୁଛି। ଜ୍ଞାନ ଆହରଣର ମାର୍ଗକୁ ଜୀବନରେ ସବୁବେଳେ ଉନ୍ମୁକ୍ତ ରଖିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଇଁ ଲବ୍ଧ ଜ୍ଞାନକୁ ବ୍ୟବହାର କରିବାକୁ ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି 1268 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ 56 ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହ ନାଗରିକଙ୍କୁ ସଶକ୍ତ ଏବଂ ସର୍ବାଙ୍ଗୀନ ବିକାଶକୁ ଅଧିକ ତ୍ୱରାନ୍ୱିତ କରିପାରିଛି। ଡିଜିଟାଲ ଇଣ୍ଡିଆ ଏବେ ଦୈନନ୍ଦିନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଡିଜିଟାଲ ଆର୍ଥିକ କାରବାର ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ସିଧାସଳଖ ସୁଫଳ ପହଞ୍ଚପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱଚ୍ଛ ଆର୍ଥିକ କାରବାର ଏବଂ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ୍ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଇକୋସିଷ୍ଟମ ମଧ୍ୟରେ ମାନ୍ୟତା ହାସଲ କରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା, କୃଷି, ଗ୍ରାମାଞ୍ଚଳ ଆଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପଯୋଗ ମାଧ୍ୟମରେ ବେଶ୍ ସଫଳତା ହାସଲ ହୋଇପାରିଛି। ଭାରତ ଷ୍ଟାଗ୍ ଏବଂ ଡିପିଆଇ ବ୍ୟବସ୍ଥାରେ ସହଯୋଗ ଲକ୍ଷ୍ୟ ନେଇ ଭାରତ 24 ରାଷ୍ଟ୍ର ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଡିଜିଟାଲ ପରିଚୟପତ୍ର, ଆର୍ଥିକ କାରବାର, ତଥ୍ୟ ବିନିମୟ ଏବଂ ସେବା ଆଦାନ ପ୍ରଦାନ ଏହିସବୁ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶରେ ଏବେ ୟୁପିଆଇ ବ୍ୟବସ୍ଥା

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଞ୍ଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଏ କ୍ଷେତ୍ରରେ ଡାକ୍ତରଙ୍କର ଉତ୍ସର୍ଗୀକୃତ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀକୁ ସ୍କରଣ କରି ପ୍ରତିବର୍ଷ ଜୁଲାଇ 1ରେ ଦେଶରେ ଡାକ୍ତର ଦିବସ ପାଳନ କରାଯାଇଥାଏ। ମାସ୍କ ଅନ୍ତରାଳରେ ଥାଇ ସେବା କରୁଥିବା ଡାକ୍ତରଙ୍କୁ କିଏ ସୁସ୍ଥ କରୁଛି ପ୍ରସଙ୍ଗ ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଅନ୍ୟର ଯତ୍ନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ଡାକ୍ତରଙ୍କ ମାନସିକ ଭାବପ୍ରବଣ ଏବଂ ଶାରୀରିକ ସୁସ୍ଥତାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଏହି ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ ଡାକ୍ତରଙ୍କ ନିଃସ୍ୱାର୍ଥପର ସେବା, ଦକ୍ଷତା ଏବଂ ମାନବ ସମାଜ ପ୍ରତି ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶ୍ୱର ସର୍ବବୃହତ୍ କୋଭିଡ୍-19 ଟିକାକରଣ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ପଦକ୍ଷେପ ମାଧ୍ୟମରେ ସୁଲଭ ସ୍ୱାସ୍ଥ୍ୟସେବାର ବ୍ୟାପକତା ଏବଂ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ଡିଜିଟାଲ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଡାକ୍ତରଙ୍କ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରଙ୍କୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରଙ୍କ ସମର୍ପଣ ଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଡାକ୍ତର ହେଉଛନ୍ତି ମୂଳଦୁଆ। ଜୀବନ ରକ୍ଷା ଏବଂ ରୋଗୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାରେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଉପରେ ମନ୍ତ୍ରୀ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ 10 ବର୍ଷ ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ 1ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଜଳ ସଞ୍ଚୟ ଏବଂ ଜଳସିଞ୍ଚନ ଅଧୀନରେ ବର୍ଷା ଜଳ ଅମଳ ଓ ଜଳ ବଣ୍ଟନ ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିପାରିଛି। ଗତ 2016-17 ମସିହାରେ ଏହି ଯୋଜନା ଅଧୀନରେ 2,70,00,000ରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। 24.61 ନିୟୁତ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ସହ ଏହି ଯୋଜନା ଅଧୀନ ଦ୍ୱାରା ଫସଲ ଉତ୍ପାଦକତା ବୃଦ୍ଧି ଏବଂ ପରିବେଶଗତ ସ୍ଥିରତାରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଜି 9 ବର୍ଷ ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ମସିହା ଜୁଲାଇ 1ରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5 ଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି
चेस्टर लि स्ट्रीटर रिभर्साइड ग्राउंड ठारे खेळाजिबो। भारतीय समय राति 10:00 टारे।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଆଜିଠାରୁ ଦେଶରେ ଲାଗୁ। ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ନେଇ ନିଷ୍ପତ୍ତି। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍ମରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଏବଂ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗୁପ୍ତ ସେବା ଉପଚାରରେ ଲାଗିଛନ୍ତି ଦୈତାପତି ସେବକ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ଅଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ସରକାରୀ ସୂଚନା ଅନୁସାରେ 4,90,00,000 ପରିବାର 2025-26 ବର୍ଷରେ ଉପକୃତ ହୋଇଛନ୍ତି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ଉଲ୍ଲେଖ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅପସାରଣ କରାଯାଇ ନିର୍ଭୁଲ ପାଠ୍ୟପୁସ୍ତକ ସରକାର ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍ତି। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ପକ୍ଷରୁ ଓସେପା ଜରିଆରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠ ପଢ଼ାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ବହି ଉପଲବ୍ଧ ହେବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍ତି।
1: ଖୁବ୍ ଶୀଘ୍ର ସଂଶୋଧିତ ବହି ବିଭାଗର ଏବଂ ଓସେପା ୱେବ୍ସାଇଟ୍ରେ ଶିକ୍ଷାବିତ୍ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ। ସମସ୍ତଙ୍କର ମତାମତକୁ ବିଚାର କରି ସଂଶୋଧିତ ବହି ପ୍ରଦାନ କରାଯିବ। ରାଜ୍ୟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ କରାଯାଇ ପାଠପଢ଼ା ଚାଲୁ ରହିବ।
0: ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱଚ୍ଛ ଆର୍ଥିକ କାରବାର ଏବଂ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଇକୋସିଷ୍ଟମର ମାନ୍ୟତା ହାସଲ କରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା, କୃଷି, ଗ୍ରାମାଞ୍ଚଳ ଆଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପଯୋଗ ମାଧ୍ୟମରେ ସଫଳତା ହାସଲ କରିପାରିଛି। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ଡିଜିଟାଲ ପରିଚୟପତ୍ର, ଆର୍ଥିକ କାରବାର, ତଥ୍ୟ ବିନିମୟ ଏବଂ ସେବା ଆଦାନ ପ୍ରଦାନ ସୁବିଧା ମିଳୁଛି। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍ ଏବଂ ଶ୍ରୀଲଙ୍କା ସମେତ 8ଟିରୁ ଅଧିକ ଦେଶରେ ଏବେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଜି 9 ବର୍ଷ ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ଜୁଲାଇ 1ରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ 10 ବର୍ଷରୁ ଅଧିକ ସମୟ ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ 1ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିଛି। ଗତ 2016-17 ଏହି ଯୋଜନା ଅଧୀନରେ 2,70,00,000ରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିବା ଲାଗି ଆଜି ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ସାମୂହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା, ପରିଶ୍ରମ ଓ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ ଏକକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। 1991 ପ୍ରଥମଥର ପାଇଁ ଦେଶରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଜାତୀୟ ଡାକ୍ତର ଦିବସର ବାର୍ତ୍ତା ହେଉଛି ମୁଖା ପଛରେ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଯତ୍ନ। ଏହି ବିଷୟବସ୍ତୁ ଡାକ୍ତରମାନଙ୍କର ଭାବପ୍ରବଣ, ମାନସିକ ଏବଂ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଭେଷଜ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ମାସ୍କର ପଛପଟେ ଡାକ୍ତରଙ୍କ ଦୁଃଖ କିଏ ବୁଝୁଛି? ଆପଣ ଡାକ୍ତରଖାନା କୁହନ୍ତୁ କି ସମାଜ କୁହନ୍ତୁ କି ପରିବାର କୁହନ୍ତୁ କି ଦେଶ କୁହନ୍ତୁ, ଏଇ ପରିବେଶରେ ଡାକ୍ତରଙ୍କର ସମର୍ଥକ କିଏ ନାହିଁ। ଯଦିଓ ଡାକ୍ତର ସମସ୍ତଙ୍କ ପାଇଁ ନିଜ ସମୟ, ନିଜ ଜ୍ଞାନ, ନିଜ ଜୀବନ ଦେଇ ଦେଉଛନ୍ତି, କିନ୍ତୁ ଲୋକ ଦରକାର ପଡିଲେ ଡାକ୍ତରଙ୍କୁ ବାଡେଇବା ପାଇଁ ମଧ୍ୟ ପଛଉ ନାହାନ୍ତି। ସେ ପ୍ରକାର ପରିସ୍ଥିତିରେ ଡକ୍ଟର ଷ୍ଟେରେ ମୁଁ ସମସ୍ତଙ୍କୁ ପ୍ରାର୍ଥନା କରିବି ଯେ ଡାକ୍ତରଙ୍କୁ ସମ୍ମାନ ଦିଅନ୍ତୁ, ଡାକ୍ତରଙ୍କର ଦୁଃଖ ବୁଝନ୍ତୁ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କେନ୍ଦ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରମାନଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଡାକ୍ତର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ନିଃସ୍ୱାର୍ଥପର ଭାବେ ସ୍ୱାସ୍ଥ୍ୟସେବା ପ୍ରଦାନ କରି ସୁସ୍ଥ ଭାରତ ଗଠନରେ ସମର୍ପିତ ପ୍ରତ୍ୟେକ ଡାକ୍ତରଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9:00 11:30 ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ସମ୍ମିଳନୀ କକ୍ଷ ଏବଂ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅଧିକାରୀ, ସରପଞ୍ଚ, ଜନପ୍ରତିନିଧି ପ୍ରମୁଖ ଯୋଗଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବହୁ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦୈତାପତି ସେବକମାନେ ଗୁପ୍ତସେବା ଓ ଉପଚାରରେ ଲାଗିଛନ୍ତି। ଦୈତାପତି ସେବକଙ୍କ ଦ୍ୱାରା ଅଣସର ପିଣ୍ଡରେ ଗୁପ୍ତ ଚିକିତ୍ସା ଚାଲିଛି। ଚତୁର୍ଦ୍ଧାମୂର୍ତ୍ତି ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉ ନାହିଁ। 2 ଥର ସ୍ୱତନ୍ତ୍ର ପଣା ପାଚନ ପାଣି ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅ ରୂପେ ପୂଜା ପାଉଛନ୍ତି। ଅଣସରଘରେ ସେବା ସରିଲା ପରେ ପୁନର୍ବାର ପଟିଦିଅଙ୍କୁ ପୂଜା କରାଯାଉଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତକାଲି ବାରିପଦାରେ ସର୍ବାଧିକ 135 ମିଲିମିଟର ଏବଂ ପାରାଦ୍ୱୀପରେ 99.7 ମିଲିମିଟର ବର୍ଷା ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଆଜିଠାରୁ ଦେଶରେ ଲାଗୁ। ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ନେଇ ନିଷ୍ପତ୍ତି। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍ମରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ ଏବଂ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗୁପ୍ତ ସେବା ଉପଚାରରେ ଲାଗିଛନ୍ତି ଦଇତା ସେବକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯେ ଶୁଣିଥିଲେ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କେଶରୀ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ରୋମି ଏବଂ ବ୍ରିଜେଶ ସାନ୍ଦିଲ୍ୟ, ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ତନିଷ୍କ ବାଗ୍ଚି।
2: जवान पीछे से गाना गाएगा।

0: ପରବର୍ତ୍ତୀ ଗୀତଟିର କଥାଚିତ୍ର ମୌସମ କଣ୍ଠଦାନ କରିଛନ୍ତି ମିକା ସିଂ ଏବଂ ପଙ୍କଜ କାପୁର, ଗୀତିକାର ଇରଶାଦ କାମିଲ, ସଙ୍ଗୀତ ପ୍ରୀତମ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257, IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257, IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମର ଶେଷ ଗୀତଟି ହାଇୱେ କଥାଚିତ୍ରର ଇରଶାଦ କାମିଲଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଏ ଆର୍ ରେହମାନ୍, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ୍।

0: କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ।
1: ମାକାପୁପୁ ଝକାଝକା କାର୍ଯ୍ୟକ୍ରମ ବେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଆମେ ଜୁହାର।

0: ଇ କଥା ମୁଁ ଟିକେ ଆମ ସଜାଗ ମାନନା କଥା ହେଲେ ସରକାର ବି ଯେନ୍ତା ଭାବାଲି ନିମ୍ ଯେନ୍ତା ତେଙ୍ଗାଲକାର ଯେ ବଡ଼ି ବଡ଼ି କୁଠାବାଡ଼ି ନାନାଲି ଆଉ ବଡ଼ି ବଡ଼ି କଲ୍ କାରଖାନା ଗୁଠି ନାନାଲି ଯେନ୍ତାକି ଆଲାର ଆନୁ କିଛି ଜିନିଷ ଏନ୍ତା ହାଖା ଆଙ୍ଗର କାନୁ ତମେ ନିଯୁକ୍ତି ସୁଯୋଗ ହାଖର ବୋଲିକିରି ତେଙ୍ଗାଲି କିନ୍ତୁ
1: ଅପରପକ୍ଷରେ
0: ଆମେ ମାନେ ଏନ୍ଦ୍ରିକା ଖଣ୍ଡମଣ୍ଡଳ ଯେନ୍ ଆତିଲି ହାରବୁ ଆସାନ ଇଣ୍ଡଷ୍ଟ୍ରି ମାନାକାଲି କାଲକାନା ଗୁଠି ମାନାକାଲି ଆଉ ଗାଡ଼ି ମଟର୍କେ ଧୂଆଁ ତିଆ ପରିବେଶ ବୋଧି
1: ଖରାପ
0: ମାନଲି ତ ଯାହା ବି ମାନନା ଦେଶ ଯୁକ୍ତା ତାଙ୍କେ ଲାଗାନ ତାନ ହିଁ ଚିନ୍ତା କାମ ଆରୁ ଆର୍ଥିକ ପ୍ରଗତି ଯେନ୍ତା ମାନ ଆଦାନୀ ଚିନ୍ତା ନାନ ହେଲେ ଇତା ତ ନାମେ ଇତାର ତା କଥା ତେଙ୍କାର ଗୁଠି ନିମ୍ ତା ଭିନ୍ ଭିନ୍ ଜାଗାନୁ ବି କେରକାଦାର ଏକା ଏକା ଜାଗାନୁ ଏକାନ ଏକ ପ୍ରକାର ପରିବେଶ ନୁ ନିମ୍ ରାଜକାଦାର ଆଉ ଆସ୍ଥା ପରିବେଶ ଗୁଠି ଏକାନ ଲାଗି ଆର ଆକୁନ୍ ଇଶାନ ନିମ୍ ଯେନ୍ ସମ୍ବଲପୁର ନୁ ଆତଲଦାର ଏକାନେ ନିମେ ପରିବର୍ତ୍ତନ ମାନେ ମାଞ୍ଚିଛି ବୋଲି ନିମେ ଅନୁଭୂତି ଆସିଲି
1: ନେନ୍ କେରକାଞ୍ଜିଗାନ ଆଫ୍ରିକା ମହାଦେଶ କଙ୍ଗୋ ଗେ କେରକାଞ୍ଜିଗାନ ଆସନ୍ ଡେଲି ତାନେ ପାଇରି ତାନେ ଚାର ବଜେ ଚେପୁଅନ୍ଦରି
0: ଆଚ୍ଛା
1: ଆଉ ଉର୍ଲା ଭାଗନ ପୁରା ଖରାଚି ଲାଗି
0: ହଁ ହଁ
1: ତ ହୁସାନ ଫିର୍ ଭି ତାନେ ପୂର୍ବ ଯୁଗନୁ ଯେତିକି ଦରକାର ଅଛେ ତମେ ହୁସାନ ଯେତିକି ଅନୁମାନ କାମଚିକାନ ଯୋଗକୁ ଚେପୁ ମାନାଲ କିର ହୁତକୁ ମା ମାନାଲି ଯେନ୍ଟାକି ହୁସାନ ଲାଭାରୁ ଖାଲି ପାହାଡ଼ି ନୁ ଏତିକି ଗର୍ମ ତାନେ କିଆ ଗୋଟେ ପ୍ରାକୃତିକ ସମ୍ପତ୍ତି ଆତିଲି ଆଜ୍ଞା ସୁନାରୂପା ତା ଦ୍ୱାରା ତାନେ ଗରମ ମାନା ହଉ ତାନେ ଲୋହିକ ମାନାକିରି ତାନେ ପୁରା ଚିଚୁ ନିଆଁ ଲେଖାରୁ ଖାଲି ତ ଧୀରେ ଧୀରେ ଧୀରେ ଧୀରେ ଆଦା ତାନେ ଯେତିକି ଚେପୁ ଦରକାର ହତା ତାନେ ବେଲେନ୍ସ ଦରକାର ହତା ମାନା ପାରିଲାଲି ଖୁଦକେ ଲାଗାନ ତାନେ ବିପର୍ଯ୍ୟବ ଧୀରେ ଧୀରେ ଆରମ୍ଭ ମାନାଲି ଆଉ ଅଣ୍ଟା ଜିନିଷ ତେଙ୍ଗ ଆସାମ ସାନ ରାଜକାଦାନ
0: ଆଚ୍ଛା
1: ବହି ଗୁଠିନ ପାଡ଼କାଦା ଯେ ଚେରାପୁଞ୍ଜି ନୁ ନାମେ ଭାରତ ତ ଚାହେ ଦେଶ ତା ଆମେ ଜାମର୍ତିନ ବେଶୀ ତାନେ ଚେପୁ ଅନ୍ଦ୍ରା
0: ପାଡ଼କାଦା
1: କିନ୍ତୁ ଇନ୍ନାସ୍ତା ଡେଟ୍ ନୁ ଚେରାପୁଞ୍ଜି ନୁ ହତକୁ ଚେପୁ ମାରିଲା ମାନ ଇଟା କାରଣ ମାନେ ନା ମାସୁ ମାସ ଜମା ତାନେ ମୁର୍କା ଚାଲାତ ଯେତିକି ବାଲାନ୍ସ ରାନା କଥା ଯେତିକି ମାନୁ ମାସ ଦରକାର ଅଛେ ହତକୁ ମାରିଲା ମାନୁ ଅନ୍ଟା ଜିନିଷ ନା ପଢ଼ାଲ କାନ ସୋସିଆଲ ମିଡ଼ିଆ ନୁ ଇନ୍ନାସ୍ତା ଡେଟ୍ ନୁ ନାମେ ଦେଶକେ 6 କୋଟି ସ୍ତିନ 10 କୋଟି ଭିତରେ ତାନେ ମାନୁ ମାସ ଦରକାର ଆସିଲି
0: ଆଚ୍ଛା
1: ହତକୁ ତାନେ ନା ଇଦତ କି ଦରକାର ହେଲେ ଯେ କି ନା ଅକ୍ସିଜେନ ହାକତ ଆଉ ବେଲେନ୍ସ ମାନ ନାମେ ଇନଭାରମେଣ୍ଟ ବୋର୍ଡ
0: କିନ୍ତୁ ହେତକି ଆକୁନ
1: ମାରିଲା ଦିନ
0: ତ ଇ କଥା ତୁଣ୍ଟା ବଡ଼ିଟେ ଆହ୍ୱାନ ଦୁ ନାମ ହେଲାଗାନ ଯେ ଇଦା ତା ନାମ ଆକୁ ହନାଇ କିରି ଚାରା କାଲଦାତ କିନ୍ତୁ ଭବିଷ୍ୟତ ପିଢ଼ିକେ ଲାଗାନ ଯଦି ନାମ ମା ଚିନ୍ତା ନାନ ହେଲେ ଭବିଷ୍ୟତ ପିଢ଼ିକେ ଲାଗାନ ନାମ ଏନ୍ଦିର କାମ
1: ବହୁତ ମୁସ୍କିଲ ମାନ ଭବିଷ୍ୟତ ଇ ଦିନ ଯେତିକି ନାମ ଜାମା ତେଲ ଆଦିବାସୀ ନାମ କୁଣସ୍ତି ଲେଖିକି ଅପର ଲେବଲ ଯେତିକି ବି ଆତନା ଇଣ୍ଡଷ୍ଟ୍ରି ବାଲା ଫ୍ୟାକ୍ଟ୍ରି ବାଲା ଯେନ୍ ବଡ଼କା ବଡ଼କା କମ୍ପାନୀ ଗୁଠାର କାମ ଜାମାରକେ ଦରକାର କିନ୍ତୁ ଫ୍ୟାକ୍ଟ୍ରି ଉଠାର କାମ ମାନାର ମାରିଲା କାମ ନାମେ ଚାହାନୁ ଯେନ୍ତା ଝାରସୁଗୁଡ଼ା ନୂଆଥିଲି କି ଏକା ଭି ଇନ୍ଦିରଣ୍ଟା ସରକାର କି ଇନ୍ଦିର ଏନ୍ଜିଓ ଗୁଠାର ଚେଷ୍ଟା ତ କାମାନର ତମେ କିନ୍ତୁ ହତକୁ ମାନନା ପଡ଼ିଲେ ଯେତିକି ଦରକାର
0: ଆଜି ଲାଗା ନିୟମ କାନୁନ୍ ହାତିଲି ଆରୁ ଏକାନେକିରି ହୁ ବେଲେନ୍ସ ବନ୍ ଇଅର୍ ଆଜି ଲାଗାନ ଭି ହେତ୍କି ପରିମାଣରେ ମାନେ ନାମେ ହାରବୁ ଭି ଇଦା ଖାତର କା ତମେ ସଂରକ୍ଷଣ କାମର ବୋଲିକିରି ଆସିଲି କିନ୍ତୁ ପ୍ରକୃତ ପକ୍ଷରେ ଆଦତ
1: ମାନଲା ପଲାଲି
0: ଯେନ୍ଥିର ଲାଗି ନାମ ଇ ପ୍ରକାର ଯେନ୍ ଅସୁବିଧା କେ ସମ୍ମୁଖୀନ ମାନାଲଦା
1: ସ୍ୱାସ୍ଥ୍ୟ ଅସୁବିଧା ଚାହେ ପରିବେଶ
0: ଅସୁବିଧା
1: ମାନାଲି ଆଉ ଅଣ୍ଟା ଜିନିଷ ତାଙ୍କ ଅରୁଣାଚଳ ସାନବି ବରଫ ଖାତିରି ଜେନ୍ କେ ସାନବି ବରଫ ଖାତିରି ଯେନ୍ତା ତାନେ ଗ୍ଲୋସିୟର ଗ୍ଲୋସିୟର ଆକୁଞ୍ ଯେ ପରିବେଶ କେ ଏତିକି ତାନେ ବିପର୍ଯ୍ୟୟ ମାନାଲି ତାନେ ତାପମାତ୍ରା ଗ୍ଲୋବାଲ ୱାର୍ମିଂ ବାନର ଇଂଲିଶ ଥି ତାନେ ଏତିକି ପାରଦବୋଧ ବଢ଼ାଲି ଯେ ଯେନ୍ଟା ତାନେ ପହିଲେ ଆଜ୍ଞା ନିମ୍ ଯେନ୍ତା ତେଙ୍କା ଲାଗ ଆଜ୍ଞା କି ପହିଲେ ତାନେ 50 ଡିଗ୍ରୀ ମାରିଲା ଏର କାରୁ ପାଞ୍ଚ ଗୁଠାର ବୁଢ଼ା ବୁଢ଼ୀ ତେଙ୍ଗାନାର କିନ୍ତୁ 40-45 ଯାକର ଏରକା ଚାର 44-45 50 ପାର ବଞ୍ଜା କାଲି ତ ହୁଦକି ଲାଗନ୍ ବୋଲିକିରି ବରଫ ବହୁତ ପିଘଲାରାଲି ଗ୍ଲୋବାଲ ୱାର୍ମିଂ କେ ଲାଗନ୍ ପିଘଲାରାଲି ଆର ପିଘଲାର କୁ ନିଦେନ ଆମୁ ମାନ ଆମୁ ମାଝକୁ ଏକା ସାଙ୍ଗେ କହ ସମୁଦ୍ରକେ ତାଙ୍କେ ତାଙ୍କେ ମାତ୍ରାବଦ ପାର୍ଦ ତାଙ୍କେ ସ୍ତରବଦ୍ଧ ଜଳପତନବଦ୍ଧ ପାର ବାରକୁନ୍ ଧୀରେ ଧୀରେ ଧୀରେ ଧୀରେ ବିପର୍ଯ୍ୟୟ ଆରମ୍ଭ ମାନ ଯେନ୍ଟା ବି କେତେ ଜାଗାରେ ଆରମ୍ଭ ମାଞ୍ଜିକିଛି ତାନେ ଏକାବଦ ଡୁବୁରିକିଛି ଏକା ଦିନରେ ମାଞ୍ଜିକିଛି ତାନେ ବହୁତ ଜାଗାରେ ତ ଇନ୍ନେ ବହୁତ ଜିନିଷ ଆସିଲେ ଆଉ ଅଣ୍ଟା ହୁନେ ତେଙ୍ଗନ୍ ଯେତିକି ଗରମ ମାନେ ରାଜସ୍ଥାନ ଏରିଆ
0: ଆଚ୍ଛା
1: ରାଜସ୍ଥାନ ଏରିଆ ହିଟ୍ ହୁନେ ଏତିକି ତାନେ ଇଂଲିଶ ତି ତେଙ୍କା ଯେ ଗରମ ମାନାଲି ତାପବଦ ଏତିକି ଉତ୍ତପ ମାନାଲି ଯେ ତାନେ ହୁସେନ ମାନୁ ମାସ ମାନାବାଲି ସରକାର ବହୁତ ଚେଷ୍ଟା କାମ ଇନ୍ଦିରା କେନାଲ ଅଣ୍ଟା ଇଣ୍ଡିଆ ଜାମାର୍ତିନ ବଡ଼କା କେନାଲ ଆସିଲି ଆସାନ ଅନ୍ଦର କିଛି ଆକୁ ସରକାର ବଢ଼ିଆ ଯୋଜନା ଅଣ୍ଟା କାମାଲି ନଦୀ ସଂଯୋଗୀକରଣ ଆର୍ ନଦୀ ସଂଯୋଗୀକରଣ ଯେନ୍ ବରଫ ଆସିଲି ପାକିସ୍ତାନ କାର୍ତ୍ତା ଯେତିକି ତାନେ ଡ୍ୟାମ୍ ଆସିଲି ଆର୍ ଚେକ ଡ୍ୟାମ୍ କାମିକିରି ଆର୍ ନୁ ଇନ୍ଦିରା ଡ୍ୟାମ୍ ନୁ ସଂଯୋଗ କାମ ତା ରାଜସ୍ଥାନ ନୁ ମାନୁ ମାସ ଇଦାଲି ଚାଷ ପହିଲେ ମା ମାନାଲି ଆକୁ ଚାଷ ବି ଆରମ୍ଭ ମାନ ଯାକେ ରାଦିନ ସରକାର ତାଙ୍କେ କାଟି ବହୁତ ଚେଷ୍ଟା କମାଲି କିନ୍ତୁ ଇଦା ଯୁଦ୍ଧ ଭିତ୍ତିକ ନାମେ କିତି ତିନ ଜାମା ହେଲାର ଯେତିକି ଦେଶ ତ ଜାମେ ନାମା ହେଲାର ଜାମ ଗୁତି

0: ଜମା ତାନେ ପୁରା ଯୁଦ୍ଧି ଭିତ୍ତିକି ଯଦି ଷ୍ଟାର୍ଟ କାମ ପରିବେଶ ନିୟନ୍ତ୍ରଣ କାମ ଗଲେ କାନ ତ ନିଶ୍ଚୟ ନିୟନ୍ତ୍ରଣ ମାନ ଆଉ ପରିବେଶ ବି ସୁଧର ନାମ ହିଁ ସ୍ୱାସ୍ଥ୍ୟ ରହ
1: ତାନିମିତ ଆମେ ଭିନ୍ ଭିନ୍ ଜାଗାକେ କେରକାଦାରେ ଏକା ତାର୍ଟା ପରିବେଶ ଏକା ନାଥିଲି ଏକାସାନ୍ ବାଗ୍ୟେ ବିଡ଼ାଲି ଏକାସାନ୍ ଯେ ବର୍ଷା କେତିନି କେତେ ମନାଲି ଇ ପ୍ରକାର କଥାନ୍ ଭିନ୍ ଇନ୍ ତେଙ୍ଗାଲକର ଆଜ୍ଞା ମାନଲା
0: ଆଜ୍ଞା
1: ହଁ ହେଲେ ନିମିତ ଛୋଟ ଏମିତି ଯେତେ ପଦାନୁ ରାଜକାର ଆଜ୍ଞା
0: ଆଜ୍ଞା
1: ପଦାନୁ ଭି ନିମ ନିମେ ଯେନ୍ ଗୋଟେ ପରିବେଶ ହାରବୁ ବାକଡ଼ିରେ ଯେନ୍ ରାଚା ଆସ୍ତା କଥା ନି ନିମେ ଟିକେ ନିଶ୍ଚିତ ଭାବେ ମନେ ର ଯଦି ବି ନିମ ମାନେ ବିଦେଶ ବି କେରକାଦାର
0: ଆଜ୍ଞା
1: ଆରୁ ଆକୁ ତ ସମ୍ବଲପୁର ନୁ ହିଁ ଆତଲଦା ଟାଉନ୍ ନୁ ଆତଲଦା ପଦ୍ମନ୍ତା ପରିବେଶ ଟାଉନ୍ ତା ପରିବେଶ ଆର୍ ଭିନ୍ ଭିନ୍ ଜାଗା ଯେନ୍ କେରକାଦାର ପରିବେଶ ଭିତରେ ତୁମେ ଏକା ନାଇଁ ଲାଗି ପଦ୍ମନ୍ତା ପରିବେଶ ଗେ କଥା ମନେ ଖାତିରି
0: ଇନ୍ନା ଭି ତାନେ ପଦ୍ମାସ୍ତ ପରିବେଶ ବହୁତ ବଢିଆ ଲାଗେ ଆଜ୍ଞା ପୁରା ଶୁଦ୍ଧ ପରିବେଶ ଆଉ ତାଙ୍କେ ପରିବେଶ କି ବଢିଆ ଲାଗେ ଆଲାର ଧୀରେ ଧୀରେ ଯେନ୍ ଟାଉନ୍ ଗୁଟସିପ ଗୁଟି ନୁ ଯେନ୍ ପାର୍କ ଗୁଟି କାମାନାର ମାନୁମାସ ତାନେ ପାର୍କିଂ ପାର୍କ କାମାନାର ତାନେ ହୁଦ୍ଗେ ଲାଗନ୍ ହୁଦାନ୍ ଗେ ହି କାମାନା ତମେ ମାନେ ଜଳପ୍ରପାତ ଚାହେ ଝରଣା କାମାନା ତାନେ ଟାଉନ୍ ଗୁଟି ନୁ ହୁଦାନ ପରିବେଶ କି ତାନେ ପରିବର୍ତ୍ତନ ଆଲାର କିନ୍ତୁ ବୁଝାବା ଗଲେ ଇନ୍ନା ସ୍ଥା ହାଦୁ ଗୁଟି ନେ ଆମ ତା ଏରକା ଦାତ କିନ୍ତୁ ନାମେ ହାଦୁ ଗୁଟି ନେଘେ ହାଦୁ ଭି ମାଲା ଏରୁ
1: ମାଲା ଏରୁ ରେକାନେ ଯୋଡୁବା ନା ରେକାନେ
0: ଝରଣା ଝରଣା ବର୍ଣ୍ଣ ଆକୁ ବି ତାଙ୍କ ଡିଫରେଣ୍ଟ ଜଣ ତାମା ବାଲାନ ତ ହୁନେ ନେନ ପାଦାସ ତିନ ଗୁଦ୍ରାପଡ଼ା ତିନ ଯେତେ କୁଧିଆଲ କାନ 1990 91 କି 87 88 ତିନ ତିନ କୁଧିଆରା ଗିଆ ଆରମ୍ଭ କାମ ଚିକାନ ତ ହୁବା କିନ ଭାଲୁ ଭୁଲା ଭି ରାଲିଆ ମାଦି ମହାଗେ ବାରାଲିଆ କିନ୍ତୁ ଆକୁନ ମାଦୁ ବି ଖାତରାଲି କିନ୍ତୁ ଭାଲୁ ଆଉ ମାଲା ଦିନ ଢଙ୍ଗ ଲାଗି ତ ନାମ ଗୁଟି ଦେଖାସାନ ତାନେ ଟିକେ ଅସୁବିଧା ଥିଲେ ଭାଲୁ ବି ଦରକାର ଆଥିଲେ ଜୀବଜନ୍ତୁ ବି ଦରକାର ଆଥିଲେ ଅଣ୍ଟା ଆଉ ଜିନିଷ ତେଙ୍ଗଞ୍ଚନ ଭାଲ ମଦରଞ୍ଚନ ବୁଲିକିରି ବଜ୍ରକାତା ତାଙ୍କ ନାମ ଏତି ଜାଣା ଖାତିଲି ବଜ୍ରକାତା ଇଦାନ ସରକାର ବହୁତ ତାଙ୍କେ ମିଆ ଷ୍ଟ୍ରଙ୍ଗ ଏକ୍ସନ ହୁଆଲି ଯେ ନେ ବଜ୍ରକାତ ମାନେ ପିଟର ଚାହେ ଇନ୍ଦିରି ବି କମର ଚାହେ ତାଙ୍ଗା ନେଲେ ତାମେ ମିଆ ଜେଲ୍ ବି ଦଣ୍ଡ ଚିଆନାର ଆଉ ପଇସା ବି ଦଣ୍ଡ ଚିଆନାର ବଜ୍ରକାତାବତ ପହିଲେ ବାଲେ ଆକୁ ଯେନ୍ ଘିଡ଼ି ଘିଡ଼ି ଚଡ଼ଚଡ଼ି ଯେନ୍ ମାନାଲି ଯେ ବହୁତ ଜୋର ମାନାଲି ମାନୁ ପହିଲେ ଆଲାର ଗୁଠି ତାନେ ମାନୁ ଗୁଠି ନୁ ରାଲିଆର ନେ ହାଲୁ ଧାରା କର ହେଲେ ଇନ୍ଦିର କାମର ହେଲେ ନାମେ ହେଲାର ବି ଜାମା ହେଲାର ପହିଲେ ତ ଆକୁ ଯନ୍ତ୍ରପାତି ଥି କାମାନାର ଗହଲା ଧାରା ପହିଲେ ତ ନାମ ଗୁଠି ତାନେ ଗହଲା ଥି ହେଲେ ଯେତେବେଳେ ଚେପୁ ଝୋଝୋ କି ଘଡ଼ଘଡ଼ି ଚଡ଼ ଚଡ଼ ମାନା ବେଲେ ଠୋଲ ମାନାଲିଆ କିନ୍ତୁ କେବେ ବି ତାନେ ଚଡ଼କ ମା ମାରାଲିଆ କିନ୍ତୁ ଆଜି ଡେଟ୍ ନୁ ତାନେ ମୁଖ୍ୟ କାରଣ ଯେତିକି ବି ତାନେ ଆକା ଦାନ ଇ ବଜ୍ରକାତାବତ ଧ୍ୱଂସ ମାନା କାଲି ଆଉ ଆଦିଗେ ଲେଖାନ ବଜ୍ରବତ ମାନାଲି ଆଉ ବଜ୍ରକାତା ତାଙ୍କେ ଏତିକି ତାକତ ଆତିଲି ଉଦାହରଣ ଭଗବାନ ଧର୍ମ ବେଲା ବି ଏତିକି ଅଣ୍ଟା କାମଚିକା ଚାର ଯେ ତାମେ ଶକ୍ତି ରାଚା ଯେ ତାଙ୍କେ ବଜ୍ରତି ତାନେ ତାନେ ଯେନ୍ ଚଡ଼କ ମାରାଲିଆ ଆଦାନ ଆବରଣ କାମା ହେବା ଡାଲିଆ ନାତକା ହେବା ଶୋଷଣ କାମା ହେବା ଡାଲିଆ ଆଦିଗେ ଲେଗାନ ବୋଲିକିରି ଏକାତାରେ ବିପର୍ଯ୍ୟୟ କି ତାନେ ଆଲାର ତାର ଏକରା ଚଡ଼କ ବୋଧ ମା ମାରାଲିଆ ଆଡ଼ପାପାଲି ନୁ ପହିଲେ ତାନେ ଚଡ଼କ ଜୋର ଚେପୁ ଦରକୁନ ବୁଡ଼ିଆ କି ତାନେ ଉଷାଙ୍ଗି ଅଣ୍ଟା ତାନେ ବାହାରି ଖେବଡ଼ା ଚାଲେ ତା ଲାଇଟିଂ ତାନେ ଘଡ଼ଘଡ଼ି ଚଡ଼ଚଡ଼ି ମାଞ୍ଚିକୁନ୍ କି ଲାଇଟିଂ ଯେନ୍ଟା ବାଲତ ତା ଆଦାନ ନାତକା ହେବା ଡାଲି ଆଉ ତାନେ ତାଙ୍କେ ବେଲେନ୍ସ କାମା ହେବା ଡାଲି ତା ନେଖିକି ଇନ୍ଦେରି ନୁକସାନ ମା ମାନାଲି ତ ଆକୁ ହୁ ବଜ୍ରକା ଦାବନ ଧୀରେ ଧୀରେ ଧୀରେ ଧୀରେ ତାଙ୍କେ ଆନି ପ୍ରଜାତି ବ ଧୀରେ ଧୀରେ ଧ୍ୱଂସ ଲୁପ୍ତ ମାନା କାଲି ଯେନ୍ଟା କି ତାନେ ଇ ସମସ୍ୟା ବୋଧ ଚଡ଼କ ସମସ୍ୟା ବୋଧ
1: ଲୁପ୍ତ ମାନାଲି ଯେ ନାମେ ଯେନ୍ ପ୍ରାକୃତିକ ପରିବେଶ ଆସିଲି ନାମେ ଯେନ୍ ହାରବୁ ବାକଡ଼ି ଆସିଲି ନାମେ ଜଙ୍ଗଲ ଆସିଲି ନାମେ ଯେନ୍ ହିସାବ ନୁ ପ୍ରକୃତି ନାମ ଚିସ୍କି ଆଦାନ ନାମ ମୂର୍ଖାତି ଆଦାନ ଧ୍ୱଂସ
0: ଧ୍ୱଂସ କାତେ କାଲତ
1: ଆଦି ଲୁପ୍ ମାନା କାଲି ଆର ଇ ପ୍ରକାର ତମେ ଯେନ୍ ଚେନ୍ ସିଷ୍ଟମ ନୁ ଯେନ୍ ପ୍ରଭାବ ଖାତରାଲି ନାମେ ମିଆଁ ହିଁ ଖାତରା
0: ନାମେ ଲୋକ ମିଆଁ ଜୀବ ମିଆଁ ହିଁ ଖାତରା
1: ହଁ ଆରଟା କଥା ଯେ ନାମ ତା ଯାହା ହେଲେ ବି ଆଳପା ନୁ ଉଠି ରାଲଦାତ ପଦା ନୁ ଉଠି ରାଲଦାତ ବୋଲିକିରି ନାମ ଯାହା ହେଲେ ବି ନାମେ ହାରବୁ ବାକଡ଼ି ନୁ ନାମ ନିର୍ଭର ନା ନାଲଦାତ ନାମେ ଆଡ଼ପାନଟା କାମ ଅତକା କାଙ୍କୁ ଖାଣ୍ଡେ ଅନ୍ଧ ଥରେ ଯି ଚାଲ ତ ଇ ଯେନ୍ ହାରବୁ ବାକଡ଼ି ନୁ ନାମ ନିର୍ଭର କମାଲ ଦାତ ଆଦିକେ ଦ୍ୱାରା ନାମେ ଯେନ୍ ଜଙ୍ଗଲ ସମ୍ପଦ ଯେନ୍ ଆତିଲି ଆଦତା ଫିର୍ ଟିକେ କମରା କାଲି ତ ଇ ବାବଦ ନୁ ଏନ୍ଦିର ତେଙ୍କର ଟିକେ
0: ଆକୁନ୍ତିନ ପହିଲେ ବେଶୀ ତାନେ ନାମ ଗୁଠି ତାନେ କାଙ୍କୁ ଖୁଡ଼ି ତାନେ ଯେତକି କାମାଲକାତ ଜାମା ପର୍ଯ୍ୟାବରଣ ତି ଅନ୍ଧରାଲକାତ ମା ସୁସ୍ତି କାଙ୍କୁତି ଜାମା ଜାଲେଡ଼ି ଲାଗେ କାଙ୍କୁ ଅନ୍ଧରାଲକାତ ଟୋଟାଲି ଆକୁନ୍ ତା ହାକରାଲି ଗ୍ୟାସ ହୁ ବାକି ତା ଇନ୍ଦିରି ମାରିଲା କିରୋସିନ ଟିକେ ହାକରାଲିଆ ମାରିଲା ହେଲେ ଜାଲେଡ଼ି ପୁରା କାଙ୍କୁ ପୁରା ବର୍ଷ ସାରା ତାନେ କାଙ୍କୁତି ବି ଫେର ବି ପର୍ଯ୍ୟାବରଣ କି ଏତିକି କ୍ଷତି ମା ମାନାଲିଆ
1: ନାମେ ବିକଳ୍ପ ବ୍ୟବସ୍ଥା ଆସିଲି ରନ୍ଧା
0: ଫେର ବି ତାନେ ହତକୁ ସମସ୍ୟା ବୋଧ ମାନାଲି
1: ଏନ୍ଦିର କି ପ୍ରକୃତିରେ ସମସ୍ୟା ମାନାଲି ବୋଲି ଭାବଦାର ନିମେ ଏନ୍ଦିର
0: ତେଙ୍ଗାଲାନ ଆଜ୍ଞା ଯେତ୍କି ହୁଦାନ ପହିଲେ ବି ତେଙ୍କା ଜିଗାନ ଆକୁଣ୍ଟେ ଯେତ୍କି ଅଣ୍ଡା ପରିବେଶ ତାନେ ଆତିଲି ପ୍ରକୃତି ଯେତେବେଳେ ଧର୍ମ ବେଲାୟ ଯେତେବେଳେ ଗଠନ କାମଚିକାନାର ତାନେ ଯେତ୍କି ମାନୁ ଦରକାର ଯେତ୍କି ଜଳ ଦରକାର ଯେତ୍କି ପରିମାଣରେ ଅକ୍ସିଜେନ୍ ଦରକାର ଅଙ୍ଗାରକାମ୍ଳ ଦରକାର ତାନେ ହୁତ୍କୁ ହି ଲେବୁଲ ଅଣ୍ଟା ତାନେ ଗଠନ କାମ କିଚା ଇଦାନ ପ୍ରକୃତି ଭଗବାନ ହିଁ ଗଠନ କାମଚିକାନାର ତା ହୁ ହିସାବତି ତାଙ୍କେ ବେଲେନ୍ସ ବୋଲ ନାମ ଇଆ ପଲାଲତ ଯେତ୍କି ମାନୁ ଦରକାର ହୁତ୍କୁ ହେଲେ ଅକ୍ସିଜେନ୍ ଚିଅ ହୁତ୍କୁ ଅକ୍ସିଜେନ୍ ମାନଲା ମାନୁ ଫ୍ୟାକ୍ଟ୍ରି ଗୋଟେ ଜୋକୁ ମନା କଲି ତାଙ୍କେ ଧୂଆଁ ପନା କଲି ୟା ଏସି ଚରାଲି ଏସି ତାନେ ଥଣ୍ଡା ଗିଲାନ ବଡ଼କା ବଡ଼କା ଏସି ଲଗାବାନାର ତମେ ଏସି ପହିଲେ ତା ନାମେ ଗୋଟେ ଆଲାର ତାନେ ପହିଲେ ମାସୁକେ କାମାଲକାତ ମାଲାଲି ନାମେ ତାନେ କୁଣ୍ଡୁ ମାଲାଲେ ଭୁସୁ ଟିକେ ମୁର୍କି କିରି କାଥି ଚିଆଲକାତ ଆଉ କାଥି ଚିକିରି ତାର ପଛେ ପାଟି କାମାଲକାତ ଆଉ ତାଙ୍କେ ମିଆଁ ଖପର ଚିଆଲକାତ ଆଉ ଖପର ବି ହାଜୁସ୍ତି ତାଙ୍କେ ଖପର ଗେ ତାନେ ପୁରା ଏସି ଲେଖା ମାନେ କୁଲର ଲେଖା ହାୱା ଚିଆଲିଆ ଗରମ ମା ଚିଆଲିଆ କିନ୍ତୁ ଆକୁଣ୍ଟା ଡେଟ୍ ନୁ ଇଗୁଡ଼ା ଗୁଠିତ ମାରିଲା ମାନ ନା ନିଜ ନିଜର ସଂସାଧନ ଗେ ଲାଗାନ ଧୀରେ ଧୀରେ ଜାମାର ସାନ ପଇସା ପତର ମାନାଲି ଜାମା ଏସି କୁଲର ଫ୍ୟାକ୍ଟ୍ରି ହିଟ ତାଙ୍କେ ବାରାଲି ତାଙ୍କେ ଗରମ ଉତ୍ତାପଦ ବରାଲି ଯେନ୍ଟା କି ତାନେ ଗ୍ଲୋବାଲ ୱାର୍ମିଂ ବୋଲି ବାରାଲି ଆଉ ଇଦାନ ଆମେ ପର୍ଯ୍ୟାବରଣ କରିଲେ ଜାମା କ୍ଷତି ଜାମାର୍ତି ନିବିଡ଼ା
1: ମୁଲିନଟା କଥା ଯଦି ଟେଙ୍ଗଥିଲେ ଇ ଯେନ୍ ପ୍ରକୃତିରେ ପ୍ରକୃତି ଯାହା ଚିଚକିଛି ଆପଣ ତାଙ୍କେ ହିସାବ ନୁ ନାମ ଯଦି ସଂରକ୍ଷିତ କାମ ହେଲେ ଇ ପ୍ରକୃତିକି ଯେନ୍ ପରିବେଶ ଠିକ୍ର ଆଉ ପରିବେଶ ଯଦି ଠିକ୍ ରହିଲେ ନାମ ବି ଠିକ୍
0: ସୁରକ୍ଷିତ ରଥ ସ୍ୱାସ୍ଥ୍ୟ ବି ଠିକ୍ ରଥ
1: ହେଲେ ବଢିଆ କଥା ମାନଯା ଯେ ଇ ଯେନ୍ ହାର୍ବୁ ହାର୍ବୁ ବନ ଯେନ୍ ମାନେ ଉଦୁଦିମିଆ ମୁରଖାଲନାର ଗୁଠି ଆଉ ହାର୍ବୁ ନୁ ଆଗଲି ନିମ୍ ଯେନ୍ ତେଙ୍ଗାଲକାର ଯେ ଭିନ୍ ଭିନ୍ ଯେନ୍ ଜୀବଜନ୍ତୁ ବି ଏଥରାଲି ଆକୁର ମାଲା ଏଥିରୁ ଆରୁ ହାର୍ବୁନ୍ତି ନାମ ଭିନ୍ ଭିନ୍ ଯେନ୍ ଫଲ ମୂଲ ଗୁଠି ବି ହାଖାଲକାତ ଆକୁନ୍ ଧୁମ୍ବାଲି ସ୍ତି ଆରମ୍ଭ କାମିକିରି ନାମେ ମାକା ପୁପୁତକ କା ନାମେ ମାକା ଆଥା ମାନ୍ନା କା ଇ ଯେନ୍ ତେଲା ଆଥା ମାନ୍ନା ଅଂସା ଭି ମାନ୍ନା କା ଖିଜିରି ମାନ୍ନା ଇ ଯେତେ ଜିନିଷ ବନାଇକିରି ବି ନାମେ ବ୍ୟବହାର ବି କାମାଲକାତ ଆକୁନ୍ ଧୀରେ ଧୀରେ ଆଦା ଧି ମାନ୍ଲା ହାକରୁ
0: ମାଲାକୁ ନିଶ୍ଚୟ ଆଜ୍ଞା ମନେ କାମ କାର୍ଯ୍ୟକାର ତେଙ୍ଗନ ବାଲକାନ ମକାପୁକୁ ଝୋଚା ଝକା ଝକା ପ୍ରୋଗ୍ରାମ ଧି ହୁ ତିନି ଷ୍ଟାର୍ଟ ମାନ କିଛି ମକା ପୁପୁ ମାନେ ସ୍ୱର୍ଗୀ ଗଛ ବାନାର ମକା ପୁପୁତି ନାମେ ବହୁତରେ ଜିନିଷଟି ମାନେ ତାଙ୍କେ ଫଲ ମାନି ଫଲବତ ବିଂସ୍ତା ଦି କିନ୍ତୁ କିଛି ଲୋକ ନାମ କୁଣା ଗୁଠିଆ ତାନେ ପହିଲେ ସ୍ଥିନ ହୁଦାନ ଚାହେ ଆଦିବାସୀ ସମାଜ ଇସୁ ଗଥରାଲ ଆଦାନ କାଟି ବାଲିଆର ଆଦାନ ତାନେ ଜାମ ମାନିକେ ଆଉ ଫିର ତାମେ ଗରମ କାମିକିରି ମାଣ୍ଡି ମାଣ୍ଡି ଆଢ଼ା ତିହାଲ ଶାଗ ଗୁଠି ନା ଆକୁନ ବି ତାନେ ବାନାର ପାଚ୍ୟ ପଚିରି ଯେ ତାନେ ହୁଦ୍ଗେ ଶାଗ ଯେନ୍ ଭିତର ହେଲେ କି ରାନ୍ଧାବାଡ଼ା କାମର ହେଲେ ତାଙ୍କେ ଶାଗ ଗେ ସ୍ୱାସ୍ଥ୍ୟ ପ୍ରତି ବହୁତ ବଢିଆ ରହେ
1: ଆଚ୍ଛା ଆଚ୍ଛା
0: ତ ହୁତି ସ୍ୱାସ୍ଥ୍ୟ ଭର ରହିଲା କିନ୍ତୁ ନା ମାକୁନ୍ ଜମା ତାନେ ଇ ଯେନ୍ ଜୈବିକ ବାଦାନ ରାସାୟନିକ ଇସୁଙ୍ଗୁଠି ତାନେ ସ୍ୱାର୍ଥ ଯେନ୍ ମାନାଲି ହୁ ଇସୁଙ୍ଗୁଠି ବ୍ୟବହାର କମାଲ ଯେନ୍ଟାକି ନା ଆମେ ଅସୁବିଧା ମାନାଲି ଦ୍ୱିତୀୟ ଜିନିଷ ମାନଯା ସ୍ୱର୍ଗୀ ଗେ ତାନେ ମାନୁବେ ତାନେ ଧୁମ୍ବାଲି ବାଲକର ଧୁମ୍ବାଲି ପୂଜା ନୁ ଲାଗିଲେ ଆମେ ପୂର୍ବପୁରୁଷ ତିନ ତାନେ ହୁଦାନ ପୂଜା କାମନା ଆକୁନ୍ ବି ତାନେ ତାଙ୍କେ ତାଙ୍କେ ଧୁମ୍ବାଲି ମାନା ତାନେ ପୂଜାବତ ସ୍ୱାର୍ଥ ମାଲା ସମ୍ପୂର୍ଣ୍ଣ ମାଲା ବୋଲି ବାନାର ଆଉ ତାନେ ତାଙ୍କେ ମକା ପୁପୁ ବନ ବେଞ୍ଜା ବୁଞ୍ଜୁନ ବି ପୂର୍ବ ଯୁକ୍ତ ଆମେ ସମାଜ ଇଦାନ ସୁରକ୍ଷିତ କାମାଗେ ଲାଗାନ ବହୁତ ଚେଷ୍ଟା କାମ କିଛି ଆଉ ପୂଜା କାମତେ କାମତେ ଅନ୍ଦର କିଛି ଆଉ କୁନାଉଣ୍ଟା ଜିନିଷ ତେଙ୍ଗନ୍ ଯେନ୍ତା ବାଡ଼ା ମାନୁ ଆଚା ପିପଲ ମାନୁ ଆଚା ନାମ ସୂର୍ଯ୍ୟ ବନ ତାନେ ପ୍ରତ୍ୟକ୍ଷ ଦେବତା ବନାର ସୂର୍ଯ୍ୟ ଦେବତା ବନ ପ୍ରତ୍ୟକ୍ଷ ଦେବତା ବନା ପ୍ରତ୍ୟକ୍ଷ ଦେବତା ତାର ପଛେ ଇନା କଲିଯୁଗ ଇଦା କଲିଯୁଗ ଦୁ ତାର ପଛେ ଦ୍ୱିତୀୟ ନୁ ତାନେ ବଜରଙ୍ଗବାଲି ବାନାର ଇନ୍ନା ଦେଟ ନୁ ବି ଇର୍ କେଭେ ତମେ ମରଣ ମାନିଲା ମାନ ସୂର୍ଯ୍ୟ ଦେବତା ଆଉ ବଜରଙ୍ଗବାଲି ଇ ନାମ ସୂର୍ଯ୍ୟ ଦେବତା ମାନେ ବେଲା ବେଲାବାଲା
1: ପୂର୍ବ
0: ଧରମ ବେଲାବାଲା ପୂର୍ବ ଯୁଗସ୍ତି ନେମ୍ ତାନେ ପୋଖରୀ ନୁ ଏମାଲ କାଦବା କେନ୍ ଆକୁନ୍ ତାନେ ଜମୁ ବାଥରୁମ୍ ନୁ ଏମାଲାତ ଏମେ ମା ବୁଆ ଶିଖାବାତ କା ଚାରିଜି ଆମ ଗାଡୁ ଅନ୍ଦର କିଏ ଆଉ ଆମ ନୁ ଟିକେ ଛିଛଣାର କିଏ ଆଉ ତାନେ ଭଗବାନ ବନ ଧର୍ମ ବେଲା ବନ ଝୁଆର କାମ କିଏ ବାଜିଲେ ତ ହୁ ବାକିନ ବି ତାନେ ଯାହା ହେଲେ ବି ପ୍ରଜାବଣ ସାନ୍ତରାଲିଆ ତୁଳସୀ ଗିଆ ମୋଚିଆଲକାତ ଆଉ ତାନେ ସାନ୍ତରାଲିଆ ସାନ୍ତରାଲିଆ ତ ଯେତିକି ହାନି ଗରମ ମାନାଲେ ହି ତାପମାତ୍ରା ବାଲେ ହୁତକୁ ମା ମାନାଲିଆ ଆଉ ଦ୍ୱିତୀୟ ଜିନିଷ ଚିଆଲେ ବାଡ଼ା ମାନୁ ଆଉ ପିପଲ ମାନୁ ମନ ପୂଜା କାମଲେ ଆକୁନ ବି ନାମ ପୂଜା କାମ କିନ୍ତୁ କିଛିଟା ତାନେ ଯେନ୍ ଆମେ ଆଧୁନିକ ଯୁଗ ତକ ହାତ ଗୁଠିଆର ଟିକେ ବାଲନାନାର ତା ଇ ଯୁଗ ବନ ଇଗାକେ ଖାତର ତାକି ବାଡ଼ା ମାନୁ ଆମେ ଆଉ ପିପଲ ମାନୁ ନାମେ କୁଣା ଗୁଠାତ ପୂର୍ବ ଯୁଗସ୍ତିନ ପ୍ରକୃତି ପୂଜକ ଆଉ ପ୍ରକୃତି କି ଲଗାନ ତମେ ଲଢାଇ ବି କମାନ ବହୁତ ତମେ ଜୀବନ ବି କେରକିଛି ଜଙ୍ଗଲ ଜମି बचावागे लगन बहुत चेष्टा काम के नामे आला रही इ जंगल जमीन संरक्षित के काम आगे लगन जिते नाम बड़का बड़का फैक्ट्री आलार बारचार ताने हीराकुद जिते डैम मान जा बहुत 48 कि 248 पद्दा ताने भगावाच कानर आर एक रायगिर आचार एमहे के सुरक्षा के आम आगे लगन एमहे आउट के ताने बफू।

0: ଆରୋ ଆମେ ଆମେ ହାଦୁରେନ୍ କି ଆମେ ଇ ଯେନ୍ ପୁନା ପିଢ଼ି ବନ୍ ବୁଝାବା ଆଙ୍ଗମ୍ ଯେ ଇ ଜଙ୍ଗଲ ଜମି ସୁରକ୍ଷା କାମ ଥିଲେ ହିଁ ରଦ୍ କିକି ଇ ଯେନ୍ ଆମେ ଆଦିବାସୀ ଗୁଠାରି ବେଶୀ ତାନେ ଅଧିକାଂଶ 60-80% ଜଙ୍ଗଲ ଜମି ସୁରକ୍ଷା କାମନାନୁ ବେଶୀ ତାନେ ଆମେ ଯୋଗଦାନ
1: ଆସିଲି ଶେଷେ ଇ ଯେନ୍ ଆମେ ଭାଇ ଭଉଣୀ ଗୁଠିଆର ମେନାନାର ମାକା ପୁପୁ ଝକା ଝକା ଇ ପରିବେଶ ସମ୍ପର୍କିତ ନାମେ ଯେନ୍ ପରିବେଶ ଗାନେ ପ୍ରକୃତି ଗାନେ ନାମେ ଯେନ୍ ସମ୍ପର୍କ ଆସିଲି କୁଣାର୍ଗେ ଇଦ୍ଗେ ନେଇକିରି ଏନ୍ଦେର ତେଙ୍ଗରି ଭାଇ ଭଉଣୀ ଗୁଠିଆରି
0: ଇ 5 ଜୁନ୍ ପରିବେଶ ଦିବସ ଆସିଲି ଇଦାନଟା ତାନେ ନାମେ ସରକାର ଚାହେ ଦୁନିଆ ପୁରା ୱାର୍ଲଡ଼ ଅଣ୍ଟା ଦେହ ଅଣ୍ଟା କାମ ଚିକାନା ତାକି ତାନେ ମନେ କାମ ଆଗେ ଲଗାନ ଇ ତାନେ ଇ ଯୁଗସ୍ଥା କୁକୁହା ଦ୍ୱାରା ପାଢା ଲେଖା ଯୁଗ ଇରେ ଦିମାଗ ବେଶୀ ଇ ତାନେ ସାଇନ୍ସ ମନ ବେଶୀ ବିଶ୍ୱାସ କାମନାର ପୂର୍ବ ଯୁଗ ତାନ ପନ୍ ଲେଖା ଜବ ତକ ମାର ସାଇନ୍ସ ମା ବାତାବର ତବ ତକ ବିଶ୍ୱାସ ମା କାମନାର ଏଷ୍ଟିଓ ଆମ ରୁଖି ବାଜକୁ ଯାଇକିରି ତାମ ବୁଝର ମାରିଲେ ମା ବୁଝର ନା ତ ଅନ୍ୟ କଥା ତାନେ ତ ଇ ଯୁଗନୁ ଜାମାରେ ଇ ପର୍ଯ୍ୟାବରଣ ବିଷୟ ଥି ଏସ୍କେ ସୁରକ୍ଷା ମାନ ଯୁଦ୍ଧ ଭିତ୍ତିକ ସରକାର ବି ଆଉ ନାମ ଘୁଠି ଥିବି ବୁଝାବା ଖାତ୍ର ଆଉ ତବ ଯେ ଯେତ୍କି ତାନେ 6-10 କୋଟି ଯେତ୍କି ମାନୁ ମାସ ଦରକାର ହତକୁ ଇଦା ଖାତ୍ର ତବ ଯାଇକିରି ଅକ୍ସିଜେନ୍ ହତକ ବିଷୟ ଥି ଉର୍ଖ ଆଉ ଚେପୁ ବି ଠିକ୍ ଟାଇମ୍ ଥି ମାନ ପାଇଁ ବି ମାନ ଆଉ ନାମ ଘୁଠି ସୁରକ୍ଷିତ ର ସ୍ୱାସ୍ଥ୍ୟ ବି ଠିକ୍ ରଥ ଆଉ ଇ ଦୁନିଆ ବି ସଂସାର ବନେକିରି ଚାଲର
1: ନିଶ୍ଚିତ ଭାବେ ତା ନାମ ଯେତିର ଆହ୍ନା କଥା ଆଉ ବାଡ଼ିଟି ଜିନିଷ ଯେ ନିମ୍ ଯାହା ତେଙ୍କାର ଯେ ସଚେତନ ନାମ ଯଦି ସଚେତନ ମାନତ ଆର କଥାପନ ଆହ ଯେ ଇଦାତ ନାମେ ଲାଗାନ ଜରୁରୀ ଦଉ ନାମେ ଭବିଷ୍ୟତ ପିଢ଼ିକେ ଲାଗାନ ପରିବେଶ ବୋଧ ଜରୁରୀ ଦଉ ହେଲେ ଯେ ନାମ ଇ ନାଲକୁବତ କାମାଙ୍ଗତ ହେଲେ ପରିବେଶର ଆଉ ପରିବେଶ ରାଜା ହେଲେ ପରିବେଶ ଯଦି ବାଞ୍ଚରା ହେଲେ ନାମେ ଜିଆଦି ବାଞ୍ଚର ନିମ୍ ଯାହା ତେଙ୍କାର ସୁରକ୍ଷିତ ଅଣ୍ଟା ନାମେ ଇ ସମାଜ ବୋଧ ଆଗଲି ଆଗଲି ଧନ୍ୟବାଦ ଇନ୍ନା ବାସ୍କାର ଆର ଇ ପରିବେଶ ଦିଏ ବହୁତ ପୁଅଥିଲି ଆର ଏକାନିକିରି ନାମ ପରିବେଶ ଏନୁ ରଥ ଆରୁ ପରିବେଶ ବନ ଇଆଗେ ଲାଗାନ ନାମେ ଏନ୍ଦିର କର୍ତ୍ତବ୍ୟ ଥିଲି ଆକାଥାନ ତେଙ୍କର ନିମାନ ଆକାଶବାଣୀ ତାର୍ତି ଅଶେଷ ଅଶେଷ ଧନ୍ୟବାଦ ଜୁହାର
0: ଜୁହାର ଆଜ୍ଞା ଜୁହାର ଆଜ୍ଞା
1: ହେଲେ ଆକୁନ୍ ଗୀତ ପଦୀ ମେନତ ଇ ଗୀତ ବନ ପାହାଡ଼କାନାର ତହସିଲ ଟପୋ ଆଉ ତମେ ସାଥୀ ଗୁଠିଆର

ପରବର୍ତ୍ତୀ ଗୀତଟିର କଥାଚିତ୍ର ଲୁଚକାଳି, କଣ୍ଠଦାନ କରିଛନ୍ତି ବାବୁସାନ ଏବଂ ତପୁ ମିଶ୍ର, ଗୀତିକାର ବାପୁ ଗୋସ୍ୱାମୀ, ସଙ୍ଗୀତ ଅମ୍ବୁ ସେଲବନ୍।

ଏଥର ଶେଷ ଶ୍ରାବଣ କଥାଚିତ୍ରର ଏହି ଗୀତଟି କଣ୍ଠଶିଳ୍ପୀ ବାଣୀ ଜୟରାମ, ଗୀତ ରଚନା ଶିବବ୍ରତ ଦାସ, ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ୍ SBIN00005।

0: ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ, 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଆରିସ୍ କୁମାରଙ୍କ କଣ୍ଠରେ ଚୁପ୍ ଚୁପ୍ ଚୋରି ଚୋରି କଥାଚିତ୍ରର ଏହି ଗୀତଟି। ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମର ଶେଷ ଗୀତଟି ଧନରେ ରଖିବୁ ଶପଥ ମୋର କଥାଚିତ୍ରର ଶାନ୍ତିରାଜ ଖୋସଲାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ଅଭିଜିତ ଏବଂ ନିବେଦିତା, ଗୀତ ରଚନା ଅରୁଣ ମନ୍ତ୍ରୀ।

0: ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ସମୟ ସନ୍ଧ୍ୟା ଅପରାହ୍ନ 4 ବାଜିବାକୁ ଯାଉଛି। ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
1: ଆକାଶବାଣୀ ସମ୍ବଲପୁର ଆଜି ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆସ୍ଠାନୁ ସାରା ଦେଶେ ହେଲା କାର୍ଯ୍ୟକାରୀ। ଦ୍ରବ୍ୟ ଆଉ ସେବାକର ଆଇନ ଅଧୀନ ଥି ଆପିଲେଟ୍ ଟ୍ରିବ୍ୟୁନାଲ୍ ଥି ଅପିଲ୍ ଦାଖଲ କରବାର ସମୟକେ ଆଇବା ମାସର 31 ତାରିଖ ତକ୍ ବଢ଼ାଲେ ସରକାର।

0: 2027 ମସିହା ଫେବୃଆରୀ ମାସ ନୁ ମୂଲ ହେବା ଦୁଇ ନମ୍ବର ଖେପ ଜନଗଣନା ଆସିଠାନୁ 15,000 ଲୋକକୁ ନେଇକରି 20 ଦିନିଆ ପ୍ରି ଟେଷ୍ଟ ମୂଲ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଆଇବା କାଲିଠାନୁ ମୂଲ ହେବା ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ବଲାଙ୍ଗୀର ତାଲଚେର ଯାଜପୁର ବାଲେଶ୍ୱର ବାରିପଦା ପୁରୀ ଆଉ କୋରାପୁଟ ମେଡିକାଲ କଲେଜ ପରିସରନ ନୂଆ ନର୍ସିଂ କଲେଜ ଖୋଲିବା ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ସମାଜର ଲୋକଙ୍କ ଲାଗି ଡାକ୍ତରମାନଙ୍କ ସେବା ଓ ତ୍ୟାଗକେ ସମ୍ମାନ ଜନେଇକରି ଆଜି ସାରା ଦେଶରେ ପାଳନ କରାଯାଉଛି ଜାତୀୟ ଡାକ୍ତରୀ ଦିବସ ଢେଙ୍କାନାଳ ଥିବାର ଆଇଆଇଏମ୍ସି 2026-27 ଶିକ୍ଷାବର୍ଷ ଲାଗି ଆଇବା 3 ତାରିଖ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଆକାଶବାଣୀ କାର୍ଯ୍ୟାଳୟ ସମ୍ଭଲପୁର ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ପରିସନ୍ନ ହେବା ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ଶିକ୍ଷାବିତ୍ମାନଙ୍କୁ ନେଇକରି ପଢ଼ା ବହିନେ ଥିବାର ଭୁଲ୍ମାନଙ୍କର ଚାଲିଛେ ତର୍ଜମା ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ନୂଆ ପଢ଼ା ବହି ଯୋଗାଇ ଦିଆଯିବ ବୋଲି କହିଲେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ ଓମ୍ସା ତରଫୁ ଡାକ୍ତରମାନଙ୍କର ଧର୍ମଘଟକେ ଆଖିଆଗାଡ଼େ ରଖିକରି ବୌଦ୍ଧ ଜିଲ୍ଲାରେ ଯେନ୍ତା ଲୋକକୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଆଉ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା ସେଥିଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋଟିଏ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ରାଇଜେ ଧାନଘିନା ସମୟକେ ଆଇବା ଶୁକ୍ରବାର ତକ ବଢ଼ାଯାଇଛି ବୋଲି କହିଲେ ଖାଦ୍ୟ ଯୋଗାଣ ଆଉ ଘାଉଟି କଲ୍ୟାଣ ମନ୍ତ୍ରୀ ପୁରୀ ରଥଯାତ୍ରାଥି ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଆଉ ସୁରକ୍ଷିତ ଦର୍ଶନ ସହିତ ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଲେ ପୁରୀ ଜିଲ୍ଲାପାଳ ଆଉ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର ଝାରସୁଗୁଡ଼ା ସୁନ୍ଦରଗଡ଼ ଜିଲ୍ଲା ନ ଅତି ଜବର ବର୍ଷା ହେବା ବୋଲି ସତର୍କ ସୂଚନା ଜାରି ଏଛିନିର ମୁଖ୍ୟ ଖବର ଇନ ଶେଷ ହେଲା ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲ୍ହୋ 5 ବଜେ
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ
2: ଶୁଣନ୍ତୁ ଏକ ବିଶେଷ ସୂଚନା ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ ଠିକଣା ଶିକ୍ଷାଗତ ଯୋଗ୍ୟତା ବୟସ ଜାତି ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 ଆଇଏଫ୍ଏସ୍ସି କୋଡ୍ SBIN00005 9ରେ ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣିଥରେ କହି ରଖୁଛୁ 1086175257 ଆଇଏଫ୍ଏସ୍ସି କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ
3: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ମାନସ ରଞ୍ଜନ ମିଶ୍ର, ବୈଷୟିକ ସହଯୋଗିତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଏବଂ ଆଶିଷ କୁମାର ସାହୁ।

ବହୁତ ବହୁତ ଧନ୍ୟବାଦ ଆଜ୍ଞା, ସମସ୍ତଙ୍କୁ ଡେଡିକେଟ୍ କରିଦେମା, ଆଉ ସୁନ୍ଦର ଗୀତଟେ ବାଛିଛନ୍, ସେ ଗୀତଟା ଶୁଣମା ଆଜ୍ଞା। ଆମକୁ ଫୋନ୍ କରିଥିଲେ ସେଥିଲାଗି ବହୁତ ବହୁତ ଧନ୍ୟବାଦ, ନମସ୍କାର ଆଜ୍ଞା।

0: ଯୁଗଲ କୁମାର ସାହୁ, କରମ ଖାନି ସାହୁ, ଚୈତନ୍ୟ ପୁତ୍ର ସେବାରାମ ମେହେର, ରାଧାକାନ୍ତ ଭୋଇ, ଭକ୍ତ ଚରଣ ଭୋଇ, ଅଶ୍ୱିନୀ ସାହୁ, ନାରାୟଣ ପ୍ରଧାନ, ମୁରଲୀ ମେହେର, ଲକ୍ଷ୍ମୀ ନାରାୟଣ ବାଗ, ଚିତ୍ରସେନ ସବର, ମନୋଜ ପଟେଲ, ନାଗୁ ପାତ୍ର, ନାରାୟଣ ମେହେର, ହରେଶ ପରୁଆ, ପଞ୍ଚାନନ୍ଦ ପଞ୍ଚବିହାର, ଯଶବନ୍ତ ପାଇ, ଆନନ୍ଦ ମେହେର, ସୈନ୍ୟ ପ୍ରଭାକର, ଦୀକ୍ଷା ଗୋପାଳ, ଲିଙ୍ଗରାଜ ପ୍ରଶାନ୍ତ, ରୋହିଣୀ ମେହେର, ଆରୁ ନିରାକାର ରଣାର ମୁନା ପଣ୍ଡା, ଆର୍ ଆପଣଙ୍କୁ ବି
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା। ମୋତେ ବି ଡେଡିକେଟ୍ କରିଥିଲେ, ଯାହା ଯାହାକେ ଡେଡିକେଟ୍ କଲେ ସମସ୍ତଙ୍କୁ ଡେଡିକେଟ୍ କରିଦେମା। ଆଉ ତାର୍ ସାଙ୍ଗେ ଯେନ୍ ଯେନ୍ ମାନେ ଶୁଣୁଛନ୍ ସମସ୍ତଙ୍କୁ ଡେଡିକେଟ୍ କରିଦେଇକିରି ଶୁନ୍ମା ତତେ ମୋ ରାଣର ଏଇ ଗୀତଟା। ଆଜ୍ଞା ନମସ୍କାର, ଆଜ୍ଞା ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ନମସ୍କାର, ଆକାଶବାଣୀ ସମ୍ବଲପୁର ହେଲୋ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜ୍ଞା ମିଶ୍ର ବାବୁ, ଆପଣଙ୍କୁ ବହୁତ ବହୁତ ବହୁତ ସ୍ୱାଗତ ଆଜ୍ଞା ଆଜିର କାର୍ଯ୍ୟକ୍ରମ। କେନ୍ତା ଅଛ?
1: ମୋର ଜୀବନ ବି ଆଜି ବହୁତ ଖୁସି ଲାଗିଲା ଆଜ୍ଞା, ଆସିଗଲେ ଆପଣଙ୍କ କଥା ଲାଗିଲେ ବହୁତ ମଜା ଲାଗ୍ସି।
0: ଯାହା ବି ହଉ ଆଜ୍ଞା, ମାନେ ସେଥିଲାଗି କହିଲି ପରେ ବହୁତ ବହୁତ ସ୍ୱାଗତ। ଆପଣ ସବୁବେଳେ ଚିନ୍ତା କରୁଛନ୍, ଚେଷ୍ଟା କରୁଥିସନ୍ କଥା ହେମା କଥା ହେମା ବୋଲିକିରି, କଥା ହେଇ ନାଇଁ ହୁଏ ଆର ଆଜି ଗୋଟେ ସୁଯୋଗ ମିଳିଗଲା କି ବୋଲେ ବଡ଼ା ଖୁସି ଟେ ଲାଗଲା ଆଜ୍ଞା।
1: ଆଜ୍ଞା ବହୁତ ଖୁସି ଲାଗଲା ଆଜ୍ଞା, ଆପଣଙ୍କୁ ସବୁବେଳେ ଖୋଜୁଥିଲୁ ଆଜ୍ଞା, ମନେ ମନେ କାହିଁ କାହିଁ ପଲାସନ ଲି କି ଜାନେ।
0: ନାଇଁ ଆଜ୍ଞା, ଆପଣଙ୍କର ମନ ଭିତରେ ଥିସି ହେ ତରାପୁଟିଆ କେନ କୁନାନ ଜାଗାଟେ କରିକିରି ବସିଥିସି ଆଜ୍ଞା, କାହିଁ ନାଇଁ ଯେ ବୋଲେ କୋନ ଆଜି କେନ ଗୀତ ଶୁଣମା କହୁନ
1: ଆଜ୍ଞା। ମମତା ଫିଲ୍ମର ରେ ମିତ ଆ ସଂଗାତ ଏଇଟା ମିଲବା,
0: ଚେଷ୍ଟା କରମା ଆଜ୍ଞା ଖୋଜବାର ଲାଗି। ଆଉ କେନା କେନା ଚାଲିଛି ଆପଣଙ୍କର କୀର୍ତ୍ତନ ଫିର୍ତ୍ତନ କେନ୍ତା ଚାଲିଛି କହୁନ ଟିକେ।
1: ଠିକ ଚାଲିଛି ଆଜ୍ଞା, ଏଇଟା ଆମର ତିନ ଦିନ ଗୋଟେ ଚଣ୍ଡୀ ପାଠ ଥିଲା, ଏଇଟା ସତେ ସତେ ସନ୍ତ୍ରୀଶ ଏଇଟା ଝାସୁଆନେ ଥିଲା, ଏଇଟା କରିକିରି ଏଇଟା ଆସୁନ ଆଉ ଏଇଟା ଫେର ଆଜି ଗୋଟେ ବାହାଘର କରିଯିବାର ଅଛି, ଏଇଟା 12 ବଜେ ବାହାରମୁ।
0: ବାହାଘର କରିଯିବି ଏଇଟା?
1: ହଁ କରିଯିବି।
0: ମାନେ ପିଲା ଘର ଆଡୁ କି ଟୁକେଲ ଘର ଆଡୁ?
1: ପିଲା ଘର ଆଜ୍ଞା, ଏଇଟା ଆମର 65 କିଲୋମିଟର ଇନେ ସେ ସବ ଜାଗା ଆଖି ଆଜ୍ଞା କରୁ।
0: ମାନେ ଇଆଡେ ପିଲା ବିହା ବେଲେ ବରାତ ନାଚି ଡେଗି କରି ପହଞ୍ଚିଲା ବେଲେ 4 ବାଜିବ, ବିହା ସରିଲା ବେଲେ 8 ବାଜିବ।
1: ମାନେ ଆମକେ ତ ନେଇଯିବି ଆଜ୍ଞା, ସେନେ ସେନେ ବସେଇ ଦେବେ, ସେଟା ସେ ନଚା ଡେଗା କରବେ। ଆଉ ସେ ଆଜିକାଲି ବିହା ସେ ଯେତେବେଳେ 6-7 ବଜେ ବାବନ ଜଲ୍ଦି କର।
0: ମାନେ ଇଆଡେ ନଚା ଡେଗା କମ ନାଇଁ ହୁଏ, କିନ୍ତୁ ସିଆଡେ ବିହାଟା ସର୍ଟକଟ ସାରିଦେ ବୋଲି। ଏଇଟା ଗୋଟେ ଆଜିକାଲି ନୂଆ ଯୁଗ ଆଜ୍ଞା, ଜେନ୍ଜି ଜମାନା ଚାଲିଲା ନ, ସମସ୍ତଙ୍କର ଚିନ୍ତାଧାରା ଅଲଗା ହେଲାନ। ଆଉ ଆଗ କାଣା ହଉଥିଲା କି ପହିଲା ତା ମାନେ ପୁରୋହିତ କେ ନେଇକିରି ତାର ଗୋଟେ ବ୍ୟବସ୍ଥା କରୁଥିଲେ, ଇହାଦିନେ କେନ୍ତି କିରି ଡିଜେ ବାଜବା ଆର କେନ୍ତି କିରି ମାନେ ବ୍ୟାଣ୍ଡ ବାଜବା ତାର ଚିନ୍ତା ପହିଲା ଏନେ ଗା
1: ପୁରା ଆଜ୍ଞା, ସେତିକି ବେଶୀ କରିଛେ ଆଜ୍ଞା।
0: ହଁ
1: ସତ କଥା କହୁଛେ, ବାମନ କେ ଦକିଆ ଦେବାର ଲାଗି ବି ବହୁତ ଇଏ ଏତିକି ନେଇ ଯିବ
0: ଡେଡିକେଟ କରମା ଗୀତ ଆଜ୍ଞା କୁନ
1: ଆଜ୍ଞା ଆପଣଙ୍କୁ ପହିଲା ଆଜ୍ଞା, ଆପଣ ପହିଲା ମାନେ ଆଜି ଫିର ଆସିଲେ, ସେଥିଲାଗି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ବହୁତ ବହୁତ ଧନ୍ୟବାଦ ଆଜ୍ଞା ମତେ ଡେଡିକେଟ କଲେ ବୋଲିକିରି।
1: ଆଉ ତାପରେ ମୋର ମାମୁ ଗୋଟେ ଅଛନ୍ ସୁବନ ସାହୁ, ଇଟା ସବୁ ଆଜ୍ଞା ଆପଣ ମାନଙ୍କର ଦାନ ଆଜ୍ଞା। ଦେଖୁନ ଆକାଶବାଣୀ ଗୋଟେ ଏନ୍ତା ମାଧ୍ୟମ ଅଛି ଆଜ୍ଞା, ଯେ ଗୋଟେ ଆମକୁ ଗୋଟେ ସମ୍ପର୍କ ତ ବହୁତ ବାନ୍ଧିଛି ଆଜ୍ଞା। ମୁଁ ଏତିକି ବରଷ ଆପଣ ସେ କଥା ଲାଗିଲି ଆଜ୍ଞା, କେବେ ବି ଏନ୍ କରି, କିନ୍ତୁ ମୋର ମାମୁ ଯେନ୍ ସୁବନ ସାହୁ କହୁଛେ ପହଣ୍ଡି ବିଜେପୁର, ତାପରେ କେନ୍ କେନ୍ ନମ୍ବର ପାଇକରି ମତେ କଣ୍ଟାକ୍ଟ କରିକରି ଫେର୍ ଏନ୍ତା ରିଲେସନ ହେଲା ଯେ ମୋର ଗୋଟେ ଏନ୍ତା ମାମୁ ଲାଗବେ ତାଙ୍କର ଗାଁର, ବୋଲେ ମୁଇଁ ତମକେ ମାମୁ କହିବି କହିଲି, ଆଉ ସେ ତାପରେ ସେଟା ଗ୍ରହଣ ବି କଲା, ବାକି ଆମ ସମ୍ପର୍କ ବି ବହୁତ ବଢିଆ ଅଛି।
0: ନାଇଁ ବାକି ମଜା ଜିନିଷ ଗୋଟେ ଆଜ୍ଞା, ଆମର ସବୁ ଶ୍ରୋତାଙ୍କର ମାମୁ ହେଇଗଲେ ନ ଆପଣ ଯେ ଖାଲି ସୁବଲ ଭାଇ ନାଇଁ
1: ମାନେ ବି ଅଛନ୍ ସୁବଲ ସାହୁ ପହଣ୍ଡି ବିଜେପୁର ସେଟା ମୋର ମାମୁଆନ, ତାପରେ ହେଇଗଲେ ଉପେନ୍ଦ୍ର ସୁନା, ଏନ ହେଇଗଲେ ଆମର ଗୋବିନ୍ଦ ମେହେର ବାନହର, ଚିତ୍ରସେନ ସବର ଜଗନ୍ନାଥପୁର, ତାପରେ କରମସାନି ସାହୁ ଚିରଙ୍ଗାମୁନି ବିଜେପୁର, ତାପରେ ନାଗୁ ପାତ୍ର କଲାହାଣ୍ଡି, ପଙ୍କଜ ମିଶ୍ର ଜୟପୁର, ପରମାନନ୍ଦ କିଷାନ କେନ୍ଦୁଡିହି, ଭକ୍ତଚରଣ ବୋହି କେନ୍ଦୁଘାଟି, ତାପରେ ମୁରଲୀ ପ୍ରସାଦ କର, ଏଇଟା ଗୋଟେ ମୋର ଦାଦାନ ମୋର ଶ୍ୱଶୁରଘର ଗାଁର, ଆଜ୍ଞା ମୁରଲୀ ମେହର ବରଡୋଲ, ତାପରେ ଆସିଗଲେ ରାଧାକାନ୍ତ ଭୋଇ ଜାଲପାଲି ବିଜେପୁର, ଏଇଟା ମୋର ଭାଇ ଲୋକନାଥ ସାହୁ ଭାଲୁବାହାଲ ବିଜେପୁର, ସସ୍ମିତା ସାହୁ ବନପାଲି, ତାପରେ ମୁଇଁ ବିହାରୀଲାଲ ଭୋଇ ବଲାଙ୍ଗୀର, ତାପରେ ମୋର ମିସେସ କେ ଛାଡି ଦଉଛେ ଦୀପାଞ୍ଜଳି ମିଶ୍ର, ସ୍ୱର୍ଣ୍ଣ ପ୍ରଭାକର କଣ୍ଟାପାଲି, ହରେଶ ପରୁଆ, ଆଉ ଯେତିକି ବି ଶ୍ରୋତା ସମସ୍ତଙ୍କୁ ଟିକେ ଡେଡିକେଟ କରିଦେବି ଆଜ୍ଞା। ଆଉ ଆପଣଙ୍କ ସହ କଥା ଲାଗି ବହୁତ ବହୁତ ଧନ୍ୟବାଦ ହେଲା, ସମସ୍ତଙ୍କର ଚଲା ପଥରେ ପୁଷ୍ପ ବୃଷ୍ଟି ହଉ ଆଜ୍ଞା, ଭଗବାନ ସମସ୍ତଙ୍କର ଧନ ଜନ ଗୋପଲକ୍ଷ୍ମୀ ଉତ୍ତର ବୃଦ୍ଧି କରନ୍ତୁ ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ, କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ଶ୍ରୋତାଙ୍କୁ ଆଶୀର୍ବାଦ ଟିକେ ଟିକେ ଦେଇଦେଲେ, ସମ୍କିର ମିଳେ ସବୁ ନିଜେ ନିଜେ ଟିକେ ଟିକେ ଅରୁଆ ଚାଉଳ ଜିଟି ହେଇଦେବାର କଥା ନେଇକି
1: ଆଜ୍ଞା।
0: সমস্ত আমি যে সুন্দর আপনার মনাসি দেলে না, যেতে সুন্দর ভাল পাইবাটা দেলে না, যেন সুন্দর আশীর্বাদ করেদেলে না, সমস্ত মঙ্গল হবা। আর আপনার ফোন করে বহুত বহুত ধন্যবাদ, শুনবো আজ্ঞা আপনার পছন্দর গীতটা। আজ্ঞা
1: ঠিক আছে, ধন্যবাদ
0: ধন্যবাদ আজ্ঞা, নমস্কার।

0: ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ କେ।
1: ନମସ୍କାର ଆଜ୍ଞା,
0: କେନ୍ତା ଅଛନ୍ ଆଜ୍ଞା?
1: ଭଲ ଅଛୁ।
0: ଆଉ କୋନ୍ କେନ୍ତା କେନ୍ତା ଅଛନ୍? ଆପଣଙ୍କର ପରିଚୟଟା ଆମର ଶ୍ରୋତା ମାନଙ୍କୁ ଟିକେ ଜଣେଇ ଦମା।
1: ପ୍ରଶାନ୍ତ କୁମାର ଖମାରୀ କହୁଛି ଆଜ୍ଞା।
0: ପ୍ରଶାନ୍ତ ବାବୁ କେନ୍ତା ଅଛନ୍?
1: ଭଲ ଅଛୁ ଆଜ୍ଞା। ଆଜି ତ ରାତିରେ 3:30 ବଜେରୁ ଜୋର ଯେନ୍ତା ପ୍ରବଳ ବର୍ଷନ ହେନ୍ତା ବର୍ଷା ଆମର ଇନୁ।
0: ଯାହା ହଉ ଆଜ୍ଞା, ମାନେ ଥଣ୍ଡାଟା ଫାଟବା, ଆମର ଭଲ ଲାଗବା, ଗରମଟା କମବା, ମାଟିର
1: କାଲି ସନ୍ଧ୍ୟାରେ ଯେତିକି ଗରମ ହଉଥିଲା ଆଜି ବର୍ଷାଟା ବହୁତ। 4 ବଜେ ନୁ ଅନର୍ ଗଲ 3:30 ରୁ 5:30 ତ 2 ଘଣ୍ଟା ପୁରା ପ୍ରବଳ ବର୍ଷା, ଇହାଦେ କମ କମ ହଉଛେ
0: ଆଜ୍ଞା। ଯାହା ବି ହଉ ମାନେ ଗୋଟେ ମାଟିର ବାସ୍ନାଟେ ଆସୁଥିବା ବଢିଆ ଲାଗୁଥିବ ଆଜ୍ଞା।
1: ମାଟି ଆର କେନ ଅଛି ଆମର ଗାଁ ନୁ ଆଜ୍ଞା, ସବୁଆଡେ ତ କଂକ୍ରିଟ ହେଇଗଲାନ।
0: ସବୁ ସିମେଣ୍ଟ ହେଲେ ବି ଆଜ୍ଞା ପାଖେ ଆଗେ ଯେ ଟିକେ ରହୁଛେ, ମ୍ୟାଟ ନାଇଁ ଥିବା କେ ତାର ତ ବାସ୍ନା
1: ଯେନ୍ତା ଖପର ସେନ୍ତା ହଉଛି
0: ଆଜ୍ଞା। ଆଜ୍ଞା ଆଜ କେନ୍ ଗୀତ ଶୁଣମା ଆଜ୍ଞା?
1: ଆଜି ଦେବ ମନ୍ଦ ମହାନ୍ତିର ଗୋଟେ ଗୀତ ଦେବେ।
0: ଆଚ୍ଛା
1: ଯାଅ ଦିଅ ମେଲାଣି ନଜା ସଜନୀ ଗୀତଟା।
0: ଆଜ୍ଞା ଠିକ ଅଛେ ଶୁନମା। ବେଲେ ମାନେ ଗାଁ ସାରା ସବୁଆଡେ କଂକ୍ରିଟ ହେଇଗଲାନ କେ? ରାସ୍ତା ଘାଟ ତ ସବୁ କଂକ୍ରିଟ ହେଇଯାଇଥିବା, ଘର ଦ୍ୱାର ତ ସବୁ ହେଇଗଲାନ ଆଉ
1: ସବୁ ଘର। ହଁ ସବୁ ଘର, ଆମର ଗାଁରେ ଗୋଟେ ପ୍ରୋବ୍ଲେମ ଥିଲା ଯେନ୍ତା କି ସଲ୍ଭ ହେଇଛେ, ଯେ ପ୍ରତି ବର୍ଷ ଘରପୋଡ଼ି ହଉଥିଲା।
0: ହଁ
1: କିନ୍ତୁ ସବୁ ପକ୍କା ଘର କଂକ୍ରିଟ ହେଇଗଲେ ଆଉ ସେ ଜିନିଷଟା କମିଗଲା ପୁରା।
0: ନା ହେଟା ବି ସତ କଥା ଆଜ୍ଞା। ଆଉ ପକ୍କା ଘର ହେଲା ବେଲକେ କାଣା କି ମାନେ ଲୋକଙ୍କର ଲାଗି ସେଫ୍ଟି ବି ରହିସି, ସବୁ ସୁବିଧା ବି ଆଏ। ହେଲେ ବି ତା ବାକି ଗୁଟେ ଆଜ୍ଞା, ବାକି ଗୁଟେ ଜିନିଷ ଆଜ୍ଞା, ଯେ ନାଗର ମାଟି ଘରେ ଯେନ୍ତା ଛୁଆ ଛୁଏ ଛୁଇଁ ମାଟି ଲିପି କରି ଘରଟାକେ ଯେନ୍ତା ସୁନ୍ଦର କରୁଥିଲେ,
1: ଆମର କିନ୍ତୁ 2 ବଖରା ମାଟି ଘର ଅଛେ ଆଜ୍ଞା।
0: ବଢିଆ ଭାଗ୍ୟବାନ ନା ଆଜ୍ଞା। ମାନେ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ଆଜିକାଲି ଘଟଲାନ ଆଜ୍ଞା, ଲୋକ ତାମାନେ ବାହାରକେ ସେ ଆମର କ୍ୟାମ୍ପ ହାଉସ୍ ମାନକେ ରହି ଯାଉଛନ୍, ସେନୁ ମାଟି ଘରେ ରହିବାର ଲାଗି ବହୁତ ଉତ୍ସାହ ହଉଛନ୍, ଖୁସି ଲାଗୁଛେ ସେଟା। ଆଉ ଆମେ ଯେ ଏକ୍ଜିଷ୍ଟ ଆରମ୍ଭ ନୁ ମାଟି ଘରେ ରହି ଆଉଥିଲା ସେ ଜିନିଷ ଆମେ ନିଜେ ଭୁଲି ଯାଉଛୁ। ଆଉ କେନ୍ ଗୀତଟା କହିଲେ ଆଜ୍ଞା ବନ୍ଧୁ ମହାନ୍ତିର? ଆଜ୍ଞା ଠିକ ଅଛେ, ନଜା ସଜଣୀ ଶୁନମା। ଆଉ କାକାକେ ଡେଡିକେଟ୍ କର୍ମା ଆଜ୍ଞା?
1: ଏଇଟା ସ୍ପେଶାଲ କର୍ମା, ଆମର ଯାଇଥିଲି ସକାଳୁ ବୁଲି ଗଲେ ଆମର ଗୋପାଳ ଜୟ ଗୋପାଳ ବେହେରା ଏଇ ଗୀତଟା କର୍ମା କର୍ବ ବୋଲିଥିଲେ।
0: ଆଚ୍ଛା ବୋଲେ ଲାଗିଗଲା ବୋଲୁ?
1: ହଁ ଲାଗିଗଲା ବୋଲେ ତାହା। ଆଉ ଆମର ମ୍ୟାଡ଼ାମ୍ ଅଛନ୍ତି ପୁଷ୍ପାଞ୍ଜଳି ଖମାରୀ
0: ଆଜ୍ଞା,
1: ଓ ଅଭିଳାଷ ଅଭିଜିତ, ଆଉ ଆମର ପଟେଲ ପାନ ଦୋକାନର ଯେତିକି ଶ୍ରୋତା ଅଛନ୍ତି, ଯୁଗନ ପଟେଲ, ଜିତେନ୍ଦ୍ର ପଟେଲ, ଗୋବିନ୍ଦ ପଟେଲ, ଆଉ ସ୍ପେଶାଲି ସ୍ୱର୍ଣ୍ଣ ପ୍ରଭାକର କେ କର୍ମା
0: ଚେଷ୍ଟା କରୁଛନ୍ ଆଜ୍ଞା, ନାଇଁ ଲାଗବାର କାଁ କର୍ମା କହୁନ।
1: ଆଉ ଆମର ଗୋଲକ ପ୍ରଧାନ
0: ଆଜ୍ଞା,
1: ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ଦୋଳଗୋବିନ୍ଦ ମିଶ୍ର ଆଜ୍ଞା, ଆମର ସୁବଲ ସାହୁ
0: ଆଜ୍ଞା,
1: ତାପରେ ଆମର ଅଛନ୍ତି ପଞ୍ଚାନନ ପଞ୍ଚ ବିହାର, ରବୀନ୍ଦ୍ରନାଥ ମେହର, ରୋହିଣୀ ମେହର, ତାପରେ ସତ୍ୟଭାମା ମେହର, ଲିଙ୍ଗରାଜ ମେହର, ଉପେନ୍ଦ୍ର ସୁନା, ଏସବୁ ଡେଲିଗେଟ୍ କର୍ମା
0: ଆଜ୍ଞା।
1: ଅଛନ୍ ଭାଇ ଭାଉଜ ଅଛନ୍ କମିଲା ସେଠ ଆଉ ରାମଚନ୍ଦ୍ର ସେଠ, ସବୁକୁ ଡେଲିଗେଟ୍ କରିଦେମା
0: ଆଜ୍ଞା। ଠିକ ଅଛେ,
1: ପାସରି ହେଇଗଲା ବି ସବୁକୁ
0: ଆଜ୍ଞା, ଯେତିକି ଲୋକ ଶୁଣୁଛନ୍ ସମସ୍ତଙ୍କୁ ଡେଡିକେଟ୍ କରିଦେମା, ଯାହାର ନାଁ ଧରଲା ତାଙ୍କୁ ବି
1: ସ୍ପେଶିଆଲ ଡେଲିଗେଟ୍, ଆମର ଟେକ୍ନିକାଲ ଟିମ୍ ଯେନ୍ ଅଛନ୍ ତାହାକୁ
0: ଆଜ୍ଞା। ଠିକ ଅଛେ, ଆମର ଟେକ୍ନିକାଲ ଟିମ୍ରେ ଆଜି ଆମର ସାଙ୍ଗେ ଅଛନ୍ ପ୍ରକାଶ ଚନ୍ଦ୍ର ଛତ୍ରୀ ଆଉ ଆଶିଷ କୁମାର ସାହୁ ଆଜ୍ଞା, ତାଙ୍କୁ ବି ଡେଡିକେଟ୍ କରିଦେମା ଆଜ୍ଞା ଆଜ୍ଞା ଆଜ୍ଞା। ତ ସେମାନଙ୍କୁ ବି ଡେଡିକେଟ୍ କରିକିରି ସବୁ ଶ୍ରୋତାମାନଙ୍କୁ ଡେଡିକେଟ୍ କରିଦେମା। ଆଉ ଶୁନମା ଆଜ୍ଞା ନଜା ସଜନୀ ଗୀତଟା।
1: ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା, ଜୁହାର।

0: ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା ଉପେନ ବାବୁ, କେନ୍ତା ଅଛନ୍?
1: ବଢିଆ ଅଛି ଆଜ୍ଞା, ପୁରା ଖୁସି।
0: ପାନ୍ ପୁନା ପଡ଼ିଛେ ଆଜ୍ଞା,
1: ବର୍ଷା ହଉଛି ଆଜ୍ଞା, ରାତି ହେଲା।
0: ଯା ହଉ ଯା ବି ହଉ, ବାକି ପରିଚୟଟା ନୁହେଁ କହୁ ଯେ କହିଦେମୁ ଆଜ୍ଞା। ମୁଇଁ ତ
1: କଥା
0: ଆଜ୍ଞା ଆଜ୍ଞା, ନାଇଁ ଏଟା ମୁଇଁ ତ କହିଦେଲି ଉପେନ ବାବୁ ବୋଲିଦେଲି ଯେ, ବାକି ଆମ ଶ୍ରୋତା ମାନେ ଆଜ୍ଞା ଆଜ୍ଞା ଠିକ୍ ହେ ବେଲେ, ଯାହା ବି ଆପଣଙ୍କର ଟିକେ ଚିନ୍ତା ଥିଲା ପାନ୍ ପୁଗା କେନ୍ତା ହେବା ବୋଲିକିରି, ମହାପୁରୁଷ ସେଟା ଶୁଣିଲେ ଆଜ୍ଞା ଆପଣଙ୍କର ଚିନ୍ତାଟା। ହଁ ଆଜ୍ଞା, ବର୍ଷା ଟିକେ ହେବା ବେଲେ କେନ ଚାଷ ଟିକେ ପାଇମା, ଆଉ ପଲାଘାରି ବ୍ୟବସ୍ଥା କଲେନ କି କେନ୍ତା? କେନ୍ ଧାନ ପକେଇଛନ୍? ଯମୁନା ପକେଇଛନ୍, ଯମୁନାଟା ବଡ଼ ଧାନ ନାଇଁ କେ? ପାଖାପାଖି ଏକଡ଼େ ଦି କେତେ ଆମର ବିହନ ଲାଗ୍ସି ଆଜ୍ଞା? କୋଡ଼ିଏ ପଚିଶ ଏକଡ଼େ ହେଇଯାଇସି ନି? ଠିକ୍ ହେ, ଆଉ କେତେ ଦିନ ପଲ୍ହା ରଖିକିରି ତାରପରେ ସେଟାକେ ଯୋଗାଯୋଗ ବ୍ୟବସ୍ଥା କରସନ୍? ଚେଷ୍ଟା କର୍ମା, ବର୍ଷା ହେଲା କେନ୍ ଆଡ଼କେ ଯିବେ ବୋଲୁ ନାଇଁ କେ? ଆଉ କେନ୍ତା କେନ୍ତା ଚାଲିଛେ କହୁନ୍? ବାକି ସବୁ ଠିକ୍ ଠାକ୍ ଚାଲିଛେ? ମାନେ ଇଆଡ଼େ ସମସ୍ତଙ୍କର ଚେଷ୍ଟା ଚାଲିଛେ, ସିଆଡ଼େ ପାଗ ଇଏ ଅଛେ ବୋଲେ ନେଇକେ ନମ୍ବର ଠିକ୍ ସେ ଲାଗି ନାଇଁ ପାରବାର ଏନ୍ତା ଅବସ୍ଥା ହଉଛେ ଆଉ। ଆଉ କଣ କେନ୍ତା ଚାଲିଛେ ବାକି ବେଲେ? ପଲ୍ହା କେତେ ଏକର ଲାଗି ରହିଲେନ? କେତେ ଏକର ଲାଗି? ଆଜ୍ଞା, ନାଇଁ ଏଇଟା କେନାଲ ପାଇଁ ତ 15 ତାରିଖ ଆଡ଼କେ ହବା କାଇଯେ। ନାଇଁ ମାନେ ପଲ୍ହା କେତେ ପକେଇଛନ୍ ବୋଲଛନ୍? ଠିକ୍ ଅଛେ ଆଜ୍ଞା, ଆଉ ଗୀତଟା ଶୁନ୍ମା, କାକାକେ ଡେଡିକେଟ୍ କର୍ମା କୁନ୍? ସମସ୍ତଙ୍କୁ ଡେଡିକେଟ୍ କରିଦେମା ଆଜ୍ଞା, ଯେତିକି ଲୋକର ନାଁ ସୋର ପଡ଼ିଲା ସମସ୍ତଙ୍କୁ ଡେଡିକେଟ୍ କରିଦେମା। ଆଜ୍ଞା ଆଜ୍ଞା, ଯାହା ବି ହଉ ଯେନ୍ ମାନଙ୍କର ନାଁ ଡେଡିକେଟ୍ କଲା କଲା ଆଜ୍ଞା, ଯେନ୍ ମାନେ ନାୟକ ନାଁ ସୋର କରି ନାଇଁ ପାରିଲା ସେମାନଙ୍କୁ ବି ଡେଡିକେଟ୍ କରିଦେମା ଆଜ୍ଞା। ଠିକ୍ ଅଛି ଆଜ୍ଞା, ଆମକୁ ଫୋନ୍ କଲେ ଧନ୍ୟବାଦ, ଆପଣଙ୍କର ପସନ୍ଦର ଗୀତଟା ଶୁଣିବେ ଆଜ୍ଞା। ନମସ୍କାର ଆଜ୍ଞା, ନମସ୍କାର।

0: हेलो।
1: जय सीताराम आज्ञा। जय सीताराम आज्ञा।
0: जय सीताराम आज्ञा। मेहराव केन्दा अच
1: भल अजा आज्ञा। रवींद्रनाथ मेहर
0: आज्ञा आज्ञा
1: कलाकटा भेड़न ब्लक बरगढ़ जिला नु कहू आज्ञा।
0: आज्ञा आपण को नाम नो परिचयटा होचे जय सीताराम आज्ञा।
1: आज्ञा आज्ञा आज्ञा।
0: आ केन्दा अच आज्ञा दीपा केन्दा अच।
1: भल अजे आज्ञा। 3 बजे रु बर्षा लागी जे जे एकी बेल तक नाय माने नाय छरवार के बरसु जे आज्ञा।
0: ଆଜ୍ଞା ବହୁତ ବଢିଆ ହେ ସିଆଡ଼େ ମାନେ ଏଇଟା ଭେଡ଼ାନ ବ୍ଲକ ନ ଖାଲି ବର୍ଷା ହଉଛେ ବାଗିର ଲାଗୁଛେ ବରଗଡ଼ ଜିଲ୍ଲା। ହଁ ଆଜ୍ଞା ଯେ ଫେର କାଲକେ ଫେର ଗୁଲଗୁଲା ବା ଆଜ୍ଞା ମହାପ୍ରଭୁ ତ ଅଣସର ଘରକେ ଗଲେ ନ। ଯାହା ବି ହଉ ପାଣି ଟିକେ ପଡିଗଲା ଯେ ଚାଷର କାମ ତୁର୍ତ୍ତି ହେଇପାରବା ହେଟା ଗୋଟେ ବଡ କଥା। ଆଜ୍ଞା ଆଜ୍ଞା ଭାଗ୍ୟବାନ ଆଜ୍ଞା ଯାଇ ପାରୁଛନ୍ ବଡ କଥା ହେ
1: ମାନେ। ଆଜି ଶୁଣମା ତକୋଇ ଫିଲ୍ମର ଗୀତଟି ଶୁଣମା ଆଉ ଟିକେ ଜଲ୍ଦି ଜଲ୍ଦି ବ୍ୟାରିକେଡ୍ କରିଦେସି ଆଜ୍ଞା।
0: ହଁ ଆଜ୍ଞା କହୁ।
1: ଆମର ଅମିତ ପ୍ରସାଦ ଲୁହା, ମହେଶ୍ୱର ସେଠ, ଆନନ୍ଦ ମେହେର, ନାଗୁ ପାତ୍ର, ରଶ୍ମି ରଞ୍ଜନ ମେଣ୍ଡିଲି, ଲକ୍ଷ୍ମୀନାରାୟଣ ବାଗ, ଚିତ୍ରସେନ ସବର, ସ୍ୱର୍ଣ୍ଣପ୍ରଭା କର, ଉପେନ୍ଦ୍ର ସୁନା, ପଞ୍ଚାନନ ପଞ୍ଜବିହାର, ସେବାରାମ ମେହର, ମୁରଲୀ ମେହର, ଦେବରାଜ ମେହର, ଯଶବନ୍ତ ପାଇ, ମୁରଲୀ ପ୍ରସାଦ କର, ଆଉ ହରେଶ ପରୁଆ, ଆପଣ ମୁଇଁ ମୋର ନାତି ନାତିନୀ ମାନେ ସବୁ ଶୁଣମା ଆଜ୍ଞା।
0: ଆଜ୍ଞା ଆଜ୍ଞା ସମସ୍ତଙ୍କୁ ମିଶେଇକିରି ଶୁଣମା। ଯାହା ବି ହଉ ଏତିକି ଲୋକ ନାଁ ସୋର କରିପାରୁଛନ୍ ବଡ କଥା ଆଜ୍ଞା। ମାନେ ସେଟା ବଡ କଥା ହେ ଯେ ସମସ୍ତେ ମିଶିକିରି ଅଛନ୍ ସେଟା ବଡ କଥା ଆଜ୍ଞା। ନିହାତି ଭାବେ ମାନେ ରେଡିଓଟା ଗୋଟେ ସମ୍ପର୍କଟେ ସୃଷ୍ଟି କରିଦେଇଛି ସେଟା ଗୋଟେ ବଡ ଜିନିଷ ହେ। ଏହା ଦିନେ ଆମର ସେ ଗୋବିନ୍ଦ ଆଜ୍ଞା ବି ଫୋନ କରିଥିଲେ ସେ ବୋଲେ ଆଜ୍ଞା ସକିରର ମାମୁ ହେଇଗଲି ନ ମୁଇ ବୋଲିକିରି। ଯାହା ବି ହଉ ମାନେ ସମସ୍ତେ ସମସ୍ତଙ୍କର ସାଙ୍ଗେ ମିଶିକିରି ଅଛନ୍ ବୋଲେ ସେ।
1: ଆଜ୍ଞା

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମ। ହ୍ୟାଲୋ, ଅନୁରୋଧ କି? ଆଜ୍ଞା
1: ନମସ୍କାର। ଆଜ୍ଞା
0: ନମସ୍କାର। ଆଜ୍ଞା
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବରମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ।
0: ନାରାୟଣ ବାବୁ, ଆପଣଙ୍କୁ ସୁସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ। କେମିତି ଅଛନ୍ତି?
1: ଧନ୍ୟବାଦ ଆଜ୍ଞା, ବହୁତ ବଢିଆ ଅଛି। ଗାଁ ପଟେ ଆମର ତ ବର୍ଷା ହେଉଛି ବର୍ତ୍ତମାନ, ଭଲ ଅଛି। ଆପଣ ଭଲ ଅଛନ୍ତି?
0: ଆଜ୍ଞା ଏକଦମ ବଢିଆ ଅଛି। ତାହେଲେ ତ ବର୍ଷା ଆସିଲା ମାନେ ଆପଣଙ୍କର ବେପାର କେମିତି କରିବା ଏବେ?
1: ଆଇସ୍କ୍ରିମ୍ ବେପାର ଆଣିକି ବନ୍ଦ ରହିବ, ତାପରେ ମୋର କପଡ଼ା ବେପାର କରେ ମୁଁ।
0: ଆଚ୍ଛା,
1: ଆମର ସବୁ ଲୁଗାପଟା, ଶାଢୀ ଶାଢ଼ୀ, ବ୍ଲାଉଜ, ଛୋଟ ପିଲାଙ୍କ ଡ୍ରେସ।
2: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ଆକାଶବାଣୀ ସମ୍ବଲପୁର ଷ୍ଟୁଡିଓ ଘଡ଼ିରେ ସମୟ ସନ୍ଧ୍ୟା 5:00 ବାଜିବାକୁ ଯାଉଛି। ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
3: ଆକାଶବାଣୀ ସମ୍ବଲପୁର ଆଜିର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ସମର୍ପଣ, ସାଧୁତା ଆଉ ନୈତିକ ମୂଲ୍ୟବୋଧ କ୍ଷେତ୍ରଥି ଉତ୍କର୍ଷ ହାସଲ କରବାର୍କେ ଆଉ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରବାର୍ ଦିଗେ କାମ କରବାର୍କେ ଯୁବପିଢ଼ିକେ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଆମର ଦେଶର ସ୍ୱଚ୍ଛ ଶାସନ ବ୍ୟବସ୍ଥା ଆଉ ନାଗରିକମାନଙ୍କୁ ସଶକ୍ତ କରବାର୍ ସହିତ ଦେଶର ସାମଗ୍ରିକ ବିକାଶକେ ବହୁତ ଆଗ୍କେ ନେଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଦେଶେ ଆଇଷ୍ଠାନୁ କାର୍ଯ୍ୟକାରୀ ହେଲା ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଆଇନ। ଜନସ୍ୱାସ୍ଥ୍ୟର ସୁରକ୍ଷା ଆଉ ଡାକ୍ତରମାନଙ୍କର ଉତ୍ସର୍ଗୀକୃତ ସେବାକେ ସମ୍ମାନ ଜନାଇକରି ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଦେଶେ କାର୍ଯ୍ୟକାରୀ ହୋଇଥିବା ଜିଏସ୍ଟି ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକେ ସୁଦୃଢ଼ କରବାର ସହିତ ଟିକସ କ୍ଷେତ୍ରଟି ସ୍ୱଚ୍ଛତା ଆଉ ଅର୍ଥନୈତିକ ଅଭିବୃଦ୍ଧିକେ କରିଛେ ତ୍ୱରାନ୍ୱିତ। କୃଷିକ୍ଷେତ୍ରଟି ଜଳ ପରିଚାଳନାକେ ଅତ୍କା ଉନ୍ନତ କରବାର ସହିତ ଦେଶଯାକ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପ

ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜଣୀ ଭଜନ ଶୁଣୁଥିଲେ, ପରିବେଷଣ କଲେ କେଦାର ସୁନାନୀ ଏବଂ ସାଥୀମାନେ। ସାଥୀ ହେଲେ ନୀଳମଣି ନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

ଗରିମା କହିବାର ତାତ୍ପର୍ଯ୍ୟ କ'ଣ ଶ୍ରୋତା ବନ୍ଧୁ? ବୃକ୍ଷ ବିନା ଜୀବନ ଅସମ୍ଭବ। ବୃକ୍ଷକୁ ଆମେ ଦେବତା ଭାବେ ପୂଜା କରୁ। ଦେଖିବାକୁ ଗଲେ ଶ୍ରୋତାବନ୍ଧୁ, ବନରୁ ହିଁ ତ ଆମର ଜୀବନ ଆରମ୍ଭ ହୋଇଥିଲା। ତେବେ ଆପଣମାନେ ନିଶ୍ଚିତ ଭାବରେ ଭାବୁଥିବେ, ମୁଁ ଆଜି ହଠାତ୍ ପରିବେଶ, ସମାଜ ଏବଂ ବନ ଉପରେ କ'ଣ ପାଇଁ କଥାବାର୍ତ୍ତା କରୁଛି। ଆଜ୍ଞା ହଁ, ଆଜି ହେଉଛି ଜୁଲାଇ ମାସର 1 ତାରିଖ। ଆଜିଠାରୁ ହିଁ ସାରା ଭାରତବର୍ଷରେ ଆରମ୍ଭ ହୋଇଛି ବନ ମହୋତ୍ସବର ସପ୍ତାହ। ଏହା ଏକ ସାଧାରଣ ପାଳନ ଉତ୍ସବ ନୁହେଁ, ବରଂ ପ୍ରକୃତି ମାତାକୁ ଆମର କୃତଜ୍ଞତା ଜ୍ଞାପନ କରିବାର ସୁବର୍ଣ୍ଣ ସୁଯୋଗ। ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜୁଲାଇ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଏହି ସପ୍ତାହକୁ ବହୁତ ଉତ୍ସାହର ସହ ପାଳନ କରାଯାଏ। ତେବେ ଶ୍ରୋତାବନ୍ଧୁ, ଜୁଲାଇ ମାସର ପ୍ରଥମ ସପ୍ତାହକୁ ବାଛିବାର ମୁଖ୍ୟ କାରଣ ହେଉଛି ଆମର ପାଣିପାଗ। ଜୁଲାଇ ମାସ ବେଳକୁ ଭାରତର ପ୍ରାୟ ସବୁ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। ମାଟିରେ ଭରପୁର ଆର୍ଦ୍ରତା ଭରି ରହିଥାଏ। ତେବେ ଏହି ସମୟରେ ଯଦି ଆମେ ଛୋଟିଆ ଚାରା ଗଛଟିଏ ଲଗାଇବା, ତେବେ ତାର ଚେର ସହଜରେ ମାଟିକୁ ଧରିପାରେ ଏବଂ ବିନା କୌଣସି ଅସୁବିଧାରେ ଗଛଟି ବଞ୍ଚିଥାଏ। ପ୍ରକୃତି ନିଜେ ସେହି ସମୟରେ ଗଛକୁ ବଢ଼ାଇବାର ଦାୟିତ୍ୱ ନେଇଥାଏ। ତାହେଲେ ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଜାଣିବା ବନ ମହୋତ୍ସବ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବା ଲକ୍ଷ୍ୟ କ'ଣ। ଆଜିର ଆଧୁନିକ ଯୁଗରେ ଆମ ମନୁଷ୍ୟମାନଙ୍କର ଚାହିଦା ଧୀରେ ଧୀରେ ବୃଦ୍ଧି ପାଉଛି। ଆମେ ବିକାଶ ନାମରେ ଘର, ଚୌଡ଼ା ରାସ୍ତା ଏବଂ ନାନା କଳକାରଖାନା ପ୍ରସ୍ତୁତ କରୁଛୁ। ଏହା କରିବାକୁ ଯାଇ ଆମର ବଡ଼ ବନ୍ଧୁ ବୃକ୍ଷକୁ ହିଁ ନିର୍ଦ୍ଦୟ ଭାବେ କାଟି ଚାଲିଛୁ, ଯାହାର ଫଳସ୍ୱରୂପ ଆଜି ଖରା, ହିଟ୍ୱେଭ୍ ଏବଂ ଅଦିନିଆ ବର୍ଷାର ସାମ୍ନା କରୁଛୁ। ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ପାଣିପାଗର ସନ୍ତୁଳନ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଏହା ବ୍ୟତୀତ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଆମେ ଯେଉଁ ଅଙ୍ଗାରକାମ୍ଳ ବା ଅନ୍ୟ ବିଷାକ୍ତ ପରିବେଶକୁ ଛାଡ଼ୁଛୁ, ବୃକ୍ଷ ସେହି ବିଷାକ୍ତ ବାୟୁକୁ ନିଜେ ପିଇ ଅମୃତ ସମାନ ଅମ୍ଳଜାନ ଦେଉଛି। ବୃକ୍ଷ ବାୟୁ ସଫା କରିବା ସହ ମାଟିକ୍ଷୟ ରୋକିବା, ବର୍ଷା କରିବା, ବନ୍ୟଜନ୍ତୁମାନଙ୍କୁ ଆଶ୍ରୟ ଦେବାରେ ସବୁଠାରୁ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଆମ ଓଡ଼ିଶା ଭଳି ରାଜ୍ୟରେ ଯେଉଁଠି ପ୍ରତିବର୍ଷ ବାତ୍ୟା ଆସେ, ସେଠାରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ହେନ୍ତାଳ ବଣ କିମ୍ବା ଝାଉଁ ବଣ ଏକ ବିରାଟ ପ୍ରାଚୀର ଭଳି ପବନ ପ୍ରକୋପରୁ ରକ୍ଷା କରେ, ଏକଥା ତ ଆମେ ସମସ୍ତେ ଜାଣିଛୁ। ଏଣୁ ଆମେ ସମସ୍ତେ ବୃକ୍ଷର ମହତ୍ୱ ବୁଝି ବନ ମହୋତ୍ସବ ସପ୍ତାହର ପାଳନ କରିବା ଉଚିତ। ଆମେ ସଚେତନ ହେବା ଏବଂ ସମାଜରେ ସଚେତନତା ବୃଦ୍ଧି କରିବା, ଆମ ସହିତ ଆମର ଆଗାମୀ ପିଢ଼ିକୁ ଏକ ସୁସ୍ଥ, ସୁନ୍ଦର ଓ ମଜବୁତ ପୃଥିବୀ ଗଠନ କରିବାରେ ସହାୟକ କରିବା। ଯଦି ସବୁଜ ସୁନ୍ଦର ହୋଇବ ବନାନୀ, ତେବେ ହସି ଉଠିବ ଆମର ଧରଣୀ। ଆସନ୍ତୁ ଶ୍ରୋତାବନ୍ଧୁ, ସୋନୁ ନିଗମ ଓ ଶ୍ରେୟା ଘୋଷାଲଙ୍କ ଦ୍ୱୈତ କଣ୍ଠରେ ଶୁଣିବା ଏକ ଗୀତ। କଥାଚିତ୍ର ମେ ହୁନା, ସଙ୍ଗୀତ ଅନୁ ମଲ୍ଲିକ, ଗୀତ ରଚନା ଜାଭେଦ ଅଖ୍ତର।

ଆଶା କରୁଛି ଶ୍ରୋତାବନ୍ଧୁ ଗୀତଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ଆଜି ଜୁଲାଇ ମାସର 1 ତାରିଖ। କ୍ୟାଲେଣ୍ଡରରେ ଥିଲା ବୋଲି ଏହା ଏକ ସାଧାରଣ ଦିନ ଲାଗିପାରେ, କିନ୍ତୁ ଆଜି ହେଉଛି ନ୍ୟାସନାଲ୍ ଡକ୍ଟର୍ସ ଡେ, ଅର୍ଥାତ୍ ଜାତୀୟ ଡାକ୍ତର ଦିବସ। ଆଜି ମୁଁ ଆପଣଙ୍କୁ ଏପରି ଜଣେ ମହାପୁରୁଷଙ୍କ କାହାଣୀ କହିବି, ଯାହାଙ୍କ ଜନ୍ମ ଏବଂ ତିରୋଧାନ ଦିବସ ଏହି ଜୁଲାଇ 1 ତାରିଖରେ ହିଁ ପଡ଼ିଥାଏ। ସେ ଏକ ଡାକ୍ତର ବ୍ୟତୀତ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ନେତା ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ। ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ 1882 ଜୁଲାଇ ମାସ 1 ତାରିଖ ଦିନ ପାଟଣା ନିକଟସ୍ଥ ବାଙ୍କିପୁର ନାମକ ଏକ ସ୍ଥାନରେ ହୋଇଥିଲା। ତାଙ୍କ ପିଲାଦିନ ବହୁତ ସାଧାରଣ ଥିଲା। ତାଙ୍କର ପାଠପଢ଼ା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଡାକ୍ତରୀ ପାଠପଢ଼ା ପାଇଁ ସେ ଇଂଲଣ୍ଡ ଯାଇଥିଲେ। ସେଠାରେ ସେ ଏକାସାଙ୍ଗରେ MRCP, FRCS ଭଳି 2 କଠିନ ଡିଗ୍ରୀ ମାତ୍ର 2 ବର୍ଷ 3 ମାସ ଭିତରେ ଶେଷ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଥିଲେ। କିନ୍ତୁ ଏତେ ଡିଗ୍ରୀ ହାସଲ କରିବା ସତ୍ତ୍ୱେ ସୁଯୋଗ ଓ ବିଳାସପୂର୍ଣ୍ଣ ଜୀବନ ଥାଇ ମଧ୍ୟ ସେ ସବୁକିଛି ତ୍ୟାଗ କରି ନିଜ ଦେଶକୁ ଫେରିଆସିଲେ। ଡାକ୍ତର ରାୟ କେବଳ ଜଣେ ରୋଗ ଭଲ କରୁଥିବା ଡକ୍ଟର ନଥିଲେ, ସେ ସମାଜକୁ ମଧ୍ୟ ସୁସ୍ଥ କରିବାକୁ ଚାହୁଁଥିଲେ। ସେ ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ବଡ଼ ବଡ଼ ଡାକ୍ତରଖାନା ଏବଂ ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ। ଯାଦବପୁର TV ହସ୍ପିଟାଲ, ଚିତ୍ତରଞ୍ଜନ ସେବା ସଦନ, କମଳା ନେହେରୁ ମେମୋରିଆଲ ହସ୍ପିଟାଲ ଆଦି ତାଙ୍କର ଅବଦାନ। ସେ ଆହୁରି ମଧ୍ୟ ପଶ୍ଚିମବଙ୍ଗଠାରେ ମୁଖ୍ୟମନ୍ତ୍ରୀ ଭାବେ ଅନେକ ନୂତନ ସହର ଯଥା ଦୁର୍ଗାପୁର, କଲ୍ୟାଣୀ ଏବଂ ଅଶୋକନଗର ସୃଷ୍ଟି କରି ପଶ୍ଚିମବଙ୍ଗର ଉନ୍ନତି କରିଥିଲେ। ତାଙ୍କର ଏହି ନିଃସ୍ୱାର୍ଥପର ସେବା ଏବଂ ଅତୁଳନୀୟ ଅବଦାନ ପାଇଁ 1961 ଫେବୃଆରୀ ମାସ 4 ତାରିଖରେ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ଉପାଧିରେ ସମ୍ମାନିତ କରିଥିଲେ। ଏହା ସବୁଠାରୁ ଆଶ୍ଚର୍ଯ୍ୟର କଥା, ନିଜ ଜୀବନର ଠିକ୍ 80 ବର୍ଷ ପୂରଣ କରିବା ପରେ ସେହି ସମ୍ମାନ ତାରିଖ ଅର୍ଥାତ୍ 1962 ଜୁଲାଇ 1 ତାରିଖରେ ହିଁ ତାଙ୍କର ଶେଷ ନିଶ୍ୱାସ ସେ ତ୍ୟାଗ କରିଥିଲେ। ଜନ୍ମ ଏବଂ ମୃତ୍ୟୁର ଏହି ଅଦ୍ଭୁତ ସଂଯୋଗ ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଥାଏ। ଆଜି ଯେତେବେଳେ ଆମେ ଡାକ୍ତର ଦିବସ ପାଳନ କରୁଛୁ, ଆମେ କେବଳ ବିସି ରୟଙ୍କୁ ମନେ ପକାଉ ନାହୁଁ, ବରଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଦେଶରେ ଦିନରାତି ଏକ କରି ରୋଗୀଙ୍କ ସେବା କରୁଥିବା ପ୍ରତ୍ୟେକ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସମ୍ମାନ ଜଣାଉଛୁ। କାରଣ ଡାକ୍ତରମାନେ ଭଗବାନ ନୁହନ୍ତି ସତ, କିନ୍ତୁ ଭଗବାନଙ୍କ ଏକ ସୁନ୍ଦର ସ୍ୱରୂପ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ଗୀତ। କଣ୍ଠଶିଳ୍ପୀ ଉଦ୍ଭବ, ମନୋହର ସେଟ୍ଟି, ଇଶାନ, ଶ୍ୱେତା ପଣ୍ଡିତ, ସୋନାଲି ଭତୱାଡକର, ପ୍ରୀତା ମଜୁମଦାର, କଥାଚିତ୍ର ମହବତେ, ସଙ୍ଗୀତ ଯତୀନ ଲଲିତ, ଗୀତ ରଚନା ଆନନ୍ଦ ବକ୍ସି।

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଇଁ ନିଯୁକ୍ତି ସୂଚନା। ଏହି ସୂଚନାଟି ହିମାଚଳ ପ୍ରଦେଶର ବେଦବ୍ୟାସ କ୍ୟାମ୍ପସ, ଉତ୍ତରପ୍ରଦେଶର ଦେବପ୍ରୟାଗଠାରେ ଥିବା ରଘୁନାଥ କୀର୍ତ୍ତି କ୍ୟାମ୍ପସ ଏବଂ ତ୍ରିପୁରାର ଅଗରତାଲାରେ ଥିବା ଏକଲବ୍ୟ କ୍ୟାମ୍ପସ ପାଇଁ ନିଯୁକ୍ତି ସୂଚନା। ଆସୋସିଏଟ୍ ପ୍ରଫେସର ଯାହାଙ୍କର ବେତନ ସ୍ତର 13A, ଆସିଷ୍ଟାଣ୍ଟ ପ୍ରଫେସର, ଲାଇବ୍ରେରିଆନ୍ ଏବଂ ଶାରୀରିକ ଶିକ୍ଷା ପାଇଁ ତଥା ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ପାଇଁ ବେତନ ସ୍ତର 10 ରହିଛି। ସମୁଦାୟ ଖାଲି ପଦ ସଂଖ୍ୟା 90 ରହିଛି। ତେଣୁ ଆମର ସବିଶେଷ ସୂଚନା ପାଇଁ curec.samarth.ac.in କିମ୍ବା www.sanskrit.nic.inରେ ସୂଚନା ପାଇପାରିବେ। ତେବେ ଶ୍ରୋତାବନ୍ଧୁ, ଏହା ତ ଥିଲା କିଛି ଆପଣମାନେ ଜାଣିବା ପାଇଁ ଆଜିର ନିଯୁକ୍ତି ସୂଚନା। ସମୟ ତ ଆମକୁ ହାତଠାରି ଇସାରା ଦେଲାଣି ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆମକୁ ଏଇଠି ଶେଷ କରିବାକୁ ହେବ। ଉପସ୍ଥାପନାରେ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା ଶତପଥୀ, ନମସ୍କାର।

ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଓଡ଼ିଆ ଲୋକସଙ୍ଗୀତ ଉଜ୍ଜଳ ଆମ ଦେଶ ରିଲେ କରିବ ଆକାଶବାଣୀ କଟକରୁ। ସନ୍ଧ୍ୟା 6:30 ଜିଲ୍ଲା ହଲଚଲ ଆକାଶବାଣୀ କଟକରୁ ଶୁଣିପାରିବେ। ରାତି 7:25 7:30 କୃଷି ସଂସାର କାର୍ଯ୍ୟକ୍ରମରେ ରହିଛି ଚାଷୀଙ୍କ ସହିତ ସାକ୍ଷାତକାର। ସମ୍ବଲପୁରୀ ଗୀତ ରାତି 8:02 କଣ୍ଠଶିଳ୍ପୀ ହେଲେ ରାଜେନ୍ଦ୍ର କୁମାର ବେହେର ଏବଂ ଉଷାରାଣୀ ବାରି। ରାତି 8:15 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ଶୁଣିବେ ପରିବେଷଣ କରିବେ ଉସ୍ତାଦ ସୋନାୱାର ଅଲ୍ଲି ଖାନ। ରାତି 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ରହିଛି ନାଟକ ସମୁଦ୍ର ମନ୍ଥନ, ରଚନା ଗୋପାଳ ଚନ୍ଦ୍ର ପଟ୍ଟନାୟକ, ପ୍ରଯୋଜନା ଝରଣା ଦାସ। ରାତି 10:30 ଓଡ଼ିଆ ଲଘୁସଙ୍ଗୀତର କାର୍ଯ୍ୟକ୍ରମ। ଏଇ ଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭାବନା, 6:47 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ସ୍ୱାସ୍ଥ୍ୟ ସୂଚନା ସକାଳ 7:10 କାଛୁକୁଣ୍ଡିଆର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିବେ ଡାକ୍ତର ମିନତୀ ମିଶ୍ର। ସକାଳ 7:35 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଏଥିରେ ରହିଛି ତପସ୍ୱିନୀର ନବମ ଭାଗ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ସମ୍ପାଦନା ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ସମ୍ବଲପୁରୀ ଗୀତ ଶୁଣିପାରିବେ ସକାଳ 7:50। କଣ୍ଠଶିଳ୍ପୀ ହେଲେ ମିନତୀ ପାଣିଗ୍ରାହୀ ଏବଂ ରୋହିତ କୁମାର ଗର୍ତ୍ତିଆ। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ବିଷୟ ରହିଛି ଅଣସର ବିଧି, ବିଶେଷଜ୍ଞ ରାମଚନ୍ଦ୍ର ଦାସ ମହାପାତ୍ର। ସକାଳ 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ଲୀନାନାଥ ଶର୍ମା। ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟି ଗୀତଟିଏ ସକାଳ 9:00। ଦିନ 11:05 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଢୋଲ ପାରେ ବଜା, କଣ୍ଠଶିଳ୍ପୀ ହେଲେ ଆନନ୍ଦ ସୁନା, ଶେଷଦେବ ନାଥ ଏବଂ ପାର୍ବତୀ ଜେନା। ଏଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

କାର୍ଯ୍ୟକ୍ରମ ସୂଚନା ଶୁଣିଲି। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ସନ୍ଦୀପ ପଣ୍ଡା ଏବଂ ଅସୀମା ପଣ୍ଡା। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ସନ୍ଦୀପ ପଣ୍ଡା।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଏଥର କଣ୍ଠଦାନ କରିଛନ୍ତି ଜାଭେଦ ଅଲ୍ଲୀ, ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ସଚିନ ମହାପାତ୍ର।

0: ଶେଷ ହେଲା ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଅଛନ୍ତି ବାଉରୀବନ୍ଧୁ ସ୍ୱାଇଁ।

ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025ରେ ବର୍ଦ୍ଧିତ ମଜୁରୀ ଆଜିଠାରୁ ଦେଶବ୍ୟାପୀ ଲାଗୁ ହୋଇଛି। ଏ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି ପାଇଛି। ଏଥିରେ ଶ୍ରମିକମାନଙ୍କୁ ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327

0: ଟଙ୍କା ଚାଳିଶ ପଇସା ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିବିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି, ଶ୍ରମିକମାନଙ୍କ ସ୍ୱାଭିମାନ ଓ ସଶକ୍ତିକରଣକୁ ଏହା ସୁଦୃଢ଼ କରିବା ସହ ସେମାନଙ୍କୁ ନ୍ୟାର୍ଯ୍ୟ ପାରିଶ୍ରମିକ ଠିକ୍ ସମୟରେ ପ୍ରଦାନ କରିବାର ଏହି ଯୋଜନାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଅଭିବୃଦ୍ଧି ଓ ସମୃଦ୍ଧିର ଏକ ନୂଆ ଯୁଗ ସୃଷ୍ଟି କରିବ। ବିକଶିତ ଗ୍ରାମରୁ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ଏହା ଏକ ଦୃଢ଼ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭା ପରିସରରେ ଫିଜିଓଥେରାପି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଏହି କେନ୍ଦ୍ର ମାଧ୍ୟମରେ ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନେ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ 2ଟି ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଥିଲେ। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା, ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥାର ସୁଦୃଢ଼ୀକରଣ, ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି, ରାଜ୍ୟର କ୍ରୀଡ଼ା, ଶିଳ୍ପ ଓ ଷ୍ଟାର୍ଟଅପ୍ କ୍ଷେତ୍ର ଆଦିର ସଫଳତା ସମ୍ପର୍କରେ ଶ୍ରୀମତୀ ଗର୍ଗ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ ଗତିଶୀଳ କରିବା ପାଇଁ ତଥ୍ୟଭିତ୍ତିକ ନିଷ୍ପତ୍ତି, ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର, ବିଭାଗୀୟ ସମନ୍ୱୟ, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ଝାରସୁଗୁଡ଼ାକୁ ଏକ ସମନ୍ୱିତ ବିକାଶ ମଡେଲ ଭାବେ ଗଢ଼ି ତୋଳିବା ପାଇଁ 25ଟି ରଣନୈତିକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ନିର୍ବାଚନୀ ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9ଟାରୁ 11:30 ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏସ୍ଆଇ ପରୀକ୍ଷା ଶେଷ ହେବ ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ପାଇଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ ଏବଂ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ସିଲାବସ୍ କିମ୍ବା ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ଚଳିତ ଥର ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବାକୁ କମିଶନ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅପସାରଣ କରାଯାଇ ନିର୍ଭୁଲ ପାଠ୍ୟପୁସ୍ତକ ସରକାର ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍ତି। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ପକ୍ଷରୁ ଓସେପା ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠ ପଢ଼ାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ବହି ଉପଲବ୍ଧ ହେବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍ତି। ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣା ମାମଲାରେ ଶ୍ରମ ବିଭାଗ ପକ୍ଷରୁ 6 ଥାନାରେ ଏତଲା ଦିଆଯାଇଛି। ତେଲକୋଇ, କେନ୍ଦୁଝର ଟାଉନ୍, ସଦର ଥାନା ସମେତ ହରିଚନ୍ଦନପୁର, ଘଟଗାଁ ଓ ବାଂଶପାଳ ଥାନାରେ ଏତଲା ହୋଇଛି। ନିକଟରେ ତାମିଲନାଡୁର ଏକ କମ୍ପାନୀରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 14 ଜୀବନହାନି ଘଟିଛି। ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦୈତାପତି ସେବକମାନେ ଗୁପ୍ତ ସେବା ଓ ଉପଚାରରେ ଲାଗିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଶୁଳ୍କବସ୍ତ୍ର ଓ ଶୁଳ୍କ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉନାହିଁ। ଦୁଇଥର ସ୍ୱତନ୍ତ୍ର ପଣା ପାଚନ ପ୍ରାଣୀ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକାରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ଓ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅ ରୂପେ ପୂଜା ପାଉଛନ୍ତି। ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିଭିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜ ସିର୍ଖେ ଆଜି ଜିଲ୍ଲାର 2 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ଜାରି ରହିଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ନୟାଗଡ଼ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଏବଂ ପୌର ପରିଷଦରେ ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସହରାଞ୍ଚଳର ସମୃଦ୍ଧିରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଯୋଜନାର 6 ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ 68 ଜଣଙ୍କୁ ଋଣ ସହାୟତା ଓ ଉନ୍ନତମାନର ଖାଦ୍ୟ ପଦାର୍ଥ ବିକ୍ରି କରୁଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ 2026 ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଗ୍ରାମାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବ ଭିବିଜି ରାମଜୀ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଏପର୍ଯ୍ୟନ୍ତ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ବଦଳରେ ଏହା କାର୍ଯ୍ୟକାରୀ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ତଥା ଆର୍ଥିକ କ୍ଷେତ୍ରରୁ ସୁରକ୍ଷିତ କରିବା ବ୍ୟବସ୍ଥା ଏହି ନୂତନ ଆଇନରେ ରହିଛି। ନିଶ୍ଚିତ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଆଇନରେ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଆଇନର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମନରେଗା ଅଧୀନରେ ତତ୍କାଳୀନ ୟୁପିଏ ସରକାର ମାତ୍ର 2,13,000 କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଏନ୍ଡିଏ ସରକାର ଏପର୍ଯ୍ୟନ୍ତ 53,000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। 2006-07 2013-14 ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ଅମଳରେ 1,660 କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନର ଏନ୍ଡିଏ ସରକାର ସମୟରେ 3,210 କୋଟି ଶ୍ରମ ଦିବସ ଇତିବ

0: ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥାରେ ସଶକ୍ତିକରଣ ନେଇ ମଧ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଗ୍ରାମାଞ୍ଚଳରେ ନିଶ୍ଚିତ ଶ୍ରମଶକ୍ତି ସୁବିଧା, ଆୟ ବୃଦ୍ଧି, ଉତ୍ପାଦନ ଭିତ୍ତିଭୂମି, ଜଳବାୟୁ ସ୍ଥିରତା ଭଳି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଇ ଆସୁଛି। ଶ୍ରମ ତଥା ନିଯୁକ୍ତି କ୍ଷେତ୍ର ସୃଷ୍ଟି ମାଧ୍ୟମରେ ଗ୍ରାମାଞ୍ଚଳ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ଏହି ଆଇନରେ ଲକ୍ଷ୍ୟ ରଖାଯାଇଛି। ପରିବର୍ତ୍ତିତ ଆକାଂକ୍ଷା ପୂରଣ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରାଯାଉଛି। ବ୍ୟବସ୍ଥିତ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ବିକାଶ ଅଗ୍ରଗତି ସହିତ ସମୟକ୍ରମେ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଲାଗି ଏକ ରୂପାନ୍ତରଣକାରୀ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ସରକାର ଏହି ଆଇନ ପ୍ରସ୍ତୁତ କରିଛନ୍ତି। ସରକାର ବିଭିନ୍ନ ଦିଗକୁ ସମୀକ୍ଷା କରିବା ସହ ମନରେଗା ଯୋଜନାରେ ରହିଥିବା ନିଶ୍ଚିତ ନିଯୁକ୍ତିକୁ 100 ଦିନରୁ ନୂତନ ଆଇନ ମାଧ୍ୟମରେ 125 ଦିନକୁ ବୃଦ୍ଧି କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ସରକାର ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇନ ଅଧୀନରେ ସରକାର ମଜୁରୀ ମୂଲ୍ୟକୁ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଅଧିସୂଚନା ଇତିମଧ୍ୟରେ ଜାରି ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଜୁରୀ ହାର ବୃଦ୍ଧି ପାଇବ। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ ଶ୍ରମିକଙ୍କୁ ଅତି କମ୍ରେ 327.40 ଟଙ୍କା ମଜୁରୀ ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଏହି ମଜୁରୀର ପରିମାଣ 298.80 ଟଙ୍କାରେ ସୀମିତ ରହିଥିଲା। ଏ କ୍ଷେତ୍ରରେ ସରକାର 10%ରୁ ଅଧିକ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ମଜୁରୀ ହାର 15-25% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ମଜୁରୀ ହାର ସର୍ବାଧିକ 24.5% ବୃଦ୍ଧି ପାଇଛି। ବିହନ ଏବଂ ଫସଲ ଅମଳ ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ନେଇ ଆଇନର ବ୍ୟବସ୍ଥା ରହିଛି। ଗୋଟିଏ ଆର୍ଥିକ ବର୍ଷରେ 60 ଦିନ ପର୍ଯ୍ୟନ୍ତ ସମୟସୀମା ନିର୍ଦ୍ଦିଷ୍ଟ କରାଯାଇ କାର୍ଯ୍ୟ ବନ୍ଦ ରଖାଯାଇପାରିବ। ଏଥିପାଇଁ ଆଗୁଆ ବିଜ୍ଞପ୍ତି ଜାରି କରିବାର କ୍ଷମତା ରାଜ୍ୟଗୁଡ଼ିକ ପାଖରେ ରହିଛି। ଏହି ଆଇନରେ ରହିଥିବା ବ୍ୟବସ୍ଥା ଗ୍ରାମାଞ୍ଚଳରେ ନିଯୁକ୍ତି କ୍ଷେତ୍ରକୁ ବ୍ୟାପକ କରିବା ସହ ଆୟ ବୃଦ୍ଧିରେ ସହାୟକ ହେବ। ଆଞ୍ଚଳିକ ବୈଷମ୍ୟ ହ୍ରାସ ଏବଂ ଗ୍ରାମାଞ୍ଚଳ ଜୀବନ ଜୀବିକାକୁ ଏହି ନୂତନ ଆଇନ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗ ଶେଷ ହେଲା।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଯୁଗ ସହ ତାଳ ଦେଇ ହୋ ଶ୍ରୋତାର ମନକୁ।

0: 1,911 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ 2,106 କୋଟି ଟଙ୍କାର ଗଞ୍ଜେଇ ଆଉ 225 କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ହୋଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍, ଖୁବ୍ ଜଲ୍ଦି 4 ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟ ଆଉ ଏଏନ୍ଟିଏଫ୍ ଗଠନ ହେବା। ବଛରକ 100 ଜଣ ଡ୍ରଗ୍ସ ମାଫିଆଙ୍କ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଜୁଲାଇ 2024ରୁ ମାର୍ଚ୍ଚ 2026 ଭିତରେ 245 ମାମଲା ରୁଜୁ ହେବା ସହିତ 3,502 ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ଖୁରାନିଆ କହିଛନ୍। ରାଜ୍ୟ ହେଉଥିବାର ମୌସୁମୀ ବର୍ଷା ଲାଗି ସହରାଞ୍ଚଳମାନଙ୍କେ ଜଳବନ୍ଦୀ ଆଶଙ୍କା ଥିବାରୁ ସବୁ ସହରାଞ୍ଚଳର ସ୍ଥାନୀୟ ସଂସ୍ଥା ୟୁଏଲ୍ବି ସତର୍କ ରହିବାରକେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗ ଆଉ ସବୁ ୟୁଏଲ୍ବିମାନଙ୍କୁ କେନ୍ସିଭିଲ୍ ବର୍ଷା ଲାଗି ହେଉଥିବା ପରିସ୍ଥିତିର ମୁକାବିଲା କରବାରକେ ପୂରାପୂରି ପ୍ରସ୍ତୁତ ରହିବାରକେ କହିଛନ୍। ନାଗରିକମାନଙ୍କର ସୁରକ୍ଷା ଆଉ ନିରବଚ୍ଛିନ୍ନ ସେବା ସରକାରଙ୍କର ପ୍ରାଥମିକତା ଆଏ ବୋଲି ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍। ସବୁ ମହାନଗର ନିଗମ ପୌରପାଳିକା ଆଉ ବିଜ୍ଞପିତ ଅଞ୍ଚଳ ପରିଷଦକେ 24 ଘଣ୍ଟିଆ ପରିସ୍ଥିତି ନିରୀକ୍ଷଣ ର୍ୟାପିଡ୍ ଆକ୍ସନ ଦଲ ସକ୍ରିୟ ରଖବାର ପମ୍ପ ଆଉ ପାନ୍ କାଢ଼ବାର ଉପକରଣ ପ୍ରସ୍ତୁତ ରଖବାରକେ କୁହାଯାଇଛି। ଜଳବନ୍ଦୀ ଆଉ ଡ୍ରେନେଜ୍ ସମସ୍ୟା ଲାଗି ନାଗରିକମାନେ ସହର ସାଥୀ 1929 ହେଲ୍ପଲାଇନ୍ଥି ଅଭିଯୋଗ କରିପାରିବେ। ବିଭାଗ ତରଫ ଜିଲ୍ଲା ପ୍ରଶାସନ ଆଉ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସାଙ୍ଗେ ତାଲମେଲ ରଖିକରି ତୁର୍ତ୍ତି ପଦକ୍ଷେପ ନେବାରକେ ନିର୍ଦ୍ଦେଶ ଦିଆଯାଇଛି। ଦେବସ୍ନାନ ପୁନି ସର୍ବାରୁତୁରୁ ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବା ଚାଲିଛି। ଦୈତାପତି ସେବକମାନଙ୍କର ଜ୍ୱରରେ ପଡ଼ିଥିବା ମହାପୁରୁମାନଙ୍କର ଗୁପ୍ତ ସେବା ଉପଚାରଥି ଲାଗିଛନ୍। ଅଣସର ଘରେ ଥିବାରୁ ମହାପୁରୁମାନଙ୍କୁ ଧୋପ କପଡ଼ା ଆଉ ଫୁଲ ଲଗାଯାଉଛି। ଦିନକ 2 ଥର ଖାସ ପଣା ପାଚନ ପାଏନ ତିଆରି କରାଯାଇକରି ମହାପ୍ରଭୁଙ୍କୁ ଲାଗି କରାଯାଉଛି। ସେଆଡ଼େ ଜଗମହନ୍ତୀ ପଟିଦିଅଙ୍କର ପୂଜାପାଠ ମୂଲ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜାଗାନ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ଜାଗାଥି ମା ଭୁବନେଶ୍ୱରୀ ଆଉ ଶ୍ରୀ ବଳଭଦ୍ରଙ୍କ ଜାଗାଥି ଅନନ୍ତ ବାସୁଦେବ ପଟିଦିଅ ରୂପଥି ପୂଜା ପାଉଛନ୍। ଡାକ୍ତରମାନଙ୍କର ସମାଜର ଲୋକଙ୍କ ଲାଗି ସେବା ଆଉ ତ୍ୟାଗକେ ସମ୍ମାନ ଜଣାଇକରି ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। 1991 ଜୁଲାଇ 1 ତାରିଖରୁ ପଶ୍ଚିମବଙ୍ଗର ନାକର ଡାକ୍ତର ଆଉ ଆଘର ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରାୟଙ୍କର ଜନ୍ମଦିନକେ ଜାତୀୟ ଡାକ୍ତରୀ ଦିବସ ଭାବେ ପାଳନ କରାଯାଉଛି। ମାସ୍କ ଭିତରେ ରହିକରି ନିରନ୍ତର ଲୋକଙ୍କର ସେବା କରୁଥିବା ଡାକ୍ତରମାନଙ୍କର ଯତ୍ନ ଲାଗି ଏ ବଛର ଡାକ୍ତର ଦିବସର ବାର୍ତ୍ତାଥି ଆହ୍ୱାନ ଦିଆଯାଇଛି। ଜାତୀୟ ଡାକ୍ତର ଦିବସ ଅବସରରେ ବୁର୍ଲା ଭୀମସାର ସାମାଜିକ ପ୍ରତିଷେଧକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସ୍ମିତା କୁମାରୀ ପଣ୍ଡା ଆକାଶବାଣୀକେ କହିଛନ୍,
1: ଆଜି ଜାତୀୟ ଡାକ୍ତର ଦିବସ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ସ୍ମୃତିରେ ଆମେ ଜାତୀୟ ଡାକ୍ତର ଦିବସ ପାଳନ କରୁଛୁ। ଏ ଦିନ ସମାଜର ସବୁ ବର୍ଗର ଲୋକମାନେ ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଉଛନ୍, ସମ୍ମାନ ଜଣାଉଛନ୍। ବର୍ତ୍ତମାନ ସମାଜରେ ଡାକ୍ତରୀ ପେଶାର ଦାୟିତ୍ୱ ଜଟିଳତା ଓ ଆହ୍ୱାନ ବହୁତ ବଢ଼ିଛି। ଅନ୍ୟମାନଙ୍କର ଦେହ ସଜମ ସଜମ ନିଜର ଦେହ ବିଗିଡି ଯାଉଛି। ସେଥିଲାଗି ଏ ବର୍ଷ ଡାକ୍ତରମାନଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସଚେତନତା ବଢ଼ାବାର ଲାଗି ଆଜିର ଦିନରେ ଆହ୍ୱାନ କରାଯାଉଛି। ଡାକ୍ତରମାନେ ଚେଷ୍ଟା କରମା, ସମାଜ ଆମକୁ ସହଯୋଗ କରୁ।
0: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫ ଆଇବା କାଲିଠାରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେବା। ଏ ପରୀକ୍ଷା 10 ତାରିଖ ତକ ଚାଲବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବା ବେଳେ 251 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ହେବା। ପରୀକ୍ଷା ସକାଳ 9 ବଜେନୁ ମୂଲ ହୋଇକରି 11:30 ବଜେ ତକ ଚାଲବା। ଖାଲି ଗଣିତ ପରୀକ୍ଷା ଲାଗି ଅତ୍କା 15 ମିନିଟ୍ ସମୟ ଦିଆଯିବା। ପରୀକ୍ଷା କେନ୍ଦ୍ରକେ ସ୍ୱଚ୍ଛ ଆଉ ଶୃଙ୍ଖଳିତ କରବାର ଲାଗି ସବୁ ପରୀକ୍ଷା କେନ୍ଦ୍ରନ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ଢେଙ୍କାନାଳ ଥିବାର ଭାରତୀୟ ଜନସଞ୍ଚାର ସଂସ୍ଥା ଆଇଆଇଏମ୍ସି 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା 3 ତାରିଖ ସକାଳ 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ପରିସରନ ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ଘରଥି ଯୋଗାଯୋଗ କରିପାରିବେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକ ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ ଆଜିଠାରୁ ସାରା ଦେଶ ହେଲା ଲାଗୁ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ହେଲା ସଚିବସ୍ତରୀୟ ବୈଠକ। ଝାରସୁଗୁଡ଼ା ଜିଲ୍ଲାର 25 ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ଲାଗି ତିଆରି ହେଲା ରୋଡ୍ମ୍ୟାପ୍। ମୌସୁମୀ ବର୍ଷା ଲାଗି ଜଳବନ୍ଦୀ ଆଶଙ୍କା ଥିବାରୁ ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକେ ସତର୍କ ରହିବାରକେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଆଉ ଅଣସର ପିଣ୍ଡିନ ଜ୍ୱର ପଡ଼ିଥିବା ମହାପୁରୁମାନଙ୍କର ଚାଲିଛି ଗୁପ୍ତ ସେବା ନୀତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ। ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟି20 କ୍ରିକେଟ୍ ସିରିଜ୍। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦ୍ୱାରିକା ଏକ୍ସପ୍ରେସ୍ ପଥ ସହ ନେଲସନ୍ ମାଣ୍ଡେଲା ମାର୍କ ବସନ୍ତ କୁଞ୍ଜ ସହ ସଂଯୋଗ କରୁଥିବା 148 ଏଇ ଜାତୀୟ ରାଜପଥ ନିମନ୍ତେ 6 ଲେନ୍ ବିଶିଷ୍ଟ ରୋଡ୍ ଟନେଲ୍ ନିର୍ମାଣକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି 8.1 କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ ନିମନ୍ତେ 6,969 କୋଟିରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ କରାଯିବ। ଏହି ପ୍ରକଳ୍ପ ଫଳରେ ପଶ୍ଚିମ ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ଚଳାଚଳ ଦ୍ରୁତ ହେବ। ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଟ୍ରାଫିକ୍ ଭିଡ଼କୁ ହ୍ରାସ କରିବା ନିମନ୍ତେ ନେଲସନ୍ ମାଣ୍ଡେଲା ମାର୍ଗ ନିକଟରେ 1.8 କିଲୋମିଟରର ଅତିରିକ୍ତ ସଡ଼କ ବ୍ୟବସ୍ଥା କରାଯିବ। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏମ୍ସ ଏବଂ ମହିପାଳପୁର ମଧ୍ୟରେ ଅତିରିକ୍ତ କରିଡର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି ଏହି ପ୍ରକଳ୍ପ ଫଳରେ ପ୍ରତ୍ୟକ୍ଷ ଭାବେ 7,54,000 ଏବଂ ପରୋକ୍ଷ ଭାବେ 9,80,000 ଶ୍ରମ ଦିବସ ସୃଷ୍ଟି ହୋଇପାରିବ।
2: पहला प्रोजेक्ट 6 लेन द्वारका टनल दिल्ली के लिए एक बहुत बड़ा वरदान साबित होगी। 8 किलोमीटर की ये टनल एक तरीके से कम्प्लीट ये एक नया कॉरिडोर बन जाएगा। ये रिज है, इस रिज को बिना डिस्टर्ब किए सारा काम करना है। इस रिज को, रिज हमारे दिल्ली की एक तरीके से लंग्स ऑफ दिल्ली है, इसलिए उसको बिल्कुल भी डिस्टर्ब किए बिना इसकी

0: नीचे से ही टनल लेके जाने का है। ये प्रपोजल है जो आज कैबिनेट में माननीय प्रधानमंत्री श्री नरेन्द्र मोदी जी ने अप्रूव किया है।
1: ଶ୍ରୀ ବୈଷ୍ଣବ କହିଛନ୍ତି ସରକାର ମଧ୍ୟ ଉତ୍ତର ପ୍ରଦେଶରେ କାନପୁର କାବ୍ରାଇ ସେକ୍ସନ ଅନ୍ତର୍ଗତ 34 ନମ୍ଘର ଜାତୀୟ ରାଜପଥରେ 117.7 କିଲୋମିଟର 4 ଏବଂ 6 ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ 7,145 କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ଆକଳନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା କାନପୁର ଏବଂ କାବ୍ରାଇ ମଧ୍ୟରେ ନିରନ୍ତର ଏବଂ ଦ୍ରୁତ ଯୋଗାଯୋଗ ବୃଦ୍ଧି ପାଇବ। ଦେଶବ୍ୟାପୀ ଆଜିଠାରୁ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜ ରାମଜୀ ଆଇନ 2025 ଅନୁଯାୟୀ ବର୍ଦ୍ଧିତ ମଜୁରୀ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସାଂଖ୍ୟିକ ପରିବର୍ତ୍ତନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସଂକ୍ରାନ୍ତ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ଲାଗି ବୈଠକରେ ନିଷ୍ପଭି ନିଆଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କମିଟି ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ଜନସାଂଖ୍ୟିକ ପରିବର୍ତ୍ତନ ପ୍ରାଥମିକ ସୂଚନା ସଂଗ୍ରହ କରାଯାଇଥିବା କୁହାଯାଇଛି। ଜନସାଂଖ୍ୟିକ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କଠାରୁ ପ୍ରତିକ୍ରିୟା ମଧ୍ୟ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଅଗଷ୍ଟ 15 ଉଚ୍ଚ କ୍ଷମତା ସମ୍ପନ୍ନ ଜନସାଂଖ୍ୟିକ ଅଭିଯାନର ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ଆଜି ମଟର ଦୁର୍ଘଟଣାରେ ମୃତ କିମ୍ବା ଆହତ ଦାବିଦାରଙ୍କ ଆୟକର ରିଟର୍ଣ୍ଣ ଆଧାରରେ ବାର୍ଷିକ ଆୟ ନିର୍ଣ୍ଣୟ କରିବା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ସମାନତା ଆଣିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି କେବଳ ପୂର୍ବବର୍ଷର ଆୟକର ରିଟର୍ଣ୍ଣ ବାର୍ଷିକ ଆୟ ପ୍ରଦର୍ଶନ ପାଇଁ ଯଥେଷ୍ଟ ହେବ। ଅନ୍ୟପକ୍ଷରେ ଯେଉଁଠାରେ ଦୁର୍ଘଟଣା ପୂର୍ବରୁ କିଛିଦିନ ମଧ୍ୟରେ ପଦୋନ୍ନତି କିମ୍ବା ଦରମା ସଂଶୋଧନ ହୋଇଥିଲେ ସର୍ବଶେଷ ରିଟର୍ଣ୍ଣରେ ତାହା ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇନଥାଏ। ତେଣୁ କୋର୍ଟ ଏ ସଂକ୍ରାନ୍ତରେ ପଦୋନ୍ନତି ପତ୍ର ଏବଂ ଅନ୍ୟାନ୍ୟ ଆର୍ଥିକ ରେକର୍ଡ ମଧ୍ୟ ବିଚାର କରିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି ମଟରଯାନ ଆଇନ ଅନୁଯାୟୀ ବାର୍ଷିକ ଆୟ କ୍ଷତିପୂରଣ ପାଇଁ ଯଥେଷ୍ଟ ନୁହେଁ। ଦେଶର ବିଭିନ୍ନ ଅଦାଲତରେ କ୍ଷତିପୂରଣ ପ୍ରଦାନ ନେଇ ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଖଣ୍ଡପୀଠ କହିଛନ୍ତି କେତେକ ଅଦାଲତ କେବଳ ସର୍ବଶେଷ ଆୟକ ରିଟର୍ଣ୍ଣ ଉପରେ ନିର୍ଭର କରୁଥିଲେ। ଅନ୍ୟ କେତେକ ଅଦାଲତ ପୂର୍ବବର୍ଷଗୁଡ଼ିକର ରିଟର୍ଣ୍ଣରେ ହାରାହାରି ଆୟ ଦର୍ଶାଉଥିଲେ, ଫଳରେ କ୍ଷତିପୂରଣ ନେଇ ବିଭିନ୍ନ ଅଦାଲତରେ ଅସମାନତା ସୃଷ୍ଟି ହେଉଥିଲା। ଭାରତ ଓ ମାଲେସିଆ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱାଦଶ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଉଭୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସୁରକ୍ଷା ଏବଂ ସ୍ୱାଧୀନ ଭାବେ ଜାହାଜ ଚଳାଚଳ ନେଇ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ମଧ୍ୟରେ ସାମରିକ ବିନିମୟ, ସମରାଭ୍ୟାସ, ପ୍ରଶିକ୍ଷଣ, ଦକ୍ଷତା ଗଠନ, ସାମୁଦ୍ରିକ ସହଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତା ପ୍ରସାଦ ଏବଂ ମାଲେସିଆ ସେନାବାହିନୀର ସହକାରୀ ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ ଅମର ମହମ୍ମଦ ବିନ୍ ଅବଦୁଲ ରହମାନଙ୍କ ସହ ଅଧ୍ୟକ୍ଷତାରେ ଏହି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଏବଂ ମାଲେସିଆ ମଧ୍ୟରେ ରଣନୈତିକ ଭାଗିଦାରୀ ସମ୍ପର୍କକୁ ବୃଦ୍ଧି କରାଯିବା ଏବଂ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ନେଇ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂ ଆଜି ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ସମନ୍ୱିତ ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦଭାର ଗ୍ରହଣ କରିବା ପରେ ଶ୍ରୀ ସିଂ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କୁ ତିନି ସେନାବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାୟୁସେନା ପଦକ, ଅତିବିଶିଷ୍ଟ ସେବା ପଦକ ଏବଂ ପରମ ମିତ୍ର ସେବା ପଦକ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ ଆଜି ଭାରତୀୟ ବାୟୁସେନାର

0: ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ମାର୍ଶାଲ୍ ନାଗେଶ କାପୁର ଗତକାଲି ଅବସର ଗ୍ରହଣ କରିବା ପରେ ଶ୍ରୀ ଦୀକ୍ଷିତ ଏହି ଦାୟିତ୍ୱ ନେଇଛନ୍ତି। ଏୟାର ମାର୍ଶାଲ୍ ଶ୍ରୀ ଦୀକ୍ଷିତ ତାଙ୍କ ଚାରି ଦଶନ୍ଧି ଧରି କାର୍ଯ୍ୟକାଳରେ ସଫେଦ ସାଗର, ଅପରେସନ୍ ରକ୍ଷ, କୋପ୍ ଇଣ୍ଡିଆ ଏବଂ ଅପରେସନ୍ ସିନ୍ଦୁର ଆଦିରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଜମ୍ମୁର ଭଗବତୀ ନଗର ମୂଳ ଶିବିରଠାରେ ପହଞ୍ଚିଛନ୍ତି। ଆସନ୍ତାକାଲିଠାରୁ ସେମାନେ ଯାତ୍ରା ଆରମ୍ଭ କରିବେ। ଆମ ଜାମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା ଏବଂ ରହଣି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା, ଶ୍ରୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ଆସନ୍ତାକାଲି ସକାଳେ ଏହି ପ୍ରଥମ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅମରନାଥ ଯାତ୍ରା 57 ଦିନ ଧରି ନୁନୁଆ ପହଲଗାମ୍ ଏବଂ ବାଲତାଲ ପଥର ଦେଇ କଡ଼ା ସୁରକ୍ଷା ମଧ୍ୟରେ ହେବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ଏଆଇଇଇଏ, ପିଜି ଏବଂ ସର୍ବଭାରତୀୟ ଜେଆର୍ଏଫ୍ ଏବଂ ଏସ୍ଆର୍ଏଫ୍ ପରୀକ୍ଷା ନିମନ୍ତେ ପ୍ରବେଶପତ୍ର ଜାରି କରାଯାଇଛି। ଏହିସବୁ ପରୀକ୍ଷା ଆସନ୍ତା 4 ତାରିଖରେ ଅନୁଷ୍ଠିତ ହେବ। ଏଆଇଇଇଏ ପିଜି ପରୀକ୍ଷା ପୂର୍ବାହ୍ନ 10:00-12:00 ମଧ୍ୟରେ ଏବଂ ଜେଆର୍ଏଫ୍ ଓ ଏସ୍ଆର୍ଏଫ୍ ପରୀକ୍ଷା ଅପରାହ୍ନ 3:00-5:00 ମଧ୍ୟରେ ହେବ। ଉଭୟ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ ମାଧ୍ୟମରେ ଡାଉନ୍ଲୋଡ୍ କରି ପ୍ରବେଶପତ୍ର ପାଇପାରିବେ। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5-ଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର୍ଲି ଷ୍ଟ୍ରିଟ୍ର ରିଭର୍ସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଦ୍ୱିତୀୟ ଟି20 ମ୍ୟାଚ୍ ଶନିବାର ଦିନ ମଞ୍ଚେଷ୍ଟର୍ଠାରେ ଏବଂ ତୃତୀୟ ମ୍ୟାଚ୍ ଆସନ୍ତା 7 ତାରିଖରେ ନଟିଂହମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ତାରିଖରେ ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ତାରିଖରେ ସାଉଥାମ୍ପଟନ୍ଠାରେ ଖେଳାଯିବ। ଫିଫା ଫୁଟବଲ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 32ତମ ରାଉଣ୍ଡ ମ୍ୟାଚ୍ ଆଜି ରାତିରେ ଆଟଲାଣ୍ଟାଠାରେ ଇଂଲଣ୍ଡ ଏବଂ କଙ୍ଗୋ ଗଣତନ୍ତ୍ର ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ସିଆଟେଲ୍ଠାରେ ବେଲ୍ଜିୟମ୍ ସହିତ ସେନେଗାଲର ମୁକାବିଲା ହେବ। କାଲିଫର୍ଣ୍ଣିଆର ସାନ୍ତାକ୍ଲାରାଠାରେ ଆମେରିକା ସହିତ ବୋସ୍ନିଆ ଓ ହର୍ଜଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟି20 କ୍ରିକେଟ୍ ସିରିଜ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଯାଜପୁର ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଏବଂ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଯୋଗ କେବଳ ସୁସ୍ଥ ସ୍ୱାସ୍ଥ୍ୟର ମାଧ୍ୟମ ନୁହେଁ, ଏହା ଭାରତର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଯାଜପୁର ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉତ୍ସବରେ ଯୋଗଦେଇ ସେ କହିଥିଲେ, ନିୟମିତ ଯୋଗାଭ୍ୟାସ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ସହ ସୁସ୍ଥତା ପର୍ଯ୍ୟଟନ ଏବଂ ରୋଜଗାର ସୃଷ୍ଟିରେ ମଧ୍ୟ ସହାୟକ ହୋଇଥାଏ। ପ୍ରାୟ 500ରୁ ଅଧିକ ଛାତ୍ରଛାତ୍ରୀ, ମହିଳା ଓ ସାଧାରଣ ଲୋକ ଯୋଗାସନ ଓ ପ୍ରାଣାୟାମରେ ଅଂଶଗ୍ରହଣ କରିଥିଲେ। ଏଥିସହ ରତ୍ନଗିରି ଐତିହ୍ୟସ୍ଥଳରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା। ମନ୍ତ୍ରୀ ପ୍ରତିଦିନ 20-30 ମିନିଟ୍ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
3: ଏହି ଯୋଗ ହେଉଛି ରୋଗର ଉପଶମ, ତେଣୁ ସମସ୍ତେ ଯୋଗ କରିବା ଦରକାର। ଯୋଗ କରିବା ଦ୍ୱାରା ଆପଣଙ୍କର ମାନସିକ ଭାରସାମ୍ୟ ରହେ, ସ୍ମରଣ ଶକ୍ତି ବଢ଼ାଏ, ସ୍ୱାସ୍ଥ୍ୟ ସୁନ୍ଦର ସ୍ୱାସ୍ଥ୍ୟ ହୁଏ। ତା ଛଡ଼ା ଆପଣଙ୍କର ସମ୍ପର୍କ ଜାତି ଜାଗା ଭିତରେ ହୁଏ, ଦେଶ ଭିତରେ ଜିଲ୍ଲା ଜିଲ୍ଲା ଭିତରେ ସମ୍ପର୍କ ବଢ଼େ ଏବଂ ପିଲା ଛାତ୍ରମାନଙ୍କ ପାଇଁ ମଧ୍ୟ ଇଏ ଅତ୍ୟନ୍ତ ଜରୁରୀ, କାରଣ ତାଙ୍କର ସ୍ମରଣ ଶକ୍ତି ଦ୍ୱାରା ମଧ୍ୟ ପଢ଼େ ଏବଂ ମାନସିକ ଭାରସାମ୍ୟ ସନ୍ତୁଳିତ ହୋଇ ରହିଲେ ତାଙ୍କର ଯାହା ପଢ଼େ ସବୁ ମନେ ହୁଏ ଏବଂ ଯୁବପିଢ଼ି ପାଇଁ ମଧ୍ୟ ଦରକାର, କାରଣ ସେମାନେ ରାଷ୍ଟ୍ର ଗଠନ ନେଇ ମଧ୍ୟ ବହୁତ ସାହାଯ୍ୟ କରିବ। ମାନସିକ ଭାରସାମ୍ୟ

0: ଠିକ ରହିଲେ ସେମାନେ କନଷ୍ଟ୍ରକ୍ଟିଭ୍ ହେବେ, ବହୁତ ନୂଆ ନୂଆ ଜିନିଷ ସେମାନେ ଦେଶ ପାଇଁ କରିପାରିବେ। ତେଣୁ ଯୋଗର ଆବଶ୍ୟକତା ଶରୀର ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି, ତାକୁ ସମସ୍ତେ କରିବା ଦରକାର। ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ବହୁତ ଅଛି।
1: ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଓ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ସଚେତନତା ରଥ ଓ ରାଲିର ଶୁଭାରମ୍ଭ କରିଥିଲେ। ଜୁନ୍ 12 ରୁ 19 ତାରିଖ ପର୍ଯ୍ୟନ୍ତ ସଚେତନତା ରଥ ସମସ୍ତ ବ୍ଲକ ଓ ପୌରାଞ୍ଚଳ ପରିଦର୍ଶନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରି 15 ଜଣ ଶିଶୁ ଓ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍, ରୁଚିକା ଓ ଆସ୍ପାୟର ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପୋଲିସ ଏଥିରେ ସହଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ 14 ବର୍ଷରୁ କମ୍ ଶିଶୁ ଏବଂ 14 ରୁ 18 ବର୍ଷ ବୟସର କିଶୋରଙ୍କୁ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ନ କରିବାକୁ ସତର୍କ କରାଯାଇଛି। ଯାଜପୁରର ବଡ଼ଚଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ବିଭାଗ ଆୟୋଜିତ ଏହି କର୍ମଶାଳାରେ ଜୈବିକ କୃଷି, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ, ସମନ୍ୱିତ ସାର ପରିଚାଳନା, ଜୈବିକ ଉତ୍ପାଦର ବଜାର ବ୍ୟବସ୍ଥା ଏବଂ ପାରମ୍ପରିକ କୃଷି ପଦ୍ଧତି ସମ୍ପର୍କରେ କୃଷକମାନଙ୍କୁ ସଚେତନ କରାଯାଇଥିଲା। କୃଷି ଜିଲ୍ଲା ଅଧିକାରୀ ଡକ୍ଟର ପୀୟୂଷ ପଲ୍ଲବ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା କୃଷକ ଓ କୃଷିଜୀବୀ ମହିଳାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରାୟୋଗିକ ଜୈବିକ କୃଷି, ବୀଜାଣୁ ସାର, ମୃତ୍ତିକା ପରୀକ୍ଷା ଏବଂ କୃଷକ ରେଜିଷ୍ଟ୍ରି ସମ୍ପର୍କିତ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକାଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଅମ୍ବର କୁମାର କର ଇକୋକାର୍ଡିଓଗ୍ରାଫି, ମେମୋଗ୍ରାଫି, ଶଲ୍ୟ ଚିକିତ୍ସା ବହିର୍ବିଭାଗ, ଏଣ୍ଡୋସ୍କୋପି ଏବଂ ଅତ୍ୟାଧୁନିକ ଅର୍ଥୋପେଡିକ୍ ଅପରେସନ୍ ଥିଏଟର ଉଦ୍ଘାଟନ କରିଥିଲେ। ଏହି ସୁବିଧା ଦ୍ୱାରା ସ୍ତନ କର୍କଟର ପ୍ରାରମ୍ଭିକ ଚିହ୍ନଟ, ହୃଦ୍ରୋଗ ପରୀକ୍ଷା ଏବଂ ଜଟିଳ ଅସ୍ତ୍ରୋପଚାର ସ୍ଥାନୀୟ ସ୍ତରରେ ସମ୍ଭବ ହେବା ଫଳରେ ଯାଜପୁର ଓ ପଡ଼ୋଶୀ ଅଞ୍ଚଳର ରୋଗୀମାନେ ଅଧିକ ଉପକୃତ ହେବେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଯାଜପୁରର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା ସମ୍ମିଳନୀରେ ଲୋକସଭା ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି ଯେ ଯାଜପୁର ଧାମରା ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସହ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ସେହିପରି ବ୍ରାହ୍ମଣୀ ନଦୀରେ ଜାତୀୟ ଜଳପଥ 5 ପ୍ରକଳ୍ପ ଯାଜପୁରର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ବୋଲି ସେ କହିଥିଲେ। ଯାଜପୁରର ବୌଦ୍ଧ ପର୍ଯ୍ୟଟନର ବିକାଶ, ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏବଂ ଗୋପାଳପୁରରେ ହସ୍ତତନ୍ତ ପାର୍କ ପ୍ରତିଷ୍ଠା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସାଂସଦ ପ୍ରକାଶ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଯାଜପୁର ଜିଲ୍ଲା ସମ୍ପର୍କରେ।
3: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସ୍କାର କାର୍ଯ୍ୟକ୍ରମ।

ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ ସାରା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ, ବରଗଡ଼, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାର କେତୋଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ସହିତ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବୃଷ୍ଟିପାତ ହେବାର ସୂଚନା ରହିଛି। ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ଅଥବା ଖୁବ୍ ଅଶାନ୍ତ ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଉପକୂଳକୁ ନ ଯିବା ପାଇଁ ସତର୍କ ସୂଚନା କରାଯାଇଛି। ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ସହିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିଲା ପାଣିପାଗ ସମ୍ପର୍କିତ ସୂଚନା।

0: ଓହ, ଝାଲ ପୁରା ନିଥରି ଯାଉଛେ। ଏ ଗରମଟା ସତେ ଗୁଲଗୁଲି ସହି ନା ହେବାର ନ। ଆଉ ପୁରା କେହି ନିହା ଆସ ନାଇଁ ଯେ ବୈଠକି ଆଡ଼େ ବି ତ।
1: ଇବୁଆ ଶୁଣନି।
0: ହଁ ଦାଦା, ଜୁହାର ଗୋ।
1: ଜୁହାର ଜୁହାର। ଏଟା କାଣା ନିଜେ ନିଜେ ଏଟା ଟୁରୁବୁରୁ ହଉଛୁ?
0: ଏବା ଦେଖ ତ, ଏ ଗୁଲଗୁଲି ଗରମ ସହି ହଉଛେ ହେଲେ ଦାଦା।
1: ହଏ ବୋ, ସତ କଥା ହେ। ଦେଖ ତ, ମୁଇଁ ବି ବୈଠକି କେ ଆଇଲା ବୋଲେ ତୋର ସରିଟା ପରେ କରିଆ ତେ ମୁଁ ପୁଛି ପୁଛି ଆଉଛେ।
0: ମୁଇଁ ପରେ ହେଟା ବିଛନାଟେ ଧରି କରି ଆଇମି ବୋଲଥିଲି ଯେ, ହେଟା ବି ନର୍ଦି ନର୍ଦି ଆଇଲି ଯେ ପାସରି ଛାଡ଼ଲି ନ।
1: ସତ କଥା ଯେ ଶୁନ ତ,
0: ହଁ
1: ଇଟା କାଁକରେ ହଉଛେ, କାଁକରେ ଏନ୍ତା ଭୋଗୁଛୁ ଇଟା ତ ଭଲ କରି ଜାନିଛୁ
0: ନାଇଁ ଦାଦା। ଦେଖ ତ, ସଥି ବୈଠକି ଆଖେ ପାଖେ କି ଗାଁ ଗହଲି ନେ ବି ଆଗ ଯେତେ ଗଛ ଦେଖବାର୍କେ ମିଲୁଥିଲା, ଗଛ ଟିକେ ନେଇ ପବନ ଟିକେ ହେଲେ କେନୁ ପାଏମା ବାଗିଟା।
1: ହେ ଆମର ଯେନ୍ ଖେତାଡ଼େ ଗଲା ବେଲେ ଯେନ୍ ଆମ୍ବୁରେଇ ଥିଲା ଦେଖ ତ, କମ୍ଟେ ଗଛ ଥିଲା ଦେଖ ତ, କାହିଁ ପାଇଲୁ ସେ ଗଛ? ଇ ଯେନ୍ ରୋଡ୍ ଉସାର ହଉଛେ, କାଁ କାଣା ଯେନ୍ କରୁଛନ୍, ଏଥିର୍ଲାଗି ବି କେତନି କେତେ ଗଛ ଖୁଣ୍ଟ କଟି ଯାଉଛେ ଦେଖ ତ।
0: ଗମଛା ଖଣ୍ଡେ ପକେଇ କରି ଗଛ ତଲେ ଶୁଇ ଦେଲେ ବି ଦୁଇ ପହର ଖରା ଭିଲ ଜନା ନେ ପଡୁଥାଏ ଆଗ।
1: ହଁ, ହେ ଗାଁ ଗୋଡ଼ ଯେନ୍ ଆଗ କରୁଥିଲା, ହଁ ଗାଁ ମାନେ ଯେନ୍ ଗୁଟେ ଜାଗାନ ଜମା ହନ୍ ଚରି ଯିବାର୍ ଲାଗି, ହେନ ବି କମ୍ ଗଛ ଥିଲା ବୋଲୁଛୁ?
0: ହଁ ପରେ କାଣା କରାଯିବା ଏ ତାର ବିଚାର ଯେ।
1: କାଣା ଆର୍ କର୍ମା, ତୁଇ ବି ଜାନିଛୁ ମୁଇଁ ବି ଜାନିଛେ, ହେଁ ଯେନ୍ ହିସାବେ ଆମର ଇ ସବୁ ବଢ଼ତେ ଯାଉଛେ ଗା, ପରିବାର ବଢ଼ଲା, ଗାଁ ବଢ଼ଲା, ଲୋକ ସଂଖ୍ୟା ବଢ଼ଲା, ସେ ଅନୁସାରେ ଇ ଗଛ ଖୁଣ୍ଟ ତ କଟତେ ଯାଉଛେ। ଆର୍ ଯେତ୍କି ଆମେ କାଟୁଛୁଁ ହେ ଅନୁସାରେ ଆର୍ ଗଛ ଯୋଗେଇ ପାରୁଛୁଁ
0: ନାଇଁ ହେବାର ସଥେ।
1: ଯଦି ବି ଯୋଗଉଛୁଁ ତାର ଯତନ ପାତନ କରି ଗଛଟା ବଢ଼ଲା ବେଲ୍କେ କମ୍ ବଛର ହେଲେ ଲାଗୁଛି କେଁ ଯେ? କାଁ ବୋଲୁଛୁ କହ।
0: ଆଜକା ହେନେ କଥା ଲାଗୁଥିଲେ ଯେ,
1: ହଁ ହଁ,
0: ଗୁଟେ ଶୁଣୁଥିଲି କହ ତ, ଆଜ ଗୁଟେ କାଏଁ ଦିନଟେ ଆଏ ବୋଲି ହେନ୍ତା ଗଛ ପତର କଥା ଲାଗୁଥିଲେ ବୋଲ ତ।
1: ହଁ ହଁ, ହଏ ବୋ ହେଟା ନେଇ ଜାନି ଇଟା ପରେ। ଆଜ ଆଜ କେତେ ତାରିଖ କହ ତ?
0: ଆଜ 1 ତାରିଖ। କାଁ ଯେ
1: କାଁ ମାସ ଆଏ?
0: ଜୁଲାଇ ମାସ।
1: ବେଶ, ତୁଇ ତ ଜାଣିଛୁ ସବୁ ବରଷ ଇ ଜୁଲାଇ ମାସର ପହେଲା ତାରିଖ ନୁବ।
0: ହଁ,
1: ଇ ପହେଲା ସପ୍ତାହ କି ଇ ବନ ମହୋତ୍ସବ ସପ୍ତାହ ବୋଲି ଆମେ ନା ପାଳନ କରସୁଁ କେ?
0: ହଁ, ହେ ପଦକ ଖାଲି ଶୁଣିଲି ବୋଲ ତ।
1: ହଁ ହଁ ହଁ,
0: ଯେ 1950 ଠାନୁ ଏଟା ମାନେ ମୂଲ ହେଇଛେ କେ ବୋଲି କରି ହେଟା କଥା ଲାଗୁଥିଲେ ଯେ।
1: ହଁ ହଁ, ଆର ଇତି କାଣା କରସୁଁ ତ ଜାଣିଛୁ?
0: ହଁ,
1: ହେ ଗଜଗା ମୂଲ ହେସି ଇନ୍ତା ସମିଆତି କାଣା ହେସି କି ବର୍ଷାଟା ଟିକେ ଟିକେ ପଲେଇ ଯାଇଥିସି ନ, ବୋଲେ ବର୍ଷା ମାସ ମୂଲ ହେସି କି ଆମେ ଯେନ୍ ଗଛ ଖୁଣ୍ଟେ ଜଗାମା ସେଟା ବଞ୍ଚିସି ବୋଲ ତ, ଆର୍ ପାନ୍ ଟିକେ ଜହ ଦିଆ ନାଇଁ ପଡ଼େ। ହେଥିର୍ଲାଗି ଜୁଲାଇ ମାସର ପହେଲା ହପ୍ତାନୁ ଇଟା ଇ ବନ ମହୋତ୍ସବ ବୋଲି ଗୁଟେ ଉଛବ ତାର ମାନେ ଉଛବ ଆକାର ଦିଆଯାଏସି। ଆର୍ ଇନ ତୁଇ ତ ଜାଣିଛୁ ଇ ସରକାରୀ ହଉ କି ବେସରକାରୀ ହଉ, ଆମର ଗାଁ ମାନଙ୍କର ଇ କ୍ଲବ ପିଲାମାନେ ହଉ କି ଯେନ୍ସି ବି ଅନୁଷ୍ଠାନ ହଉ, ସମକର ଗୁଟେ ଲକ୍ଷ୍ୟ ଥିସି ଯେ ଆମେ ଗଛ ଜଗାମା ନାଇଁ କେଁ? ଯେନ୍ ଜାଗାରେ ଟିକେ ଖୁଲା ଜାଗା ଦେଖଲା ସେନ ଭିନ୍ ଭିନ୍ କିସମର ଗଛ ଖୁଣ୍ଟି ଜଗାଲେ ସେ ଜାଗାଟା ବି ଭଲ ହେସି, ଆର୍ ଗଛ ଜଗାଲେ ତାର ଗୁଣ ତ ତୁଇ ଜାଣିଛୁ। ସେ ଲକ୍ଷ୍ୟକେ ନେଇକିରି ଇ ବନ ମହୋତ୍ସବଟା ପାଳନ କରାହେସି ବୋଲ ତ।
0: ସତେ, ହେ ଗଛ ଠାନୁ ନ କାଠ ଫୁଲ ଇ ଆମର ଗାଏ ବଲଦ ହଉ କି ଅଲଗା ପଶୁମାନେ ବି ହଉ ଖାଇବାର୍କେ କେତେ ଲାଭ ନାଇଁ ପାଉଛୁ ନାଇଁ?
1: ହଁ, ଗଛର ଇନ୍ତା ଗୋଟେ ଗଛଟେ ଇନ୍ତା ଗୋଟେ ଜିନିଷଟେ ଯେତି କହ ତ, ଗଛର ବୁନ୍ଧୁ ଟିପି ତକ କେନ୍ ଜିନିଷ ନା ଲାଗି କହ, ହଁ ତାର ଚେନ୍ ନୁ ଧର ପତର ଫୁଲ ଫଲ ଛାଲି ସବୁ ତ ଆମର ଲାଗଲା।
0: ଏଟା ତ ଦେଶ ଯାକର ଫେର ଆମର ଏ ପ୍ରଧାନମନ୍ତ୍ରୀଙ୍କ ନାରା ଗୋଟେ ଚାଲିଛି,
1: ହଁ
0: କାଣା ପେଡ ମା କି ନାମ ଜେନ
1: ଦେଖୁଛୁ କେଡ଼େଟେ କଥା ବଲ,
0: ହଁ
1: ଏକ ପେଡ ମା କି ନାମ,
0: ହଁ ମା ଲେଖେ ଯତନ ଭି କରବ ଆର ତାର ନାଥି ଗଛ ଗୁଟେ ବି ଲଗାବ।
1: କେଡ଼େ ମହତ ଉଦ୍ଦେଶ୍ୟଟେ ଦେଖ ତ, ବୋଲେ ଏନ୍ତା ତ କଥା ହଉ ତମା ନାଇଁ କେ, ଗଛର ଗୁଣ ଯଦି କହି ବସିଲୁ ହଁ କେବେ ନା ସରି। ବୃକ୍ଷ ମହାତ୍ମା ବୋଲି ଗୋଟେ ପାଠଟେ ବି ଥିଲା ବୋଲ ତ ଆମେ ପଢ଼ିଥିଲା, ଯେ ମହାପୁରୁ କୃଷ୍ଣ ମହାପୁରୁ ଦିନେ ଗାଏ ଚରେଇ ଯାଇଛନ୍, ଆଉ ତାଙ୍କର ସାଙ୍ଗ ମାନଙ୍କୁ କହୁଛନ୍ ବୃକ୍ଷର ମହତ୍ଵ କି ଖରା ହେଇଗଲା କି ଗଛର ଗୁଣ ମାନେ ଶୁନ ବୋଲି, ସେଟା ପୁରାଣ ଯୁଗର କଥା ବୋଲ ତ, ଯେ ଏଦି ଆମର ଦଦା ବସିଛନ୍, ଆଉ ଆମର ବୈଠକି ସବୁଦିନେ ଭିନ୍ ଭିନ୍ କିସମର ଆମେ ଆଲୋଚନା ନାଇଁ କରସୁଁ କେଁ? ଚାଷବାସ ବିଷୟ ନ ଦୁଇ କଥା ଜାଣସୁ, ସେ ଆଲୋଚନା ଶୁଣସୁ। ଇ ପ୍ରଭୁ ଦାଦା ଗୋଟେ ଜୁଆନ ଚାଷୀ ଭାଇ ସାଙ୍ଗେ କାଣା କଥାବାର୍ତ୍ତା ହେବେ ବୋଲ ତ,
0: ଶୁନମା ସିନେ ଘେ
1: ଶୁଣୁ ତ।
0: ହଁ।

0: ବୈଠକ ରେ ସବୁ ଚାଷୀ ଭାଇ ବହିନ ମାନଙ୍କୁ ଜୁହାର। ଚାଷ ଆର୍ ଚାଷୀ ହଉଛନ୍ ଆମର ମେରୁଦଣ୍ଡ। ଖାସ କରି ଆମର ଧାନ ସାଙ୍ଗେ ଅଲଗା ପନିପରିବା ହେଲା କି ତୈଳବୀଜ ହେଲା କି ଆମର ଡାଲି ଜାତୀୟ ଫସଲ ହେଲା, ଏଇଟା ଆମର ଦୈନନ୍ଦିନ ଖାଦ୍ୟ ଉପଯୋଗରେ ଆସୁଛେ। ଆଉ ଆମେ ଦରକାର ହଉଛେ ଏତାର ଉପରେ ଆତ୍ମନିର୍ଭରଶୀଳ ହେମା। ତ ଏଥିର୍ଲାଗି ଆମର ନୂଆ ପିଢ଼ିକେ ଆଗ୍କେ ଆସବାର ଦରକାର। ଖାସ କରି ନୂଆ ପିଢ଼ି ଯେନ୍ମାନେ ଚାଷବାସ କରିକରି ଚାଷବାସ ନୁ ମୁହଁ ମୁଡ଼ିକରି ବାହାରକେ ଯାଉଛନ୍ କାମ କରବାର୍ ଲାଗି, ସେମାନଙ୍କର ଲାଗି ଗୋଟେ ଉଦାହରଣ ଆମେ ଆଜି ଆମର ବୈଠକିକେ ଡାକିଛୁଁ, ଯେ କି ଅତି କମ୍ ବୟସର ଜଣେ ଚାଷିଆନ୍ ଆଉ ଖୁବ୍ ସୁନ୍ଦର ଭାବେ ବହୁତ ବଢ଼ିଆ ଚାଷ କରୁଛନ୍ ଆର୍ ବହୁତ ରକମର ଚାଷ କରୁଛନ୍। ଆମେ ତାଙ୍କର ସହିତ କଥା ହେମା। ଆଜ୍ଞା ଜୁହାର,
1: ନମସ୍କାର।
0: ଆପଣଙ୍କର ପରିଚୟଟା ଟିକେ ଦେବେ।
1: ମୋର ନାଁ ସୁରଜ କୁମାର ବାରିକ, ନୂଆତିଗୁରା ପଞ୍ଚାୟତର, ବ୍ଲକ ମାନେଶ୍ୱର, ସମ୍ବଲପୁର ଡିଷ୍ଟ୍ରିକ୍ଟ।
0: ହଁ, ମାନେଶ୍ୱର ବ୍ଲକରୁ ଆସିଛନ୍ ନୂଆତିଗୁରାରୁ। ତ ଆପଣ ଟିକେ କହିବେ ଆପଣ କାଁ କାଁ ସବୁ ଚାଷ କରୁଛନ୍?
1: ଏବେ ତ ଏଛିନି ଆମେ ପୋଟଲ ଅଛି,
0: ହଁ ହଁ,
1: ବାଇଗଣ ଅଛି,
0: ହଁ ହଁ,
1: ଝୁନଗା ଅଛି, ମିର୍ଚା ଅଛି।
0: ଆଚ୍ଛା,
1: ତାର ସାଙ୍ଗେ ଧାନ କରାହେଇଛି।
0: କେତେ ଏକର ଜମିନରେ ଚାଷ କରୁଛନ୍ ଆପଣ?
1: ଆମେ 5 ଏକର ଜମିରେ କରା।
0: ତ କେତେ ଧାନ ହଉଛେ ଆରୁ ଅଣଧାନ ଚାଷଟା କେତେ ହଉଛେ?
1: ଧାନ ତ ପ୍ରାୟ ଆମର 3 ଏକର ହଉଛେ। ସେ ଉପରେ 5 ଏକରରେ ଆମର 25 ଡିସମିଲର ବନ ଅଛି।
0: ଆଚ୍ଛା,
1: 1.5-2 ଏକର ବେର ବ୍ୟବସାୟ ହଉଛେ।
0: 25 ଡିସମିଲର ବନ ଅଛେ କହୁଛନ୍?
1: ଆଜ୍ଞା।
0: ଆପଣଙ୍କ ପୁରା ଜମିକେ ସେଟା ଜଳସେଚନ ହେସି କେ?
1: ନାଇଁ, ବୋରିଂ ବିଲ୍ ରହୁଛି, ଦୁଇଟା
0: ବୋରିଂ ବି ଅଛି। ନାଇଁ କେ, ବୋରିଂ ଅଛି ଆପଣଙ୍କର, ଯେନ୍ ବନ୍ଦ ଅଛି ହେତୁର୍ ଲାଗି ଆପଣଙ୍କର ପାଣିର ଅସୁବିଧା ନାଇଁ ହଉଥିବା। ଆପଣଙ୍କର ଖାଲି ଖରିଫ୍ଟା କରସନ୍, ଯେନ୍ ଋତୁଟା କରସନ୍ କି ଡାଲୁଆ ଚାଷ ବି କରସନ୍?
1: ଡାଲୁଆ ବି କରସନ୍,
0: ଦୁଇଟା କରସନ୍। ନାଇଁ କେ, ଆର୍ ତାର ସାଙ୍ଗେ ସାଙ୍ଗେ ଆପଣଙ୍କର ଯେନ୍ ଅଣଧାନ ଚାଷ ହେଲା, ପନିପରିବା ହେଲା, ଇହାଦେ କେତେ ଜମିନରେ ଧାନ ହେଇଛେ, କେତେ ଜମିନରେ ପରିବା ଚାଷ ହେଇଛେ?
1: 3 ଏକର ଜମିନରେ ଧାନ ହେଇଛେ।
0: ହଁ ହଁ, ବାକି 2 ଏକର ପରିବା ହେଇଛି, ତାମାନେ ବହୁତ ବିସ୍ତୀର୍ଣ୍ଣ ଜାଗା ନାଇଁ କେ ପରିବାଟା? ତ ଆମକୁ ଟିକେ ପହିଲା କହିବେ, ତ ଆମର ଇଆଡ଼େ ସାଧାରଣତଃ ସମସ୍ତେ ଧାନ ଚାଷ କରସନ୍ ପ୍ରାୟତଃ ଲୋକ, ଆଉ ବହୁତ କମ୍ ଲୋକ ପରିବା ଚାଷ ଆଡ଼କେ ଯାଏସନ୍। ତ ଆପଣ ଗୋଟେ ଅଲଗା ଧାରାଟେ ବନେଇଛନ୍ ଲେଖେନ୍ ଲାଗୁଛେ, ଆପଣ ପରିବା ଚାଷକେ କେନ୍ତା ମନ ବୋଲାଲେ, କେବୁ ପରିବା ଚାଷ କରୁଛନ୍?
1: ପରିବା ଚାଷ ତ ପ୍ରାୟ ଆମେ ପଢ଼ା ସରିଲା ପରେ +2ରେ ଥିଲା ବେଳୁ ବାପା ସାଙ୍ଗେ କରି ଆସିଛେ।
0: ଆଚ୍ଛା,
1: ପରିବା ଚାଷଟା କାଣା କି ଧାନ ନୁ ବେଶୀ ତାର ମାନେ ପ୍ରଡକ୍ସନ ଆଦାୟ ହେଉପାରେ।
0: ଆଦାୟ, ହଁ,
1: ଧାନଟା ୱାନ୍ ଟାଇମ୍
0: ନିଜେ ଥରେ ନହେବ,
1: ଥରେ ନହେବ।
0: ହଁ ହଁ,
1: ଆଉ ବିଭିନ୍ନ ପ୍ରକାର ଚାଷବାସ କଲେ ଯେନ୍ତା ବେଲେ ବି ପ୍ରଡକ୍ସନ
0: ଉତ୍ପାଦନ ହେବା, ବେଶୀ ଆଦାୟ ହେବା। ଆପଣ କହିଲେ ପଢ଼ିଲା ବେଳୁ, ଆପଣ ନିଜେ କରି କେତେ ବରଷ ହେଲାନ ଚାଷ କରୁଛନ୍?
1: ନିଜେ କରି ଆମେ 7 ବରଷ ହେଲାନ କରୁଛୁ।
0: 7 ବରଷ ହେଲାନ କରୁଛନ୍? ଆପଣଙ୍କର ଅଭିଜ୍ଞତା ଆସି ଯାଇଥିବା, ଆମେ ଗୁଟ ଗୁଟ କରି ପଚରାମା କେନ୍ କେନ୍ ପରିବା କରୁଛନ୍ ଆଉ କେନ୍ତା କେନ୍ତା କରି କରସନ୍, କେନ୍ତା କେନ୍ତା ଲାଭ ହେସି ସେଟା ପଚରାମା। ଆମକୁ ଟିକେ ପହିଲା କହିବେ ତ, ଏ ଯେନ୍ ପରିବା କରୁଛନ୍,
1: ଆଜ୍ଞା,
0: କେନ୍ ପରିବାଟା ସବୁଥିରୁ ବଜାରରେ ବେଶୀ ତାର ଚାହିଦା?
1: ଚାହିଦା ବେଲେ ଆଜ୍ଞା, ଯେନ୍ ଟାଇମ୍ରେ ଜିନିଷ କମ୍ ହେବା ତ ନିଜର ପ୍ରଡକ୍ସନ ବେଶୀ ଥିଲା ସେତି ଜହ ଦେ।
0: ହଁ,
1: ବାକି ବାଇଗଣ ଚାଷଟା ବେଶୀ,
0: ବାଇଗଣଟା ପାତଲଘଣ୍ଟାଟା ଯେନ୍ତା ନାଇଁ କି ଆମର ଏନେ ବାଇଗଣ ପାତଲଘଣ୍ଟା ବେଶୀ କରି ଚଲ୍ସି। ଆଲୁଟା ଗୋଟେ ସବୁଦିନିଆ ଆମର ରନ୍ଧାଘରର ସବୁଦିନିଆ ସେଟା ଗୋଟେ ପରିବା, ତ ଏଇଟା ମାନେ ସବୁଦିନେ ତ ଆସି। ଆଜିକାଲି ଦେଖବାର୍କେ ମିଳିଛେ କି କିଛି ଅଣ ଋତୁର ଚାଷ ବି ହେଉଛେ, ଯେନ୍ତାକି ଆମର ସବୁଜ ନେଟ୍ ଲଗେଇକରି ଚାଷ ହେଉଛେ। ଆଉ ସେଥିରେ ଆପଣ ଋତୁରେ ଚାଷ କଲେ ଯେତେବେଳେ ଆପଣଙ୍କର ଡିମାଣ୍ଡ କମ୍ ହେଇଯାଉଛେ, ଚାହିଦା କମ୍ ହେଇଯାଉଛେ, କିନ୍ତୁ ଆପଣ ଯଦି ଅଣ ଋତୁରେ ସେଟା ଉତ୍ପାଦନ କରିବେ ବେଲେ ଆପଣଙ୍କର ଟିକେ ଭଲ ଚାହିଦା ରହୁଛେ, ଏଇଟା ଜାଣିଛନ୍ ସେ ବାବଦରେ କିଛି? ସେ ବାବଦରେ କିଛି କରିଛନ୍?
1: ନାଇଁ ତ କରିହେବି, ବାକି ମୋର ଆମର ସେଟନେସ୍ ଆଉ ସାର,
0: ହଁ ହଁ,
1: ମୋର ହେଇଥିଲା, ଆପ୍ରୁଭାଲ ହେଇଥିଲା,
0: ହଁ ହଁ ହଁ,
1: ବାକି ଅର୍ଥର ଲାଗି କରି ନାଇଁ ପାରିଲୁ।
0: ଆଚ୍ଛା ଆଚ୍ଛା, ହଁ, କିନ୍ତୁ ଆମର ସରକାରୀ ଯୋଜନା ମାନେ ବି ଅଛେ, ଆଉ ଆପଣ ସେଥିରେ ଭଲ ସବସିଡ଼ି ବି ପାଇବେ,
1: 50% ରହୁଛି।
0: ହଁ, 50% ସବସିଡ଼ି ପାଇବେ, ଆଉ ନିଜର ହାତ ଟିକେ ଲଗେଇଦେଲେ ଆପଣ ସେଟା କରିବେ। ତ ଆଗକେ କିଛି ଯୋଜନା ଅଛେ ସେ ବାବଦରେ?
1: ଚାଲିଛେ,
0: ଚାଲିଛେ, ଯାହା ହଉ ଏଇଟା ଗୋଟେ ଭଲ କଥା। ତ ଯାହା ହଉ, ଆପଣ ଆଗକେ କରବାର୍ ଲାଗି ଏଇଟା ଯୋଜନା ରଖିଛନ୍, ଏଇଟା ଗୋଟେ ଭଲ କଥା। ଆପଣ ଯେନ୍ତା କହିଲେ ବାଇଗନ୍ ଟା ଭଲ କରି କରସନ୍, ତ ବାଇଗନ୍ଟା କେତେ ଜାଗାରେ କରସନ୍, କେନ୍ତା କରି କରସନ୍?
1: ବାଇଗନ୍ ଆମେ ପ୍ରାୟ 50 ଡିସମିଲ୍ ଜାଗା ଦି କରସୁଁ।
0: ହଁ ହଁ ହଁ,
1: 3 ଟାଇମ୍ରେ କରାହେସି ବାଇଗନ୍।
0: ଆଚ୍ଛା,
1: ଖରା ମାସେ ଧାନ ସରିଲା ପରେ ଏବେ
0: ହଁ ହଁ ହଁ
1: ଡିସେମ୍ବରରେ
0: ହଁ ହଁ
1: ଜାନୁଆରୀରେ ପହିଲା ସବୁକେ ଜୁତି ଜୁତା କରି କ୍ଷେତ ମାନଙ୍କୁ
0: ହଁ ହଁ
1: ପହିଲା ବାଇଗନକେ 3 ଫୁଟ୍ ବା 2-2 ଫୁଟ୍ରେ ଜଗା ହେସି। ତାପରେ ସେଟାକେ ପାନ୍ ପୁନା ଦେଇକରି ଯେନ୍ତା ଜିଁ ଯିବା ସେ ଗଛ 15-20 ଦିନ ପରେ ସେଟାକେ ଫେରି ଆସନ୍ତି ବୋଲେ 8 ଦିନେ ଥରେ ପାନ୍ ଦିଆସି।
0: କ'ଣ ଆପଣ ଯେନ୍ ଲଗାସନ୍
1: ଆଜ୍ଞା
0: ଚାରାଟା କେନୁ ଆନସନ୍ କି ନିଜେ
1: ନିଜେ ବିହନ
0: ବିହନ କରସନ୍?
1: ଆଜ୍ଞା
0: ବିହନଟା କିନି ଆନସନ୍ ତାପରେ ବିହନ ଲଗାସନ୍।
1: ଆଜ୍ଞା
0: ଆପଣ 50 ଡିସମିଲ୍ କରୁଛନ୍ ବୋଲେ ତାମାନେ ଭଲ ତାମାନେ ବନେ ଟିକେ ଜାଗାରେ କରୁଛନ୍, ତ କ୍ଷେତ ଲାଗି କେନ୍ତା ହିସାବରେ ପ୍ରସ୍ତୁତ କରୁଛନ୍ ବାଇଗନ ଚାଷ କରବାର୍ ଲାଗି?
1: ପହିଲା ତମେ ଧାନ ସରିଯିବ ସେଥିରେ ଟ୍ରାକ୍ଟରରେ ପହିଲା ରୋଟାରୀ ମରା ହେସି, ତାପରେ ନଙ୍ଗଲ ମରା ହେସି, ତାପରେ ଫିଲ୍ଡ ସବୁଆଡ଼େ ଚତରେ ଚୁତରା ଦେମୁ। ସଫା କରି ସାରିଲା ପରେ ଏତକରେ ପହିଲା 20-25 ଦିନ ଭିତରେ ଆମେ ରୋଇବାଟା ଷ୍ଟାର୍ଟ କରସୁଁ।
0: ଆଚ୍ଛା
1: ପହିଲା ପାନ୍ ଦେଇ ଦେସୁଁ ସବୁଆଡ଼େ କ୍ଷେତରେ, ଗାର ନୁ ଗାର 3 ଫୁଟ୍ରେ ରଖ୍ସୁଁ, ଆଉ 10 ଫୁଟ୍ ଗୁଟେ ଗୁଟେ ପଟିକି ରଖା ହେସି, ଆଉ ଗୁଟେ ଗଛ ନୁ ଗୁଟେ ଗଛକେ 2 ଫୁଟ୍ରେ ଜଗାସୁଁ। ତାପରେ 8 ଦିନ ପଡ଼ିଲା ପରେ ଗଛ ଯେନ୍ତା ଜିଁ ଯିବ
0: ଖତ ସାର କାଣା କେନ୍ତା ଦେସନ୍?
1: ଆଜ୍ଞା ଗ୍ରମର ଦେଲେ ବି ଲେସି, DAP ଦେଲେ ବି ଲେସି।
0: ଆଚ୍ଛା ଖତ କିଛି ପ୍ରୟୋଗ କରସନ୍ ସେଥିରେ ପ୍ରାକୃତିକ
1: ଖତ? ହଁ ଖତ ଦିଆହେସି।
0: ହଁ ପ୍ରାକୃତିକ ଖତ ଟିକେ ଦେଲେ ସେଟା ଟିକେ ବଢି
1: ଜଗାଲା ବେଲେ ଖତ ବି ଦିଆହେସି।
0: ହଁ ହଁ
1: ଆମେ ହୁଲାଲା ଟାଇମ୍ରେ ଦିଆ ଦେସୁଁ ଆମେ।
0: ହଁ ହଁ ହଁ କେତେ ଦିନେ ବାହାରି ଯାଇସି ଆପଣ ଯେନ୍ ଧରୁନ୍ ବୀଜା ଲଗାଇଲେ?
1: ଆଜ୍ଞା
0: କେତେ ଦିନେ ବାହାରିସି ସେଟା?
1: ମୋଟାମୋଟି 3 ମାସ। ଆଜ୍ଞା
0: 3 ମାସ ଆମର ଉତ୍ପାଦନଟା ହେଇଯାଇସି,
1: 2-2.5 ମାସରେ ଫୁଲ ଫୁଟବାର ଷ୍ଟାର୍ଟ ହେଇଯାଇସି, 3 ମାସରେ ବାର ପୁରା ରେଡ଼ି ହେଇଯିବ।
0: ହଁ ହଁ
1: ସବୁଆଡ଼େ ଫୁଲ
0: 3 ମାସରେ ଉତ୍ପାଦନ ହେସି। ତ ଗୋଟେ ଗଛ କେତେ ଥର ଉତ୍ପାଦନ ହେସି? ଗୋଟେ ଗଛରେ କେତେ ଉତ୍ପାଦନ ହେଇଯାଇସି
1: ମ୍ୟାକ୍ସିମମ୍? ହେନ୍ତା ତ କିଛି ମାନେ ନିନ, ଯେନ୍ତା ଆପଣ ଟ୍ରିଟମେଣ୍ଟ କରିବେ ହେନ୍ତା ହେବ।
0: ହଁ ହଁ ହଁ
1: 4-5 କେଜି ତ,
0: 4-5 କେଜି ତ ବାହାରି ଯାଇସି ଗୋଟେ ଗୋଟେ ଗଛ ନାଇଁ କେ। ଯାହା ହଉ ଏଇଟା ଗୋଟେ ଭଲ କଥା। ଆମେ ଯେନ୍ କଥା ଲାଗୁଥିଲା ଆମର ପାଣି ଦେବାରଟା, ଜଳସେଚନ କରବାରଟା, କେତେ ଦିନରେ ଜଳସେଚନ କରବାର ଲାଗ୍ସି? ଖରାଦିନରେ ଆପଣ କହିଲେ 8 ଦିନରେ ଥରେ ଲାଗ୍ସି ଜଳସେଚନ,
1: କିନ୍ତୁ ଯେତେବେଳେ ଗଛ ଆପଣଙ୍କର ଫଲ ଫୁଲ ହେଇଯିବ ବେଶୀ ଖରା ହେବା ଯେନ୍ତା ଏପ୍ରିଲ ମେରେ, ଏତିକି ବେଳେ 4 ଦିନେ ବି ଥରେ ଦେବାର ଲାଗି।
0: ଆଚ୍ଛା ଏଥିରେ କ'ଣ ରୋଗ ପୋକ ବି ଲାଗ୍ସନ୍ ବାଇଗନରେ?
1: ହଁ ବେଶୀ କରି ଏଠି ଗଇଁଠି ପୋକ, ଯେନ୍ଟା ଗଣ୍ଠି ପୋକ କହିସନ୍, ସେଟା ପ୍ରାୟ ଲାଗ୍ସନ୍। ଫଙ୍ଗିସାଇଡ଼ ବି ରହିସି, ତାର ବାହାରେ ଆମର ଘୁନଘୁଟି ପୋକ ଯେନ୍ଟା କହିସନ୍ ସେଟା ବି ରହିସି।
0: ତ କେନ୍ତା ହିସାବରେ ଏଇଟାକେ ଯତ୍ନ କରସନ୍?
1: ଆମେ 8 ଦିନେ ଥରେ ମେଡ଼ିସିନ୍ ଦେସୁଁ।
0: ହଁ ହଁ ଯଦି ହେବା ବୋଲେ କି ପ୍ରତିଷେଧକ ଦିଆହେସି?
1: ପ୍ରତିଷେଧକ 8 ଦିନେ ଥରେ ନିହାତି ଦରକାର ହେଇଥିବ। ପହିଲା ତାର ମାନେ ଯେତେବେଳେ ଆପଣଙ୍କର ଫଲ ଫୁଲ ହେଇଯିବ, ଫଲ ଯେତେବେଳେ ହେଇଯିବ ଗଜରେ, ମ୍ୟାକ୍ସିମମ୍ 8 ଦିନେ ଥରେ ଦେବାରଟା ନିହାତି ଜରୁରୀ।
0: ତ ଆପଣ ଏଇଟା ବ୍ୟବସାୟିକ ଭିତରେ କରୁଛନ୍?
1: ଆଜ୍ଞା
0: ଆଉ ଭଲ ଉତ୍ପାଦନ ବି ହଉଥିବା, ଯେହେତୁ ଆପଣ 50 ଡିସମିଲ୍ରେ କରୁଛନ୍, ଭଲ ଉତ୍ପାଦନ ବି ହଉଥିବା। ବାଇଗନ ସାଙ୍ଗେ ଆର୍ କେନ୍ଟା କରସନ୍ କହିଲେ?
1: ପୋଟଲ କରସନ୍।
0: ପୋଟଲ କରୁଛନ୍? ଦେଖୁନ୍ ପୋଟଲର ସବୁବେଳେ ଚାହିଦା ରହିଥିବ, ପୋଟଲଟା କେନ୍ତା ହିସାବରେ ତାର ଲହ ଯୋଗାସନ ଆଉ କେନ୍ତା କରି କରସନ୍ ଟିକେ କହିବେ ତ ଆମର ଚାଷୀ ଭାଇ ଭଉଣୀମାନଙ୍କୁ?
1: ପୋଟଲ ତ ସବୁ କନ୍ଦା ଆଏ, ସେଟା 4 ଫୁଟ୍ରେ ଗୋଟେ ଗାର ନୁ ଗୋଟେ ଗାରକେ 4 ଫୁଟ୍ ରଖାହେସି, ଆଉ ଗୋଟେ ଗଜ ନୁ ଗୋଟେ ଗଜର ଡିଷ୍ଟାନ୍ସ ହେଉଛି 3 ଫୁଟ୍।
0: ତ କେନୁ ଆନସନ୍ ଏ କନ୍ଦାଟା?
1: ଆମର ଗାଁ ପାଖେ ମିଳିଯାଉଛି,
0: ମିଳିଯାଇସି ତ। ତ
1: ଗୋଟେ ବରଷ ପରେ ନିଜର ଏଥିରେ ପ୍ରଡକ୍ସନ ବହୁତ।
0: ହଁ ହଁ ହଁ ବେଲେ ଆପଣ ଧରୁନ୍ କେତେ ଜାଗାରେ କରିଛନ୍? ଧରୁନ୍ 10 ଡିସମିଲ୍ ଜାଗାରେ କରିଥିବେ,
1: 30 ଡିସମିଲ୍
0: 30 ଡିସମିଲ୍ରେ କରିଛନ୍, ବେଲେ କେତେ ଆପଣଙ୍କର କନ୍ଦା ଲାଗ୍ବା, କେତେ ଆପଣଙ୍କର ଗଛ ହେବା ସେ ଜାଗାରେ?
1: 25 ଡିସମିଲ୍ରେ ତ ଆଜ୍ଞା 900 ମନ୍ଦା ଲାଗିଯିବ।
0: ବେସ୍ ବେସ୍ ରାଞ୍ଜ ଦେଉଥିବେ ନାଇଁ କେ?
1: ନାଇଁ ଜାଲ ଦେଉଛୁଁ ଏବେ।
0: କେନ୍ତା କରି ଦେସନ୍ ସେଟା ଟିକେ କହିବେ?
1: ଆମେ ବାଉଁଶ କି ବଲି ଯେନ୍ଟା କହେସନ୍ ଆମ ସମ୍ବଲପୁରୀତି, ସେଟା 10 ଫୁଟ୍ରେ ଗୋଟେ ଗୋଟେ ଗଡ଼ା ହେସି, ଜାଲ ଏଛିନି ଯେନ୍ ବାହାରୁଛେ ହେଟାକେ ରସି ସାହାଯ୍ୟରେ ସବୁ କରାହେସି।
0: ବୋଇଲେ ଲହଟା ଉପରକେ ଗଲେ ଖରା ବି ପାଇବା ଆଉ ତାର ବୃଦ୍ଧି ହେବାର ସମ୍ଭାବନା ବି ରହିବା, ଭଲ ଉତ୍ପାଦନ ବି ହେବା। ତ ଏଥିରେ ପାନି କେନ୍ତା ହିସାବରେ ଦେସନ୍?
1: ଖରା ମାସେ ମ୍ୟାକ୍ସିମମ୍ 8 ଦିନେ ଥରେ, ଯେନ୍ତା ହେଲେ 4 ଦିନେ 5 ଦିନେ ଥରେ ଦିଆ ହେସି,
0: ଯେନ୍ତା ଆମେ କଥା ଲାଗ୍ଲା ନାଇଁ କେ, ସେନ୍ତା ହିସାବରେ ପାନି ଦେବାର ପଡ଼ସି। ତ ଏଥିରେ ଅଲଗା କିଛି ରକମର ରୋଗ ପୋକ ଲାଗ୍ସନ୍ କେ?
1: ଏତି ବେଶୀ କରି ଘୁନଘୁଟି ଆଉ ଗୋଟେ ପୋକ ରହେସି ଯେନ୍ଟାକି ପୁଟଲକେ ଚରି ଦେସି ତାର ଉପରେ, ସେଟାକେ ବେଶୀ ଦେଖ୍ବାର୍ ଲାଗି ପଡ଼୍ସି। ଆଉ ବାଇଗନ୍ କି ଏନ୍ତା ଅଲଗା ଯେନ୍ ଚାଷବାସ କରାହଉଛେ ହେତ୍କିରି ରୋଗ ବାଗ ଏତି ନାଇଁ ଲାଗ।
0: କେତେ ଦିନରେ ହାରାହାରି ବାହାରି ଯାଇସି ଆପଣ ଲଗାବାର ଦିନରୁ?
1: ସବୁ 2 ମାସ 2.5 ମାସ
0: 2 ମାସ 2.5 ମାସରେ ବାହାରି ଯାଇସି। ତ ତ ଆପଣ ବାଇଗନ୍ ଯେନ୍ତା କହିଲେ ଆମେ ବର୍ଷକ ତିନି ଥର କହିସୁଁ, ପୋଟଳଟା କେତେ?

0: ଥର କରସନ୍,
1: ବର୍ଷକ ଥରେ,
0: ବର୍ଷକ ଥର
1: ଏଇଟା
0: କରସନ୍ ନେକେ।
1: ଜଗାବାର ଟାଇମ୍ ହେଉଛି ଆମର ଜାନୁଆରୀ,
0: ହଁ ହଁ ହଁ
1: ଜାନୁଆରୀ ଫେବୃଆରୀରେ ପ୍ରାୟ ଜଗାସନ୍
0: ହଁ ସେଇଟା ମୁଁ ପଚାରିବା ବୋଲି ଚାହୁଁଥିଲି।
1: ଆଜ୍ଞା।
0: ଆଉ ଜଗାଲା ପରେ ଯେନ୍ ଲହ ଥିବା ଲହରୁ ବାହାରୁଥିବା ନେଇକେ
1: ଆଜ୍ଞା
0: ଆପଣଙ୍କୁ ତାମାନେ ଆର୍ଥିକ ସପୋର୍ଟ ବି
1: ମିଳିବ
0: ମିଳୁଥିବା। ପରିବା ଚାଷର ଏଇଟା ହେଉଛି ସବୁଥିରୁ ଭଲ ତାର ଗୁଣ୍ଡେ।
1: ଆଜ୍ଞା।
0: ତ ଆମର ଯେନ୍ତା ବାଇଗନ୍ ହେଲା, ପୁଟଲ ହେଲା, ଆଉ କାଣା କାଣା କରସନ୍ ଏନ୍ତା ଆପଣ କହିଲେ?
1: ଏବେ ଝୁନଗା, ଝୁନଗା କରଲା ଲହ ଜାତୀୟ ଆଜ୍ଞା।
0: ଲହ ଜାତୀୟ
1: ଆଜ୍ଞା
0: ସେଇ ସମାନ ରାଞ୍ଜରେ ବି
1: ହଁ
0: ଜାଲରେ ବି
1: ହଁ
0: ଆପଣଙ୍କର
1: ଆଜ୍ଞା
0: ସେଇଟା ହେଇଯାଉଥିବା।
1: ଆଜ୍ଞା।
0: ହଁ
1: ମଲଚିଂଟା ଆମର ଡ୍ରିପ୍ ମଲଚିଂ କରିବେ ବୋଲେ
0: ହଁ
1: ସକ୍ସେସ୍ ହେ, ବାକି ଆମର ଆଡ଼େ ହେତ୍କି ନାଇଁ କରବାର୍,
0: ହଁ
1: ହେତ୍କି
0: ସେଟା
1: ସୁବିଧା ପାଇନି ପାରବାର୍
0: ସେ
1: ବୋଲେ।
0: ସୁବିଧାଟା ନାଇଁ ହେବା,
1: ଆଜ୍ଞା
0: କିନ୍ତୁ ଆମର ଇଆଡ଼େ ବି ସେ ସୁବିଧା ଅଛେ, ଆପଣ
1: ଆଜ୍ଞା
0: ଚାହିଁବେ ବୋଲେ ସେ ସୁବିଧା ବି ନେଇପାରିବେ।
1: ଆଜ୍ଞା
0: ଆଉ ସେଥିରେ ଭଲ ଉତ୍ପାଦନ ତ ହେସି ହିଁ।
1: ଆଜ୍ଞା।
0: ତ ଆପଣ ଯେନ୍ ଧାନ ଚାଷ କରୁଛନ୍, ଧାନ ଚାଷରେ ଆପଣ ମୃତ୍ତିକା ପରୀକ୍ଷା କେବେ କରିଛନ୍?
1: କରାହେଇଥିଲା
0: ହଁ ହଁ
1: ଆଜ୍ଞା।
0: ମୃତ୍ତିକା ପରୀକ୍ଷା କରବାର୍ ଦ୍ୱାରା କାଣା କି ଆମର କାଣା ଗୁଣ୍ଡା ଅଛେ, ବେମାରଟା କାଣା ଅଛେ ଜାଣିଲେ ସିନା ଉଷୋ କରିବେ।
1: ଆଜ୍ଞା।
0: ତ ସେଟା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ସେଟାକି ଆମେ କହୁଛୁ। ଆପଣ ଯଦି ସେଟା କରିଛନ୍ ବୋଲେ ସେଟା ଜାଣିପାରିଥିବେ।
1: ଆଜ୍ଞା।
0: ତ ଆପଣ ଇଥର ଯେନ୍ ଚାଷ କରିଛନ୍, ହାରାହାରି 3 ଏକର କରୁଛୁଁ କହିଲେ ଖରିଫ ଋତୁରେ, କେନ୍ କେନ୍ ସବୁ କିସମର ସବୁ ଆପଣ କରିଛନ୍ ଇଥର?
1: ସବୁ ଯମୁନା ଧାନ କରାହେଇଛି
0: ସବୁ ଯମୁନା କରିଛନ୍?
1: ଆଜ୍ଞା।
0: ଟିକେ ଅଲଗା ଅଲଗା କଲେ ଭଲ୍ ହେସି କି ଖାଲି ଗୁଟେ କଲେ ଭଲ୍ ହେସି
1: ନାଇଁ,
0: ଆପଣଙ୍କ
1: ସବୁ
0: ମତାମତ?
1: ବର୍ଷ ଅଲଗା ଅଲଗା ଧାନ କରାହେସି, ପାଏନ୍ ସୁବିଧା ଯଦି ଥିବା, ବଡ଼ ଧାନ କଲେ ଟିକେ ବେଶୀ ଆଦାୟ ହେସି,
0: ହଁ ହଁ
1: ସେଥିର୍ଲାଗି ବୋଲି ଆମେ ଯମୁନା ଧାନ କରସୁ
0: ଯମୁନାଟା, ଯମୁନାଟା ଟିକେ ଭଲ୍ ଆଦାୟ ନାଇଁ କେ?
1: ଆଜ୍ଞା।
0: ମୋଟାମୋଟି ଭାବେ ଏଇଟା କଥା ହେଁ, ଆପଣ ଶିକ୍ଷିତ ପିଲାମାନେ ପାଠ ସାଠ ପଢ଼ିଛନ୍, ଆମକୁ କହିବେ ଆପଣ ଚାଷ୍କେ କେନ୍ତା ଆକର୍ଷିତ ହେଇକରି ଆଇଲେ? ଅଲଗା ପିଲାମାନେ ଯେତେବେଳେ ଆପଣଙ୍କର ବୟସର ପିଲାମାନେ ବାହାରକେ ଯାଇକରି କାମ କରବାର୍ ଲାଗି ବେଶୀ ପସନ୍ଦ କରସନ୍, ଚାଷ୍କେ ଆପଣ ଆକର୍ଷିତ ହେଇକରି ଆସବାର କାରଣ କାଣା?
1: ବେସିକାଲି ଆମର ଘରର ସିଚୁଏସନ୍ ହେନ୍ତା ଥିଲା, ଆଉ ଇଥି ବିଲ୍ ଆମେ ବେଶୀ ଆଦାୟ କରିପାରମା ଯଦି ଭଲସେ କଲେ।
0: ହଁ ହଁ ଆପଣ ଏଇଟା ଯେନ୍ କରୁଛନ୍, ଚାଷ୍ କରୁଛନ୍, ନିଜେ ନିଜର ମାଲିକ ଅଛନ୍,
1: ଆଜ୍ଞା।
0: ଆଉ ଆପଣ ଯଦି ଅଲଗା ଲୋକ ନିକେ ଯିବେ କାମ କରବାର୍ ଲାଗି ବେଲେ ଆପଣ ତାର ଅଧୀନରେ କାମ କରିବେ,
1: ଆଜ୍ଞା
0: ତାର ମନ ଇଚ୍ଛା କାମ କରିବେ,
1: ହଁ
0: ଆଉ କିଛି ଆପଣଙ୍କ ନିଜର ନାଇଁ ରହେ। ଆଉ ଆପଣ ଯେ ନିଜେ ଚାଷ କରୁଛନ୍, ଆପଣ ନିଜେ ମୁଁ ଯେନ୍ତା କହିଲି ମାଲିକ ଅଛନ୍, ତାପରେ ଆପଣ କିଛି ଉତ୍ପାଦନ କରୁଛନ୍, ପରିବାର ଆପଣଙ୍କର ଚଲୁଛେ, 2 ନମ୍ବର ଆପଣ ପରିବାରର ବଜାର ଉପରେ ନିର୍ଭରଶୀଳତା କମ୍ ହେଇଯାଉଛି ଯେନ୍ତା ନାଇଁ କେଁ?
1: ଘରୁ ନେଉଛନ୍,
0: ତାପରେ ଯେନ୍ ମାନେ ଆମେ ଯାଉଛନ୍ ବାହାରକେ କାମ କରାଲି, ଆପଣ ଯେହେତୁ ଯୁବ ଅଛନ୍, ମୁଇଁ ହେତୁଲାଗି କହୁଛେ ବହୁତ
1: ହଁ
0: ବିପଦ ରହିଛେ, ଆମେ ବହୁତ ଖବର ବି ପାଉଛୁଁ, ଖରାପ ଖରାପ ଖବର ମାନେ ବି ଆସୁଛେ ବାହାରୁ, ବାହାରକେ ଯେନ୍ ମାନେ ଅସଂଗଠିତ ଭାବେ କାମ କରାଲି ଯାଉଛନ୍।
1: ଆଜ୍ଞା। ମୋଟାମୋଟି ହିସାବ କରିଦେଲେ ଆମେ
0: ହଁ
1: ଚାଷରେ ବେଶୀ
0: ଚାଷରେ
1: ଲାଭ
0: ବେଶୀ ଲାଭ
1: ପାଇପାରମା
0: ଅଛେ,
1: ଆଜ୍ଞା,
0: ଆପଣ ଘରର ବି
1: ରହିପାରିବେ
0: ସପୋର୍ଟ ମିଳିଲା,
1: ଆଜ୍ଞା,
0: ହଁ ଆଉ ଗାଁର
1: ସମ୍ପୂର୍ଣ୍ଣ
0: ବି ସପୋର୍ଟ ମିଳିଲା, ସମସ୍ତଙ୍କର ସାଙ୍ଗେ ରହିଲେ ତ ସେଟା ଗୋଟେ ଭଲ ଲାଭ ହେ ଚାଷ କରବାରଟା।
1: ଆଜ୍ଞା।
0: ଆଉ ଆପଣଙ୍କର ପରିବାରରେ କିଏ କିଏ ସବୁ ଅଛନ୍?
1: ଆମର୍ ପରିବାରରେ ମା, ବଡ଼ବାପା, ମା, ବଡ଼ ମା,
0: ଆଚ୍ଛା,
1: ଆଉ ନାନୀ ମ୍ୟାରେଜ୍ କଲିନ।
0: ଆପଣ ବା ହେଲେନ?
1: ଆଜ୍ଞା, ମୁଁ ମ୍ୟାରେଜ୍ କରିଛି।
0: ହଁ ଯାଉ, ଆମେ ଆପଣଙ୍କର ଉତ୍ତରୋତ୍ତର ଆମର ଉନ୍ନତି କାମନା କରୁଛୁ।
1: ଆଜ୍ଞା।
0: ଆଉ ଆପଣ ଆମର ବୈଠକିକେ ଆଜି ଆସିଥିବା ଲାଗି ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ଜୁହାର।
1: ନମସ୍କାର।
2: ଶୁଣିଲୁ ତ?
3: ହଁ ଗୋ ଦାଦା, କେତେ ରକମର ଚାଷ କରୁଛନ୍ ନେଇ?
2: ହଁ, ଆର୍ ଗୁଟେ ଜୁଆନ ଚାଷୀ ଆନକିନି ଦାଦା ନା ପଚାରିଲେ କେ,
3: ହଁ
2: ଯେ ତମେ ଉଞ୍ଜା କାମ ନା କରିକିରି ଚାଷ ବାସ କେ କେନ୍ତା ମୁଢାଲ ବୋଲି, କେଡ଼େ ସୁନ୍ଦର କଥାଟି କହିଲ।
3: ହଁ, ରାଇଜ ବାହାର କେ ବି ଯେନ୍ ମାନେ ଯାଇ କରି କାମ କରମୁ ବୋଲି ଭାବୁଛନ୍ ନାଇଁ ଯାଇ କରି?
2: ହଁ ତ,
3: ଇନେ ବି 2 ପଇସା କମାନି କରି
2: ହଁ,
3: ପାରବେ।
2: ଆମର ଏଇ ଜମି ବାଡ଼ିକେ ଆମେ ଯଦି ଭଲ କରି କବାର କଲା, ଏ ମାଟ କାଣା ନେ ଦିଏ ଆମକୁ, ସବୁ ଦେବା। ଆଉ ଦେଖ, ଧାନ ଚାଷ ସାଙ୍ଗେ ସେ ପୁଟଲ, ବାଇଗନ, ଝୁଣ୍ଡଗା, କଲରା ସବୁ କରୁଛେ ବୋଇଲି, ଆର୍ କେନ୍ତା କରି କରୁଛନ୍ ଯେ ବି ସୁନ୍ଦର ଭାବେ ବତେଇ ଦେଲି। ତ ଏନ୍ତା ଆମର ଚାଷୀ ଭାଇମାନେ ବି ଖାଲି ଧାନ ଚାଷ ନାଇଁ କରିକିରି ତାର ସାଙ୍ଗେ ହେନ୍ତା ପୁଟଲ ହେଲା, ବାଇଗନ ହେଲା, ଝୁଣ୍ଡଲା ଗଲା, କୁନ୍ଦୁରୁ ହେଲା, କି କୁକୁଡ଼ା ଗୁଡ଼ା ଦୂର ରଖିଲି, କି ମାଛ ଚାଷ ଟିକେ ବି କଲି, ବୋଲେ କାଣା ହେସି କି ଧାନ ଚାଷ ନୁ ଯଦି କେତେବେଳେ ବି
3: ନୁକସାନ
2: ଟିକେ
3: ହେଇଗଲା
2: ନୁକସାନ
3: ବେଲେ
2: ହେଇଗଲା, ଇଆଡ଼ୁ ସେଟା ପୂରଣ ହେସି
3: ହଁ ହଁ
2: ନାଇଁ କେ?
3: ଏନ୍ତା ନହେ
2: ହଁ,
3: ଯେ ଆଜ ବଢ଼ିଆ ଗୀତ ଗୁଟେ ଆଇଛେ
2: ହେ ବୋ, ମୁଇଁ ଏଇଟା କହେମି କହେମି ବୋଲୁଥିଲି ଆର ମୋର ମୋହର କଥାକେ ଛଡ଼େଇ ନେଇ ଗଲୁ। ଦେଖ ତ,
3: ହଁ ବେଲେ
2: ବୈଠକି କେ ଆସିକିରି ଗୀତ ନା ଶୁଣିଲେ ଆମେ ଲାଗ୍ସି?
3: ହଁ ହଁ ଆଜ ଯେନ୍ ଗୀତଟା ଆନିଛେ ବୋଲୁଛ
2: ହଁ,
3: ହେତାକେ ଗାଇଛନ୍ ଦିଲୀପ କୁମାର ସୁନା, ଆର୍ ଗୀତ୍ କେ ଲେଖିଛନ୍ ଅନୁଭୁଲ ବିଭାର। ଶୁନମା ସେନେ?
2: ଶୁନୁ ସେନେ।

ଠେବସି କରି ପଦ ଉଠିବୁ କହି ହୁମା ପଦ ଦେଉଥିବୁ କହି ମଙ୍ଗଳା ରୂପେ ମୋର ମଙ୍ଗଲ କରବୁ ଶରଣ ମାଗୁ ସମଲେଇ ଶରଣ ଶରଣ ମାଗୁ ସମଲେଇ ଖଞ୍ଜିଦେ ମୋର ଖଞ୍ଜ ହେଲେ ସାହା ହେଇ ଯା ମୋର ବିପଦ ବେଲେ ଥାଇ ତୁଇ ସମ୍ବଲପୁରେ କର।

0: ଶୁଣିଲ ଦାଦା?
1: ହଁ ବୋ, ବଢ଼ିଆ ଲାଗ୍ଲା ଯେ ଶୁନ୍ ତ,
0: ହଁ
1: ଇ ଗଲା ଗଲା ବେଲେ ତତେ ଗୁଟେ କଥାଟେ କହୁଚେ।
0: କାଣା?
1: ଇ ବନ ମହୋତ୍ସବର କଥା ବେଲେ ମୁଇଁ ଇହାଦେ ଗଲା ବେଲେ ଆମର୍ ଗାଁର କ୍ଲବ ଘରର ପିଲାମାନଙ୍କର ସାଙ୍ଗେ ଭେଟ ପଡ଼ିଯିମି, ଆଉ 3-4 ଦିନ ଗଲା ଉତାରୁ ହେ ଆମର୍ ଗାଁର ଯେନ୍ ଖୁଲା ଜାଗା ମାନେ ଗୁଡ଼ାଦୁ ନେଇ ଅଛି କେ, ହେନ ଯେନ୍ତା ହେଲେ ବି ଇଥର ଗଛ ଗୁଡ଼ାଦୁ ଦେଖ ଜଗାମା।
0: ହଁ, ଆମର ହେ ପଡ଼ାର ବି କାମ କବାର ସାହେଲେ ମାଝି ମାନେ ଠୋଲ ହେମୁ ଗୁଟେ ଜାଗା ନେ ଯେ,
1: ହଁ
0: ହେନେ ସାଙ୍ଗେ ଯାଇ କରି ବାକି ଯେନ୍ତା ପାନ ପୁନା ଟିକେ ଦେଇ କରି ବୋଲ ତ ଗଛ ଗୁଛା ଯୋଡ଼େ ଲଗେଇ କରି,
1: ଆର ଆମର ଗାଁ ସ୍କୁଲିଆ ଛୁଆ ମାନଙ୍କୁ ବି ମିଶାମା, କାଁ କରି ଛୁଆ ଦିନୁ ତାହାକୁ ଯଦି ଇ ବିଷୟ ଆମେ ଟିକେ ନା ସଚେତନ କରମା ବେଲେ ସେମାନେ ତ ଆମର ବଂଶଧର ଆନେ।
0: ହଁ
1: ତ ସମୟ ହେଇଗଲା,
0: ହେଲାନ ଗୋ ଦାଦା, ଯିମାନ
1: ଯାଉ
0: ଯାଉ।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ୟାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଡିଜିଟାଲ ଇଣ୍ଡିଆର ଆଜ 11 ବର୍ଷର ପୂର୍ତ୍ତି ଅବସରରେ ଡିଜିଟାଲ ଇଣ୍ଡିଆ ଅଭିଯାନ ଲାଗି ସୁଶାସନକେ ନୂଆ ଦିଗ ମିଳିପାରିଛେ, ଏଟା ଦେଶର ସାମଗ୍ରିକ ବିକାଶକେ ଗତି ପ୍ରଦାନ କରିଛେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜ 3 ଦିନିଆ ଭାରତ ଗସ୍ତେ ଆସୁଛନ୍। ଆଇବାକାଲ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର ସହିତ 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଦେବେ ଯୋଗ। 2047 ତକ୍ ବିକଶିତ ଭାରତ ଗଠନ ଲାଗି ଯୁବବର୍ଗ ସମର୍ପଣ, ସଚ୍ଚୋଟତା, ନୈତିକ ମୂଲ୍ୟବୋଧ ସହିତ ଭଲ ପ୍ରଦର୍ଶନ ହାସଲ ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାରା ଦେଶ ଏଠାନୁ ଲାଗୁ ହୋଇଛି ବିକଶିତ ଭାରତ ଜିରାମଜୀ ଅଧିନିୟମ 2025, ଏଟା ଗ୍ରାମୀଣ ଭାରତକେ କରବା ସଶକ୍ତ। ନୂଆ ଆଇନ୍ଥି ଏତକର 11 ଦିନ ନାଇଁ ହୋଇକରି 125 ଦିନ ମିଳିବା ରୋଜଗାର। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକଟି କେତେଟା ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ମିଳିଛେ ମଞ୍ଜୁରୀ। ସଚିବସ୍ତରୀୟ ବୈଠକଟି ଭିନ୍ ଭିନ୍ ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ବିଭାଗମାନଙ୍କର ଭିତରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦେଲେ ମୁଖ୍ୟ ଶାସନ ସଚିବ। ଆଜି ବିଧାନସଭା ପରିସରନୁ ଫିଜିଓଥେରାପି କେନ୍ଦ୍ରକେ ଉଦ୍ଘାଟନ କରିଛନ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ 2 ବହିକେ ଭିଲ୍ କରିଛନ୍ ଉନ୍ମୋଚନ। ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଏବା କାଲିଠାନୁ ହେବା ମୂଲ। ଚଳିତ ବର୍ଷର ଅକ୍ଟୋବର ଶେଷ ତକ୍ ଏସ୍ଆଇ ପରୀକ୍ଷା ଶେଷ ହେବା ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କର ଅଧ୍ୟକ୍ଷ ରଶ୍ମିଚରଞ୍ଜନ ସ୍ୱାଇଁ ଦେଇଛନ୍ତି ସୂଚନା। ଭୁଲ ବହିକେ ଅଲଗାଇକରି ନିର୍ଭୁଲ ବହି ସରକାର ଯୋଗାଇ ଦେବେ ବୋଲି କହିଲେ ବିଦ୍ୟାଳୟ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା। ଅଣସର ପିଣ୍ଡିନୁ ଜ୍ୱର ପଡ଼ିଥିବାର ମହାପୁରୁମାନଙ୍କର ଚାଲିଛି ଗୁପ୍ତ ସେବା ନୀତି। ମୌସୁମୀ ବର୍ଷା ଲାଗି ଜଳବନ୍ଦୀ ଆଶଙ୍କା ଥିବାରୁ ସବୁ ସହରାଞ୍ଚଳର ସ୍ଥାନୀୟ ସଂସ୍ଥାକେ ସତର୍କ ରହିବାରକେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଆଜି ରାତି 10 ବଜେନୁ ମୂଲ ହେବା ଭାରତ ଇଂଲଣ୍ଡ ପୁରୁଷ T20 କ୍ରିକେଟ୍ ସିରିଜ। ଏହା ଚିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ରାଜେନ୍ଦ୍ର କୁମାର ବେହେରା ଏବଂ ଉଷାରାଣୀ ବାରିକ। ଗୀତଗୁଡ଼ିକ ରଚନା କରିଛନ୍ତି କୃଷ୍ଣଚନ୍ଦ୍ର ବାରିକ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ରାଜେନ୍ଦ୍ର କୁମାର ବେହେରାଙ୍କ କଣ୍ଠରେ।

ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ରାଜେନ୍ଦ୍ର କୁମାର ବେହେରା ଏବଂ ଉଷାରାଣୀ ବାରିକ। ଗୀତଗୁଡ଼ିକ ରଚନା କରିଥିଲେ କୃଷ୍ଣଚନ୍ଦ୍ର ବାରିକ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ଓଡ଼ିଆ ଭକ୍ତି ଗୀତ। ଗୀତଗୁଡ଼ିକର କଣ୍ଠଦାନ କରିଛନ୍ତି ଶ୍ରୀଚରଣ। ଗୀତ ରଚନା ଅଲେଖ ବିଶ୍ୱାଳ। ସଙ୍ଗୀତ ପ୍ରେମାନନ୍ଦ। ପ୍ରଥମେ ଶୁଣନ୍ତୁ ଶିଳ୍ପୀଙ୍କ କଣ୍ଠରେ ଏହି ଗୀତଟି।

ଶ୍ରୋତାମାନେ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆଜିର କଣ୍ଠଶିଳ୍ପୀ ହେଲେ ଶ୍ରୀଚରଣ। ଗୀତଗୁଡ଼ିକ ରଚନା କରିଛନ୍ତି ଅଲେଖ ବିଶ୍ୱାଳ ଏବଂ ସଙ୍ଗୀତ ପ୍ରେମ

ଶୁଣିଥିଲେ କେତୋଟି ଓଡ଼ିଆ ଭକ୍ତିଗୀତ। କଣ୍ଠଦାନ କରିଥିଲେ ଶ୍ରୀଚରଣ, ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ, ସଙ୍ଗୀତ ପରିଚାଳନା କରିଥିଲେ ପ୍ରେମ ଆନନ୍ଦ। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଓସ୍ତାଦ ମୁନାୱାର ଅଲ୍ଲୀ ଖାଁଙ୍କ କଣ୍ଠରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ। ଜଡ଼ତାଲରେ ନିବଦ୍ଧ ଖୁବ୍ ଲୋକପ୍ରିୟ ଏବଂ ରୋମାଣ୍ଟିକ୍ ରାଗ ଖମାଜ ଆଧାରିତ ଠୁମ୍ରି ତବଲା ସଙ୍ଗତ କରିଛନ୍ତି ଓସ୍ତାଦ ୱଜିଦ୍ ହୁସେନ। ସାରଙ୍ଗୀବାଦନ କରିଛନ୍ତି ମହମ୍ମଦ ସଜିରୁଦ୍ଦିନ ଖାଁ। ହାରମୋନିୟମ୍ରେ ଅଛନ୍ତି ଅସଦ ଅଲ୍ଲୀ ଅସଫାକ ହୁସେନ ଖାଁ। ବୋଲ ପିୟା ତିରି ତିର୍ଛି ନଜର ଲାଗେ ପ୍ୟାରୀ।

ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ନାଟକ ସମୁଦ୍ର ମନ୍ଥନ। ରଚନା ଗୋପାଳ ଚନ୍ଦ୍ର ପଟ୍ଟନାୟକ, ପ୍ରଯୋଜନା ଝରଣା ଦାସ, ସମ୍ପାଦନା ଗୌରବ ପଟ୍ଟନାୟକ। ଶୁଣନ୍ତୁ ନାଟକ ସମୁଦ୍ର ମନ୍ଥନ।